ଆକାଶବାଣୀ ଭବାନୀ ପାଟଣା, ଆଜି 1940 ଶତାବ୍ଦ, ବୈଶାଖ 28 ଦିନ, 2026 ମସିହା ମଇ ମାସର 18 ତାରିଖ। କାର୍ଯ୍ୟକ୍ରମ ଶୁଣିଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା, ଆନ୍ତରିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡ଼ିଅମ୍ ୱେବ୍ରେ 2440 ମିଟର ତଥା 126 କିଲୋ ହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ସମୟ ପ୍ରାତଃ 5:59। ଆଜିର ଅନୁଚିନ୍ତା, ବଡ଼ ଲୋକଙ୍କୁ ଭୁଲ ବୁଝିଥିବା ମଣିଷ ଭବିଷ୍ୟତରେ ବହୁତ କଷ୍ଟ ପାଇଥାଏ। ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରିଦିଏ, ସେତେବେଳକୁ ସବୁ ସରିଯାଇଥାଏ।

0: ଆକାଶବାଣୀ ଭବାନୀ ପାଟଣା, ସମୟ ସକାଳ 6:00 ବାଜିବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी समाचार के साथ मैं मनोज।

କରିବ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନ। ପ୍ରଥମ ଭକ୍ତି ଅର୍ଘ୍ୟ ସହ ଶିଳ୍ପୀ ହେଲେ ଆତିଶ କୁମାର ମଜୁମଦାର, ଗୀତିକାର ବନମାଳୀ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

ସ୍ୱାଗତ କରିଥିଲେ। ଆଜି ହେବାରକେ ଥିବା କୋର୍ କମିଟି ବୈଠକଟି ଶ୍ରୀ ନବୀନ ଯୋଗ ଦେବେ। ତାର ଉତ୍ତରୁ ସେ ଖୋର୍ଦ୍ଧା ଜିଲ୍ଲା ଜଟଣୀନ ଥିବା ଆଇଆଇଟି ପାସର ଏସିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ ହେଲ୍ଥ ବିଶ୍ୱବିଦ୍ୟାଳୟ ପରିସରର ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକେ ଉଦ୍ଘାଟନ କରିବେ। ଶ୍ରୀ ନବୀନ ପୁରୀ ଯାଇକରି ମହାପୁରୁମାନଙ୍କୁ ଦର୍ଶନ କରବାର ଭିଲ କାର୍ଯ୍ୟକ୍ରମ ରହିଛି। ବେଲବୁଡ଼େ ରାଜ୍ୟ କାର୍ଯ୍ୟାଳୟର ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଆଉ ମନ୍ତ୍ରୀ ପରିଷଦର ବୈଠକଟି ସେ ଯୋଗ ଦେବେ। ଆଜି ରାତି ଶ୍ରୀ ନବୀନ ନୂଆଦିଲ୍ଲୀ ଫେରିଯିବେ ବୋଲି ଜଣାପଡ଼ିଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫୁ ଜାତୀୟ ପଞ୍ଚାୟତ ପୁରସ୍କାର ଲାଗି ଓଡ଼ିଶାର ପାଞ୍ଚଟା ପଞ୍ଚାୟତକେ ବଛାଯାଇଛି। ଆଇବା ମାସ 3 ତାରିଖ ନୂଆଦିଲ୍ଲୀନ ଏହି ପୁରସ୍କାର ଦିଆଯିବା। ସ୍ୱଚ୍ଛ ଆଉ ସବୁଜ ଗ୍ରାମ ପଞ୍ଚାୟତ ବର୍ଗଥି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶେ ଯୁଗ୍ମ ଭାବେ 2 ନମ୍ବରଠାରେ ରହିଛି। ଏହି ପଞ୍ଚାୟତକେ 37,50,000 ଟଙ୍କା ପୁରସ୍କାର ଦିଆଯିବା। ଇତାର ସହିତ ଗଞ୍ଜାମର 2ଟା ଆଉ କେନ୍ଦୁଝରର ଗୋଟେ ପଞ୍ଚାୟତକେ ବିଲ୍ ପୁରସ୍କୃତ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 31 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତର ଛଡ଼ା 1800117800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରାଇପାରିବେ। 1922 ନମ୍ବରକେ ମିସ୍ କଲ୍ ଦେଇକରି SMS ଜରିଏ ଏବେ 29 ତାରିଖ ତକ ନିଜର ମତାମତ ଦେଇପାରିବେ। ରାଜ୍ୟ ହେଉଥିବା ଜବର ଖରାକେ ନଜରଥି ରଖିକରି ଆଜି ଆଉ ଆଇବା 25 ତାରିଖ ସୋମବାର ଦିନ ଭୁବନେଶ୍ୱର ହେବାରକେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା। ଶୁଣାଣିର ପରବର୍ତ୍ତୀ ତାରିଖ ଗଣମାଧ୍ୟମ ଜରିଏ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE ତରଫୁ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ ଦେୟକେ କମ୍ କରାଯାଇଛି। କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍, ଛାତ୍ରଛାତ୍ରୀମାନଙ୍କ ଲାଗି ଉତ୍ତର ଖାତା ପୁନଃ ମୂଲ୍ୟାଙ୍କନ ଲାଗି ଗୋଟେ ଗୋଟେ ପ୍ରଶ୍ନକେ 25 ଟଙ୍କା ଲେଖା ଧାରିଜ କରାଯାଇଛି। ମୂଲ୍ୟାୟନ ଉତ୍ତରୁ ଯଦି ମାର୍କ ବଢ଼ବା ବେଲେ ଦେୟକେ ଫେରାଯିବାର ବ୍ୟବସ୍ଥା ରହିଛି ବୋଲି ଶ୍ରୀ କୁମାର କହିଛନ୍। ନିଷ୍ପତ୍ତି ଅନୁସାରେ ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ସ୍କାନ୍ କପି ପାଇବାର ଲାଗି 100 ଟଙ୍କା ଦେବେ। ସେନ୍ତା ନମ୍ବର ଭେରିଫିକେସନ୍ ଲାଗି ବିଲ୍ 100 ଟଙ୍କା ଦେବାରକେ ପଡ଼ବା। ଆଗନୁ ସ୍କାନ୍ କପି ଲାଗି 700 ଆଉ ନମ୍ବର ଭେରିଫିକେସନ୍ ଲାଗି 500 ଟଙ୍କା ଦେବାରକେ ପଡ଼ୁଥିଲା। ବରଗଡ଼ ଟାଉନ୍ କେନାଲର ଉନ୍ନତିକରଣ ଆଉ ସୌନ୍ଦର୍ଯ୍ୟକରଣ ଲାଗି କାମ ମୂଲ ହେବା। କେନାଲ ଉପରେ ବକ୍ସ କଣ୍ଡୁଇଟ୍ ତିଆରି କରାଯିବା। ଧନୁଯାତ୍ରା ମଞ୍ଚଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌନ୍ଦର୍ଯ୍ୟକରଣକେ ନେଇକରି କରିଥିବା ଘୋଷଣାର ଭିତ୍ତିପ୍ରସ୍ତର ଗଲାକାଲି ବରଗଡ଼ ବିଧାୟକ ଆଉ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ସ୍ଥାପନା କରିଛନ୍। ପହିଲା କ୍ଷେପେ 50 କୋଟି ଟଙ୍କା ଖର୍ଚ୍ଚଥି ବରଗଡ଼ ଭେଡ଼େନ ଶାଖା କେନାଲ ଉପରେ ବକ୍ସ କଣ୍ଡୁଇଟ୍ ତିଆରି କରାଯିବା। ଏଥିଲାଗି ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଖୁବ୍ ଜଲ୍ଦି କାମ ମୂଲ ହେବା। ନିଶାମଣି ପଡ଼ିଆନୁ ଗୋଟେ ଶୋଭାଯାତ୍ରା ବାହାରିକରି କେନାଲ ଛକଠାନେ ପୂଜା କଲା ଉତ୍ତରୁ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଏହି ପ୍ରକଳ୍ପ ଜିଲ୍ଲା ଲାଗି ଗୋଟେ ବଡ଼ ମାଇଲଖୁଣ୍ଟା ହେବା ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍। ଏସିଆ ପେସିଫିକ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ବ୍ରଡ୍କାଷ୍ଟିଂ ଡେଭଲପମେଣ୍ଟ AIBD ତରଫୁ ମାଲଦୀପଠାରେ ଗଲା 12 ତାରିଖ ହୋଇଥିବା AIBD ଅନ୍ତର୍ଜାତୀୟ ଗଣମାଧ୍ୟମ ପୁରସ୍କାର 2026 ସମାରୋହଟି ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପହିଲା ରନର୍ସଅପ୍ ଭାବେ ପୁରସ୍କୃତ ହୋଇଛି। କେନ୍ଦ୍ର ତରଫୁ ଓଡ଼ିଆ ପ୍ରସ୍ତୁତ ରତ୍ନଗର୍ଭା ହରିତବର୍ଣ୍ଣା କାର୍ଯ୍ୟକ୍ରମ ଏହି ପୁରସ୍କାର ପାଇବା ଲାଗି ଯୋଗ୍ୟତା ହାସଲ କରିଛି। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ତରଫୁ ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା 2025 କାର୍ଯ୍ୟସୂଚୀ ବାହାରିଛି। ଏବେ ଜୁନ୍ ମାସ 7 ତାରିଖ ପ୍ରିଲିମିନାରୀ ପରୀକ୍ଷା 2ଟା କ୍ଷେପେ ହେବା। ରାଜ୍ୟ 6ଟା ଜୋନ୍ ସମ୍ବଲପୁର ଭୁବନେଶ୍ୱର ବାଲେଶ୍ୱର ବ୍ରହ୍ମପୁର କଟକ ଆଉ ଜୟପୁରଠାରେ ଏହି ପରୀକ୍ଷା ହେବା ବୋଲି ଜଣାପଡ଼ିଛି। ପାଣିପାଗ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ପହଞ୍ଚିଛି। ଏବେ 2ରୁ 3 ଦିନ ଭିତରେ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରର କିଛି ଇଲାକା, ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ସାଗରର କିଛି ଇଲାକା ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକେ ପହଞ୍ଚିବାର ସମ୍ଭାବନା ଅଛି ବୋଲି ବିଭାଗ ତରଫୁ କୁହାଯାଇଛି। ଏବେ 2ରୁ 4 ଦିନ ଭିତରେ ରାଜ୍ୟର ବଡ଼ଭାଗୀ ଜାଗାର ତାପମାତ୍ରା 2ରୁ 3 ଡିଗ୍ରୀ ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଗଲାକାଲି ବୁଧବାର ରାଜ୍ୟର ସବୁନୁ ଜହ ତାପମାତ୍ରା 42.9 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ସୋମବାର 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଗତ ସନ୍ଧ୍ୟାରେ ଭୁବନେଶ୍ୱରଠାରେ ଆସି ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟଶାଖା ସଭାପତି ତଥା ସାଂସଦ ମନମୋହନ ସାମଲ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଆଜି ଶ୍ରୀ ନବୀନ ରାଜ୍ୟ କୋର୍ କମିଟି ବୈଠକରେ ଯୋଗଦେବେ। ଏହାପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ପୁରୀ ଗସ୍ତରେ ଯାଇ ଶ୍ରୀ ନବୀନ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରିବା କାର୍ଯ୍ୟସୂଚୀ ରହିଛି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି ଏବଂ ଆସନ୍ତା ସୋମବାର 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବରଗଡ଼ ଟାଉନ୍ କେନାଲର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଗତକାଲି ଅନୁଷ୍ଠିତ ସମାରୋହରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ 50 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଟେଣ୍ଡର ପ୍ରକ୍ରିୟା ଇତିମଧ୍ୟରେ ଶେଷ ହେବା ସହ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସଂସଦରେ ବିରୋଧୀ ସଦସ୍ୟଙ୍କ ଅସହଯୋଗ ଯୋଗୁଁ ନାରୀବନ୍ଧନ ଅଧିନିୟମ ପାରିତ ନ ହେବା ଅଭିଯୋଗ ନେଇ ନବରଙ୍ଗପୁରଠାରେ ବିଜେପି ପକ୍ଷରୁ ମହିଳା ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀ ଏବଂ ଦଳୀୟ ରାଜ୍ୟଶାଖା

0: ମହିଳା ମୋର୍ଚ୍ଚା ଉପସଭାପତି ଶର୍ମିଷ୍ଠା ଦେଓ ଏହି ସମାବେଶରେ ଯୋଗଦେଇ ନାରୀବନ୍ଧନ ଅଧିନିୟମ ଉପରେ ଆଲୋକପାତ କରିଥିଲେ। ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଝାଗରାହି ଗ୍ରାମ ପଞ୍ଚାୟତର କୋଟରିବାହଲ ଗ୍ରାମରେ ଚାଷୀଙ୍କ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଚିନାବାଦାମ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଜାତୀୟ ତୈଳବୀଜ ମିଶନ ଜରିଆରେ ଏଥିପାଇଁ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯାଉଛି। 8ଟି ଗ୍ରାମରେ ଚିନାବାଦାମ ଚାଷ ହେଉଛି। ଏଥିସହ ସମଗ୍ର ଜିଲ୍ଲାରେ ପ୍ରାୟ 1000 ଚାଷୀ 500 ହେକ୍ଟର ଜମିରେ ଚିନାବାଦାମ ଚାଷ କରିଛନ୍ତି। सांस्कृतिक विनिमय संस्कृति समृद्धि आपस बुझाणार विकाश और लोकों मधे सहयोग शांतिर एक गुरुत्वपूर्ण मध्यम संग्रहालय। संग्रहालय गुरुत्व को उपलब्धि कर जन सचेतनता सृष्टि करने लक्ष्य नहीं 1977 मसीह प्रतिवर्ष आज दिन को अंतर्जात संग्रहालय दिवस भाव पालन करसव समाज को ज्ञान देवे और पृथ्वी को परिवर्तन करिवार शक्ति संग्रहालय रही। संग्रहालय अतीत विषय शिक्षा मिलवा सह ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। 66ତମ ଓଡ଼ିଶା ରାଜ୍ୟ ବରିଷ୍ଠ ସନ୍ତରଣ ଚାମ୍ପିୟନସିପ୍ ଉଦ୍ଯାପିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆକ୍ୱାଟିକ୍ କେନ୍ଦ୍ରଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଅଭିନବ କୁମାର ସିଂ ଏବଂ ମହିଳା ବର୍ଗରେ ପ୍ରତ୍ୟାଶା ରାୟ ଓ ସୃଷ୍ଟି ଉପାଧ୍ୟାୟ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଉଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବା ସହ କେତେକ ସ୍ଥାନରେ ତାପମାତ୍ରା 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତକାଲି 11ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ସର୍ବୋଚ୍ଚ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ପବନ ନେଇ କେନ୍ଦୁଝର ମୟୂରଭଞ୍ଜ ବାଲେଶ୍ୱର ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଆଣ୍ଡାମାନ ଦ୍ୱୀପପୁଞ୍ଜ ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ। ଆଲୋଚନା କରିଛନ୍ତି ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା।
2: ଏଡ୍ସ ଭଳି ମହାମାରୀକୁ ରୋକିବାକୁ ହେଲେ ଏ ସମ୍ପର୍କରେ ସମ୍ୟକ ଜ୍ଞାନ ରହିବା ନିହାତି ଜରୁରୀ। ଏଡ୍ସ ହେଉଛି ରୋଗଟିର ସଂକ୍ଷିପ୍ତ ନାମ। ଏହା 4ଟି ଇଂରାଜୀ ଅକ୍ଷର ସମାହାର ଏ ଆକ୍ୱାର୍ଡ ବା ସ୍ୱଅର୍ଜିତ, ଆଇ ଇମ୍ୟୁନୋ ବା ରୋଗ ପ୍ରତିରୋଧକ ଶକ୍ତି, ଡି ଡେଫିସିଏନ୍ସି ବା ଅଭାବ, ଏସ୍ ସିଣ୍ଡ୍ରୋମ ବା ବିବିଧ ଲକ୍ଷଣ ସମୂହ। ଅତଏବ ସ୍ୱଅର୍ଜିତ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ଜନିତ ବିଭିନ୍ନ ଲକ୍ଷଣ ସମୂହର ରୋଗ ହେଉଛି ଏଡ୍ସ। ଏହା ଏଚ୍ଆଇଭି ବା ହ୍ୟୁମାନ୍ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହି ଭୂତାଣୁ ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରାଇଥାଏ। ସଂକ୍ରମିତ ବ୍ୟକ୍ତିମାନଙ୍କ ଶରୀରର ତରଳ ଅଂଶ ଯଥା ରକ୍ତ, ବୀର୍ଯ୍ୟ ଓ ଯୋନି ନିର୍ଗତ ତରଳ ପଦାର୍ଥରେ ଏଚ୍ଆଇଭି ଭୂତାଣୁ ବହୁମାତ୍ରାରେ ଥାଏ। ଯେତେବେଳେ ଏହି ତରଳ ପଦାର୍ଥ ଅନ୍ୟ ଏକ ଶରୀରରେ ପ୍ରବେଶ କରେ, ଏଚ୍ଆଇଭି ଭୂତାଣୁ ଅନ୍ୟ ଦେହକୁ ବ୍ୟାପିଥାଏ। ଏଚ୍ଆଇଭି ସଂକ୍ରମଣ 4ଟି ମାଧ୍ୟମରେ ହୋଇଥାଏ। ପ୍ରଥମରେ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସହିତ ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା, ଦ୍ୱିତୀୟରେ ବିଶୋଧିତ ହୋଇନଥିବା ଛୁଞ୍ଚି ବା ପୂର୍ବରୁ ବ୍ୟବହୃତ ଛୁଞ୍ଚି ଦ୍ୱାରା, ତୃତୀୟରେ ଏଚ୍ଆଇଭି ସଂକ୍ରମିତ ରକ୍ତ ବା ରକ୍ତଜାତ ପଦାର୍ଥ ବ୍ୟବହାର ଦ୍ୱାରା, ଓ ଚତୁର୍ଥରେ ଏଚ୍ଆଇଭି ସଂକ୍ରମିତ ମା ଠାରୁ ଜନ୍ମିତ ଶିଶୁକୁ। ସୁତରାଂ ଏହି 4ଟି ବିଷୟରେ ଅଧିକ ଧ୍ୟାନ ଦେଲେ ସଂକ୍ରମଣର ପ୍ରତିରୋଧ କରାଯାଇପାରିବ। ପ୍ରଥମରେ ନିରାପଦ ଯୌନ କ୍ରିୟା। ସୁରକ୍ଷିତ ସହବାସ ହିଁ ବୁଦ୍ଧିମାନର ପରିଚୟ। ଯୌନ ସମ୍ପର୍କ ପତିପତ୍ନୀଙ୍କ ମଧ୍ୟରେ ସୀମିତ ରହୁ। ଯଦି ଏକାଧିକ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖନ୍ତି ତେବେ ଯୌନ କ୍ରିୟା ସମୟରେ କଣ୍ଡମର ସଠିକ୍ ବ୍ୟବହାର କରନ୍ତୁ। ଯୌନ ସଂକ୍ରମଣ ଥିଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରନ୍ତୁ। ଦୁଇରେ ରକ୍ତ ଗ୍ରହଣ। ଏଲାଇସା ବା ନ୍ୟୁକ୍ଲିକ୍ ଏସିଡ୍ ଆମ୍ପ୍ଲିଫିକେସନ୍ ଦ୍ୱାରା ପରୀକ୍ଷିତ ରକ୍ତ ଗ୍ରହଣ କରନ୍ତୁ। ଅଣସ୍ୱୀକୃତିପ୍ରାପ୍ତ ରକ୍ତଭଣ୍ଡାର ବା ପେଶାଦାର ରକ୍ତଦାତାଙ୍କଠାରୁ ରକ୍ତ ଗ୍ରହଣ କରନ୍ତୁ ନାହିଁ। ତୃତୀୟରେ ଇଞ୍ଜେକ୍ସନ୍ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ପ୍ରତିରୋଧ। ଗୋଟିଏ ଇଞ୍ଜେକ୍ସନ୍ ଛୁଞ୍ଚି ଏକାଧିକ ବ୍ୟକ୍ତି ବ୍ୟବହାର କରନ୍ତୁ ନାହିଁ ଓ ସବୁବେଳେ

0: ବିଶୋଧିତ ଛୁଞ୍ଚି ବ୍ୟବହାର କରନ୍ତୁ। ଅନ୍ୟର ବ୍ୟବହୃତ ବ୍ଲେଡ୍ ରେଜର ଚିତାକୁଟା ବା ଟାଟୁ ଛୁଞ୍ଚି ବ୍ୟବହାର କରନ୍ତୁ ନାହିଁ। ଚତୁର୍ଥରେ ଏଚ୍ଆଇଭି ସଂକ୍ରମିତ ମା ଠାରୁ ସନ୍ତାନ ସନ୍ତତିକୁ ଏଚ୍ଆଇଭି ସଂକ୍ରମଣର ପ୍ରତିରୋଧ। ଏଚ୍ଆଇଭି ଭୂତାଣୁ ସଂକ୍ରମିତ ମା ଠାରୁ ତାର ଗର୍ଭରେ ଥିବା ଶିଶୁକୁ ଗର୍ଭାବସ୍ଥାରେ ପ୍ରସବ ବା ସ୍ତନ୍ୟପାନ ସମୟରେ ସଂକ୍ରମିତ ହୋଇଥାଏ। ତେଣୁ ସବୁ ଗର୍ଭବତୀ ମହିଳା ଗର୍ଭାବସ୍ଥାର ଯେକୌଣସି ସମୟରେ ଡାକ୍ତରଖାନା ଆସିଲେ ଏଚ୍ଆଇଭି ଟେଷ୍ଟ କରାଇବା ନିହାତି ଜରୁରୀ। କାରଣ ମା ଯଦି ଏଚ୍ଆଇଭି ପଜିଟିଭ୍ ଜଣାପଡ଼େ ତୁରନ୍ତ ଆଣ୍ଟିରେଟ୍ରୋଭାଇରାଲ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା କରି ଓ ଜନ୍ମିତ ଶିଶୁକୁ 6 ସପ୍ତାହ ପର୍ଯ୍ୟନ୍ତ ନେଭିରାପିନ୍ ସିରପ୍ ଦେଲେ ସଂକ୍ରମଣର ମାତ୍ରା ବହୁ ପରିମାଣରେ ହ୍ରାସ ପାଇଥାଏ। ଏଚ୍ଆଇଭି ସଂକ୍ରମଣକୁ ରୋକିବା ପାଇଁ ନିଜର ଏଚ୍ଆଇଭି ସ୍ଥିତି ଜାଣିବା ଆବଶ୍ୟକ। କାରଣ ଯଦି ଜଣେ ବ୍ୟକ୍ତି ସତର୍କତାମୂଳକ ଭାବରେ ତାଙ୍କର ଏଚ୍ଆଇଭି ଟେଷ୍ଟ କରାଇ ନିଅନ୍ତି ତାହେଲେ ସଂକ୍ରମଣର 3 ମାସରୁ 6 ମାସ ମଧ୍ୟରେ ରୋଗ ଜଣାପଡ଼ିଯିବ। ବର୍ତ୍ତମାନର ଚିକିତ୍ସା ପ୍ରଣାଳୀ ହେଉଛି ଟେଷ୍ଟ ଆଣ୍ଡ ଟ୍ରିଟ୍, ଯାହାର ମାନେ ହେଉଛି ଆଇସିଟିସି ପରୀକ୍ଷା ପଜିଟିଭ୍ ହେଲା ମାନେ ଆଣ୍ଟିରେଟ୍ରୋଭାଇରାଲ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା ଆରମ୍ଭ। ସାଧାରଣତଃ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସଂକ୍ରମଣ 7-8 ବର୍ଷ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାନ୍ତି ନାହିଁ, କିନ୍ତୁ ସଂକ୍ରମିତ ହେବା ପରେ ସଠିକ୍ ସମୟରେ ରକ୍ତ ପରୀକ୍ଷା ଓ ଚିକିତ୍ସା କଲେ ରୋଗୀ ସୁସ୍ଥ ଜୀବନଯାପନ କରିଥାଏ। ତେଣୁ ରୋଗ ସଂକ୍ରମଣର ମାଧ୍ୟମ, ସଂକ୍ରମିତ ବ୍ୟକ୍ତିଙ୍କର ସଠିକ୍ ସମୟରେ ପରୀକ୍ଷା ଓ ଚିକିତ୍ସା ଓ ସର୍ବୋପରି ଏହି ରୋଗ ପ୍ରତି ଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିପାରିଲେ ଏଡ୍ସକୁ ଆମେ ରୋକିପାରିବା।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ। ଆଲୋଚନା କରିଥିଲେ ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱିଡେନର ସର୍ବୋଚ୍ଚ ସମ୍ମାନ ରୟାଲ ଅର୍ଡର ଅଫ୍ ଦ ପୋଲାର ଷ୍ଟାର। ପ୍ରତିରକ୍ଷା, ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭି ଡି ସତୀଶନ୍। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗତକାଲି ରାତିରେ ସ୍ୱିଡିଶ ପ୍ରତିପକ୍ଷ ଓଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପ୍ରତି ଅବଦାନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର ଅଫ୍ ଦ ପୋଲାର ଷ୍ଟାର ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍ ପ୍ରଦାନ କରାଯାଇଛି। ଶ୍ରୀ ମୋଦିଙ୍କୁ ପ୍ରଦାନ କରାଯାଇଥିବା ଏହା 31ତମ ଆନ୍ତର୍ଜାତିକ ସମ୍ମାନ। ସ୍ୱିଡେନ୍ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ସମୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ରଣନୈତିକ ସହଭାଗିତାକୁ ଆହୁରି ଆଗକୁ ନେବାକୁ ସହମତି ପ୍ରକାଶ ପାଇଛି। ବାଣିଜ୍ୟ, ନିବେଶ, ପ୍ରଯୁକ୍ତି ବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ, ମହାକାଶ, ପ୍ରତିରକ୍ଷା ଓ ଗବେଷଣା ଭଳି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହୋଇଛି। ଉଭୟ ନେତା ଜାତିସଂଘ ଏବଂ ବହୁପାକ୍ଷିକ ପ୍ରତିଷ୍ଠାନରେ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। 2026-2030 ପର୍ଯ୍ୟନ୍ତ ଅର୍ଥନୈତିକ ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଯୋଜନା ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
3: रक्षा के क्षेत्र में हमारा सहयोग निरंतर बढ़ रहा है। स्वीडन की कंपनियों द्वारा भारत में प्रोडक्शन फैसिलिटीज बनाया जाना इस बात का प्रमाण है कि हम बायर सेलर रिलेशनशिप से आगे बढ़कर लॉन्ग टर्म इंडस्ट्रियल पार्टनरशिप की ओर बढ़ रहे हैं।
2: ଉଭୟ ଦେଶ 2027ରେ

0: ଭାରତରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ମିଳନୀ ଆୟୋଜନ କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ସେଠାକାର ସିଇଓମାନଙ୍କ ସହ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ ଓ ମେଡ୍ ୱିଥ୍ ସ୍ୱିଡେନ୍ ଦିଗରେ ଅଧିକ ପୁଞ୍ଜିନିବେଶ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଲୋଚନା କାଳରେ ଉଭୟ ଦେଶ କୃତ୍ରିମ ବୁଦ୍ଧିମତା 6G କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଓ ଜୀବବିଜ୍ଞାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ଭାରତ ସ୍ୱିଡେନ୍ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ପ୍ରତିଷ୍ଠା କରିବାକୁ ରାଜି ହୋଇଛନ୍ତି।
1: ସ୍ୱିଡେନ୍ ଇଣ୍ଡିଆ ଟେକ୍ନୋଲୋଜି ଆଣ୍ଡ ଏଆଇ କରିଡୋର କୁ ମଜବୁତ କରିବା କେ ଲିଏ ଠୋସ ଇନିସିଏଟିଭ୍ସ ପର କାମ କରେଙ୍ଗେ। ଦୋନୋ ଦେଶୋ କେ ଷ୍ଟାର୍ଟଅପ୍ସ ଅର୍ ରିସର୍ଚ୍ଚ ଇକୋସିଷ୍ଟମ୍ସ କେ ବିଚ୍ ସମ୍ପର୍କ ବଢ଼ାନେ କେ ଲିଏ हम इंडिया स्वीडन साइंस एंड टेक्नोलॉजी सेंटर बनाने जा रहे हैं।
0: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସ୍ୱିଡେନ୍ର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇବା ସହ ବିଶ୍ୱରେ ସ୍ଥିରତା ପ୍ରତି ମିଳିତ ପ୍ରତିବଦ୍ଧତା ଲାଗି ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
1: ଆତଙ୍କବାଦ ପୁରୀ ମାନବତା କେ ଲିଏ ଗମ୍ଭୀର ଚୁନୌତୀ ହେ। ପିଛଲେ ବର୍ଷ ପହଲଗାମ ମେ ହୁଏ ଆତଙ୍କୀ ହମଲେ କେ ବାଦ हमें स्वीडन से मिले समर्थन के लिए मैं प्रधानमंत्री क्रिस्टर्सन का आभार व्यक्त करता हूं। हम आतंकवाद और उसके समर्थकों के विरुद्ध लड़ाई जारी रखेंगे।
0: ସ୍ୱିଡେନ୍ ପ୍ରଧାନମନ୍ତ୍ରୀ କ୍ରିଷ୍ଟର୍ସନ୍ ଡିଜିଟାଲ ପରିବର୍ତ୍ତନ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତର ଅଗ୍ରଗତିକୁ ପ୍ରଶଂସା କରିବା ସହ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ଗୋଥେନବର୍ଗରେ ପ୍ରଧାନମନ୍ତ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 31ତମ ଆନ୍ତର୍ଜାତିକ ସମ୍ମାନ ମିଳିଥିବା ପରିପ୍ରେକ୍ଷୀରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱର ଏହା ପ୍ରତିଫଳନ। ସେ କହିଛନ୍ତି, ଆଗାମୀ ଦିନରେ ଭାରତ ଏବଂ ସ୍ୱିଡେନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଦୃଢ଼ ହେବ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହା ଏକ ଜାତୀୟ ଗର୍ବର ବିଷୟ। ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେରେ ପହଞ୍ଚିବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ନରୱେକୁ ପ୍ରଥମ ଗସ୍ତ ହେବ। ଗତ 43 ବର୍ଷ ମଧ୍ୟରେ ଭାରତରୁ ନରୱେକୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଗସ୍ତ କରିଛନ୍ତି। ସେଠାରେ ଶ୍ରୀ ମୋଦି ରାଜା ହେରାଲ୍ଡ ପଞ୍ଚମ ଏବଂ ମହାରାଣୀ ସୋନିଆଙ୍କ ସହ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗର୍ ଷ୍ଟୋର୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ଶ୍ରୀ ମୋଦି ଭାରତ ନୋର୍ଡିକ୍ ବାଣିଜ୍ୟ ଓ ଅନୁସନ୍ଧାନ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେବେ। ଏହି ସମୟରେ ଭାରତ ନୋର୍ଡିକ୍ ସମ୍ପର୍କରେ ହୋଇଥିବା ପ୍ରଗତି ନେଇ ସମୀକ୍ଷା କରାଯିବ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ନରୱେ, ଡେନମାର୍କ, ଫିନ୍ଲ୍ୟାଣ୍ଡ, ଆଇସ୍ଲ୍ୟାଣ୍ଡ ଏବଂ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀମାନେ ଯୋଗଦେବେ। ଏହି ଶିଖର ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ସବୁଜ ପରିବର୍ତ୍ତନ ଓ ନବୀକରଣୀୟ ଶକ୍ତି, ନୀଳ ଅର୍ଥନୀତି, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ଭାରତର ପ୍ରଭାବ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଛତିଶଗଡ଼ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ରାୟପୁରରେ ପହଞ୍ଚିଛନ୍ତି। ଗସ୍ତ କାଳରେ ଶ୍ରୀ ଶାହା ରାୟପୁର ଓ ବସ୍ତରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମ ଦିନରେ ସେ ଛତିଶଗଡ଼ ଗସ୍ତ କରି ଆଜି ସକାଳେ ରାୟପୁରଠାରେ ଜରୁରୀକାଳୀନ ସେବା ଡାଏଲ୍ 112 ଅଧୀନରେ ନୂତନ ଗାଡ଼ିଗୁଡ଼ିକର ପତାକା ଦେଖାଇ ଶୁଭାରମ୍ଭ କରିବେ। ପରେ ସେ ବସ୍ତର ଯାତ୍ରା କରି ସେଠାରେ ନେତାନାର ଗ୍ରାମରେ ଏକ ସାର୍ବଜନୀନ ସୁବିଧା କେନ୍ଦ୍ରର ଉଦ୍ଘାଟନ କରିବେ। ଏହି କେନ୍ଦ୍ର ଜରିଆରେ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସରକାରୀ ସେବା ସହଜରେ ଉପଲବ୍ଧ କରାଯାଇପାରିବ। ଶ୍ରୀ ଶାହା ଆଜି ଜଗଦଲପୁରରେ ପହଞ୍ଚି ଅମର ବାଟିକାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଅପରାହ୍ନରେ ସେ ଶହୀଦଙ୍କ ପରିବାର, ସୁରକ୍ଷାକର୍ମୀ, ନକ୍ସଲ ହିଂସା ପ୍ରଭାବିତ ବ୍ୟକ୍ତି ଓ ସ୍ଥାନୀୟ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବସ୍ତର କେ ସଙ୍ଗରେ ଶ୍ରୀ ଶାହା ସାମିଲ ହେବେ। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26ତମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସୂଚନାଯୋଗ୍ୟ, ଛତିଶଗଡ଼କୁ ନକ୍ସଲମୁକ୍ତ ଘୋଷଣା କରାଯିବା ପରେ ଶ୍ରୀ ଶାହାଙ୍କର ଏହା ପ୍ରଥମ ଗସ୍ତ। କଂଗ୍ରେସ ନେତା ଭିଡି ସତୀଶନ ଆଜି କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତିରୁଅନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ସତୀଶନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 20 ଜଣ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 16 ଜଣ ପ୍ରଥମଥର ପାଇଁ ମନ୍ତ୍ରୀପଦ ଗ୍ରହଣ କରିବେ। ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କଂଗ୍ରେସକୁ 11ଟି ମନ୍ତ୍ରୀପଦ ମିଳିଥିବା ବେଳେ

0: ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍କୁ ପାଞ୍ଚଟି, କେରଳ କଂଗ୍ରେସ ଜୋସେଫ୍, ରିଭଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି, କେରଳ କଂଗ୍ରେସ ଜାକବ୍ ଏବଂ କମ୍ୟୁନିଷ୍ଟ ମାର୍କସିଷ୍ଟ ପାର୍ଟିକୁ ଗୋଟିଏ ଲେଖାଏଁ ମନ୍ତ୍ରୀପଦ ମିଳିବ। ଶ୍ରୀ ସତୀଶନ୍ଙ୍କ ଘୋଷଣା ଅନୁଯାୟୀ ଥିରୁବାଞ୍ଚୁର ରାଧାକ୍ରିଷ୍ଣନ୍ ବାଚସ୍ପତି ଏବଂ ସାନିମୋଲ୍ ଉସ୍ମାନ୍ ଉପବାଚସ୍ପତି ହେବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା 79ତମ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଲାଗି ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଛନ୍ତି। ଆଜିଠାରୁ ଜେନେଭାରେ ଏହି 6-ଦିନିଆ ସମ୍ମିଳନୀ ଆରମ୍ଭ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପୁନଃ ଆକୃତି ଦେବା ଚଳିତ ବର୍ଷର ବାର୍ତ୍ତା ରହିଛି। ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସହଯୋଗପୂର୍ଣ୍ଣ ସମାଧାନ ଦିଗରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ 165ରୁ ଅଧିକ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସାମିଲ ହେବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ, ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ୍ ଏବଂ ଭାରତୀୟ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ୍ ଭିଏ ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371 7117 2331 4344 2331 0481 7106 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛନ୍ତି। ପ୍ରଥମ ଟିମ୍ ଭାବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ ଅଫ୍କୁ ଉନ୍ନୀତ ହୋଇଛି। ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 4 ହରାଇ 222 ରନ୍ ସ୍କୋର କରିଥିଲା। ପଞ୍ଜାବ କିଙ୍ଗ୍ସ ସମାନ ସଂଖ୍ୟକ ଓଭରରେ 8 198 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 5 ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ଆଇପିଏଲ୍ କ୍ରିକେଟରେ ଆଜି ଚେନ୍ନାଇର ଏମ୍ଏଚ୍ ଚିଦାମ୍ବରମ୍ ଷ୍ଟାଡିୟମରେ ସନ୍ଧ୍ୟା 7:30 ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର୍ ଅଫ୍ ଦ ପୋଲାର୍ ଷ୍ଟାର୍। ପ୍ରତିରକ୍ଷା, ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ୍। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସ୍ୱଚ୍ଛ ଭାରତ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ସ୍ୱଚ୍ଛ ଭାରତ ଅଭିଯାନ ହେଉଛି ଭାରତ ସରକାରଙ୍କ ଏକ ଅଭିଯାନ, ଯାହା ଅନ୍ତର୍ଗତ ଆମ ଦେଶର 4,041 ଛୋଟ ବଡ଼ ସହରର ରାସ୍ତାଘାଟ ଏବଂ ଅନ୍ୟାନ୍ୟ ଅନୁଷ୍ଠାନକୁ ସଫା କରାଯିବାର ଯୋଜନା ରହିଛି। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି ଏବଂ ଏଥିରେ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଅଭିଯାନର ସ୍ଲୋଗାନ ହେଉଛି ଏକ କଦମ ସ୍ୱଚ୍ଛତା କି ଓର, ଅର୍ଥାତ୍ ସ୍ୱଚ୍ଛତା ଆଡ଼କୁ ଏକ ପାଦ। 2014 ଅକ୍ଟୋବର 2 ଦିନ ରାଜଘାଟଠାରେ ଏହାର ଶୁଭାରମ୍ଭ କରାଯାଇଥିଲା। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଥିଲେ। ଏହା ହେଉଛି ଭାରତର ସର୍ବବୃହତ୍ ସ୍ୱଚ୍ଛତା ଅଭିଯାନ। ସ୍ୱଚ୍ଛ ଭାରତର ଆଭିମୁଖ୍ୟ ହେଉଛି ବ୍ୟକ୍ତିବିଶେଷ ଏବଂ ସର୍ବସାଧାରଣଙ୍କ ପାଇଁ ଶୌଚାଳୟ ତିଆରି କରିବା, ଯାହାଦ୍ୱାରା କି ଲୋକଙ୍କ ଖୋଲାରେ ମଳତ୍ୟାଗ କମ୍ କରାଯାଇପାରିବ। ପାଇଖାନାର କିଭଳି ସଦୁପଯୋଗ କରାଯିବ, ଏହି ଯୋଜନା ଅନ୍ତର୍ଗତ ତଦାରଖ କରାଯିବ। 2019 ଅକ୍ଟୋବର 2 ପର୍ଯ୍ୟନ୍ତ

ପର୍ଯ୍ୟନ୍ତ ଦେଶର ଗ୍ରାମାଞ୍ଚଳରେ 120 ଲକ୍ଷ ପାଇଖାନା ତିଆରି କରାଯିବାର ଲକ୍ଷ୍ୟ ରଖାଯାଇଛି, ଯେଉଁଥିପାଇଁ ପ୍ରାୟ 2 ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ଉପଲକ୍ଷେ ଏହି ଲକ୍ଷ୍ୟ ଉପଲବ୍ଧି କରିବାର ସରକାର ଆଶା ବାନ୍ଧିଛନ୍ତି। ଏହି ଯୋଜନା ପୂର୍ବରୁ ମଧ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରହିଥିଲା, ଯେମିତି ନିର୍ମଲ ଭାରତ ଅଭିଯାନ ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅଭିଯାନ। ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଶୌଚାଳୟର ଆବଶ୍ୟକତା ଉପରେ 2014 ନିଜର ସ୍ୱାଧୀନତା ଦିବସ ଭାଷଣ ଅବସରରେ ସୂଚନା ଦେଇଥିଲେ। ଏହି ଯୋଜନା ପାଇଁ ୱାର୍ଲଡ ବ୍ୟାଙ୍କ ବା ବିଶ୍ୱ ବ୍ୟାଙ୍କ ଅର୍ଥ ଯୋଗାଇବ। ଗ୍ରାମାଞ୍ଚଳରେ ଜନସଚେତନତା ଏବଂ ଶୌଚାଳୟର ବ୍ୟବହାର ଏହି ଯୋଜନାର ସଫଳ ରୂପାୟନ କରିପାରିବ। ଏପ୍ରିଲ 2014 ଏବଂ ଜାନୁଆରୀ 2015 ମଧ୍ୟରେ 31,83,000 ଶୌଚାଳୟ ନିର୍ମାଣ କରାଯାଇପାରିଛି। ଶୌଚାଳୟ ନିର୍ମାଣରେ କର୍ଣ୍ଣାଟକ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛି। 2015 ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ଏହି ଯୋଜନା ଅନ୍ତର୍ଗତ 80 ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇପାରିଛି। 2017 ଜାନୁଆରୀ ମାସ ସୁଦ୍ଧା ଇନ୍ଦୋର ସହର ଏବଂ ଏହାର ଗ୍ରାମାଞ୍ଚଳକୁ ଖୋଲା ମଳତ୍ୟାଗ ବିହୀନ ବୋଲି ଭାରତ ସରକାର ଘୋଷଣା କରିଛନ୍ତି। ସରକାର ଦେଶବ୍ୟାପୀ ଶୌଚାଳୟ ନିର୍ମାଣ କାର୍ଯ୍ୟର ତଦାରଖ କରିବେ। ଏଥିପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ସରକାର ବିଭିନ୍ନ ମାଧ୍ୟମରେ ବିଜ୍ଞାପନ ପ୍ରସାର କରୁଛନ୍ତି। ଏହା ମାଧ୍ୟମରେ 2019 ସୁଦ୍ଧା ଖୋଲାରେ ମଳତ୍ୟାଗକୁ ସମ୍ପୂର୍ଣ୍ଣ ବନ୍ଦ କରିପାରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏକ ଜନକଲ୍ୟାଣ ରାଷ୍ଟ୍ରରେ ସରକାର ବିଭିନ୍ନ ଯୋଜନା ହାତକୁ ନେଇ ତାକୁ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରିଥାନ୍ତି। ତେବେ ଯେକୌଣସି ଯୋଜନାର ସଫଳ ରୂପାୟନ ପାଇଁ ଜନସଚେତନତା ଏବଂ ସହଭାଗିତାର ଏକାନ୍ତ ଆବଶ୍ୟକତା ରହିଛି।

0: ଶୁଣୁଥିଲେ ସ୍ୱଚ୍ଛ ଭାରତ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ଆକାଶବାଣୀ ଭବାନୀ ପାଟଣା, ପ୍ରଚାର କରୁଛୁ ଶ୍ରୀରାମଚରିତ ମାନସ।
1: एपिसोड नंबर 133।

0: ଶୁଣୁଥିଲେ ଶ୍ରୀରାମଚରିତ ମାନସ ଆକାଶବାଣୀ ଭବାନୀପାଟଣ। ଏଥିରେ ଶୁଣନ୍ତୁ କୃଷି ସୂଚନା ସମ୍ପର୍କିତ କାର୍ଯ୍ୟକ୍ରମ ଚାଷର କଥା।
1: ଆମର ଅଞ୍ଚଳର ମା ଭଉଣୀମାନେ ଘର କାମ କବାର ସାରିକରି ଘରେ ଏନେ ତେନେ ହେଇକରି ସମୟ କାଟି ଦେସନ୍। ମାତ୍ର ଏ ସମୟକେ ଯଦି ଠିକ୍ ପାସେ ଆମର ମା ଭଉଣୀମାନେ ବ୍ୟବହାର କରତେ ବେଲେ ନିଜେ ଦୁଇ ପଇସା କମେଇ ପାରତେ। ଏ କଥାଟା ଶୁଣିକରି ଆପଣମାନେ ସବୁ ଭାବୁଥିବେ ଯେ ଘରେ ଥିବାର ମା ଭଉଣୀମାନେ ଫେର କେନ୍ତା କରି ପଇସା କମେଇ ପାରିବେ। ଏମାନେ ଯଦି ଚାହିଁବେ ବେଲେ ବହୁତ କିଛି କରିପାରିବେ, ଯେନ୍ତାକି ଛତୁ ଚାଷ, ମାଛ ଜାଲା ଚାଷ, ଗେଣ୍ଡୁ ଫୁଲ ଚାଷ, କୁକୁଡ଼ା ଚାଷ, ମହୁମାଛି ଚାଷ, ଜିଆ ଚାଷ, ଯେନ୍ଟାକି ଆମେ କେଚୁଆ ଚାଷ ବୋଲି କହିସୁଁ। ଏବେ ଯେନ୍ ସବୁ ଚାଷମାନଙ୍କ ନାଁ କୁହାଗଲା, ଏଇଟା ମାନକେ କେନ୍ତା କରି କର୍ମା ଏ ବିଷୟରେ ଖଣେକ ରଚି ଜାଣି ରଖବାର କଥା। ପ୍ରଥମେ ଛତୁ ଚାଷ କେନ୍ତା କରି ଆମେ କରିପାରମା ସେ ବିଷୟରେ ଜାଣମା। ଘର ବାରଣ୍ଡା ନେ, ଘର ଭିତରେ ନେ, ଢେକି ସାଲ ନେ, ବାର ନେ, ଗଛର ଛାଇ ନେ ବି ଆମେ ଏ ଚାଷକେ କରିପାରମା। ଏଥିଲାଗି ଦରକାର ହଉଥିବାର ଜିନିଷପତ୍ର ମାନେ ହେଲା ପିଆଲ ନଡ଼ା, ପଲିଥିନ, ଗହମ ନେହେଲେ ଡାଲଗୁ, ଯେନ୍ଟାକି ଆମେ ସହଜ ନେ ପାଇପାରମା। ଏଇ ଚାଷ କରବାର ଲାଗି ବେଶୀ ପଇସା ପତର ବି ନାଇ ଲାଗେ। ଆମେ ଯଦି ଧ୍ୟାନ ଦେଇକରି ଏ ଛତୁ ଚାଷକେ କର୍ମା ଆର୍ ଠିକ୍ ପାସେ ବଜାରରେ ବିକ୍ରି ବଟା କରିପାରମା ବେଲେ ନିଜର ଖର୍ଚ୍ଚା ବର୍ଚ୍ଚା ବାହାର କରିକରି ବି ଛୁଆ ପିଲାମାନଙ୍କ ଲାଗି ବି କିଛି ଆମେ କରିପାରମା। ଆମର ଯେନ୍ ମା ବହିନମାନେ ଖଣେ କଧେ ଚାଷବାସ କରବାରଟା ଜାଣିଛନ୍, ସେମାନଙ୍କ ଲାଗି ମାଛ ଜାଲା ଚାଷ ଗୋଟେ ବଢ଼ିଆ ବେପାର ଆଏ। ନିଜର ଘର ପଛାଡ଼େ ଛୋଟ ଛୋଟ ବନ୍ଦଲି କି ଉଡ଼ା କରିକରି ସେଥିରେ ମାଛ ଜାଲା ଚାଷ ଆରାମସେ ସେମାନେ କରିପାରବେ। କାହିଁକା ଯେ କି ଇମାନଙ୍କର ଖାଇଦେଇ ପାସେ ଆମେ ରନ୍ଧାବଟା କଲା ମହିଳାମାନଙ୍କେ ବି ଦେଲେ ଚଲବା। ମାଛ ଜାଲା 20 ଦିନ ଭିତରେ ନେ ବିକିବାର ଲାଗି ରହିଯାଏସି, ହେଥିଲାଗି ଆମକେ କମ୍ ପରିଶ୍ରମ, କମ୍ ଖର୍ଚ୍ଚା ଆରୁ କମ୍ ଦିନେ ଜହ ଲାଭ ହେବା। ଗୋଟେ ଏକର ଜାଗାନେ ଯଦି ଆମେ ଗଡ଼ିଆ କରିଛୁ ବେଲେ ମାସିକ ଭିତରେ ନେ ଆମେ 6,000 ଟଙ୍କା ଲାଭ କରିପାରମା। ଆମେ ସବେ ଜାଣିଛୁ ଯେ ଫୁଲ ଆମର ଖୁବ୍ ଗୁଡ଼ାକ ଆମେ ଲାଗିଥିସି। ଆଜିକାଲି ତ ପୂଜାନେ, ବିହା ବରୁ ଘରେ, ଜନ୍ମଦିନେ, ଘର ସମା ବେଲେ ସବୁଠାନେ ଫୁଲର ଦରକାର ହଉଛି। ଆର୍ ଇ ଚାହିଦା ପୁରାବାର ଲାଗି ଆମେ ଆମର ପାଖରାଖ ରାଜମାନଙ୍କନୁ ଫୁଲ ମଗଉଛୁ। ମାତ୍ର ଆମେ ଯଦି ଚାହେମା ବେଲେ ଆମର ରାଜ୍ୟର ମା ଭଉଣୀମାନେ ବି ଇ ଫୁଲ ଚାଷ କରିକରି ଫୁଲର କମିକେ ଦୂର କରିପାରିବେ ଆରୁ ସେମାନେ ବି ପଇସା ଦ୍ୱାରା ପାଇବେ। ଭଲ ଯତ୍ନ କରି ଆମେ ଯଦି ଗଣ୍ଡି ଫୁଲ ଚାଷକେ କର୍ମା ବେଲେ ଆଫ୍ରିକୀୟ ଗେଣ୍ଡୁ ଚାଷନୁ ଏକର ପିଛା 6-8 ଟନ୍ ଆରୁ ଫରାସୀ ଗେଣ୍ଡୁ ଚାଷନୁ 3-5 ଟନ୍ ତକ ଫୁଲ ପାଇପାରମା। ଏଇଟା ମାନକେ ଛାଡ଼ିଦେଲେ ଆମେ ଘରେ ଥାଇକରି ବି ମହୁମାଛି ଚାଷ କରିପାରମା। ପ୍ରଥମ ମହୁବାକ୍ସ ମହୁମାଛି ଲାଗି ଯେତିକି ଖର୍ଚ୍ଚା ହେବାର କଥା ସେତିକି ନା,

ମାୟା କ'ଣ, ମିଛ କ'ଣ, କ୍ରୋଧ କ'ଣ, ବିମୋଚନ ଯେତେବେଳେ କରେ ସବୁକିଛି ମୁଁ କରିଛି, ମୁଁ ସମସ୍ତଙ୍କୁ ମାରିଛି, ସେତିକିବେଳେ ତାଙ୍କର ପୁତ୍ର ବିଲାଳ ସେନା କହୁଛନ୍ତି, ନାଇଁ ବାପା ତୁମେ କିଛି କରିବ, କିଛି କରିବ। ଭୀମସେନ ରାଗି ଯାଇଛନ୍ତି ପୁତ୍ର ବିଲାଳସେନ ଉପରେ। କ'ଣ ହେଲା? ବିଲାଳସେନ କହୁଛନ୍ତି ଗୋଟିଏ ଚକ୍ର ଆସୁଛି ଏପଟେ କିଛି ମାରିଦେଇକି ଯାଉଛି, ପୁଣି ଆଉ ଗୋଟିଏ ଚକ୍ର ଆସୁଛି ଏପଟେ କିଛି ମାରିଦେଇକି ଯାଉଛି, ସମସ୍ତେ ତୁମେ ଖାଲି ପାଠ କରୁଛ, ଆଉ କିଛି ନାହିଁ। ଭକ୍ତ ବନ୍ଧୁ, ଆଜିର ଏ ସଂସାରରେ ଜଣେ ଭକ୍ତ କହୁଛନ୍ତି ମୁଁ ସବୁ କରିଛି, ଘର ଦ୍ୱାର କୋଠା ବାଡ଼ି ସବୁ ସମ୍ପତ୍ତି ମୁଁ କରିଛି, ସବୁ ମୋର ମୋର ମୋର। ମୁଁ କହିଲି ଭାଇ ଇଏ ସବୁ ତାର, ବଡ଼ ଦେଉଳ ବାଲାର ସବୁ କିଛି, ମୁଁ ନୁହେଁ, ଆପଣ ନୁହେଁ, କଲାବାଲା ଜଣେ ସେଇ ପ୍ରଭୁ ନାରାୟଣ। ତେବେ

0: କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତଟି ଶୁଣନ୍ତୁ। ରାଧାନାଥ ଦାସଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଅରବିନ୍ଦ ମୁଦୁଲି।
1: ଜୟ ଜଗନ୍ନାଥ ଭକ୍ତବୃନ୍ଦ, ଜୟ ଜଗନ୍ନାଥ ମହାପ୍ରଭୁ ଜଗନ୍ନାଥ। ଶ୍ରୀଗୁଣ୍ଡିଚାରେ ମାଉସୀ ଘରକୁ କୁଣିଆ ହେଇ ଆସିଛନ୍ତି। ଭକ୍ତ କହୁଛି, ମୁଁ ଆଜି ଶ୍ରୀକ୍ଷେତ୍ରକୁ ମୋ ବନ୍ଧୁ ଘରକୁ ଆସିଛି କୁଣିଆ ହେଇ। ଶ୍ରୀକ୍ଷେତ୍ର ବନ୍ଧୁ ହେଉଛନ୍ତି ଭକ୍ତର ବନ୍ଧୁ। ହେ ବନ୍ଧୁ, ଘେନ ଜୁହାର ବନ୍ଧୁ, ହେ କଳା ସାନ୍ତ, ହେ ଶ୍ରୀକ୍ଷେତ୍ର ବନ୍ଧୁ ମୋର ଜୁହାର ଘେନ। ତୁମେ ତ କୁଣିଆ, ମୁଁ ତ କୁଣିଆ, ଆଜି ଭେଟାଭେଟି ଏଇଠି। ହେ ମହାପ୍ରଭୁ, ଜୟ ଜଗନ୍ନାଥ ଭକ୍ତବୃନ୍ଦ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

0: महाप्रभु एत लोक केमी आपको देखी जमी मेघकोल चंद्रमा टिके टिके देखा जाते आपत मत देखा जा महाप्रभु धन्य भक्त धन्य जगन्नाथ धन्य जगन्नाथ केवे पछे देखा न मिले नाही।
1: ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ପଞ୍ଚକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ ଓ ଡକ୍ଟର କ୍ଷମା କରିବେ ଏବଂ ପ୍ରସଞ୍ଜିତ ମହାନ୍ତି।

ପୂର୍ବରୁ ସୀତାଙ୍କର ସଖୀମାନେ ବେଶ ସାରିଦେଇ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ। ସେହି ଶୁଭବେଳା ଆସି ପ୍ରବେଶ ହେଲା। ବେଶ କରିବା ସହ ସଖୀମାନେ ସୀତାଙ୍କର ଆବେଶ ଅର୍ଥାତ୍ ତାଙ୍କର ହାବ ଓ ଭାବକୁ ଅଧିକରୁ ଅଧିକତର କଲେ। ଏଠି ଭଞ୍ଜକବି ସୂଚନା ଦେଉଛନ୍ତି ଯେ ହାସ ପରିହାସ ଜରିଆରେ ସୀତାଙ୍କର ଚିତ୍ତକୁ ରସାଇ ରାମଙ୍କୁ ତୋଷ କରିବା ପାଇଁ ସଖୀମାନେ ବେଶ ଓ ଆବେଶ ଜରିଆରେ ସୀତାଙ୍କୁ କାୟିକ ଓ ମାନସିକ ସ୍ତରରେ ପ୍ରସ୍ତୁତ କରାଇଛନ୍ତି। ରାମଙ୍କ ପ୍ରତି ଅନୁରାଗ ବଶରୁ ସେ ବାଛି ରାମଙ୍କ ବର୍ଣ୍ଣ ଭଳି ଦୁର୍ବାଦଳ ବା ଦୁବପତ୍ର ପରି ନୀଳ ଚେଳ ବା ନୀଳ ଲୁଗା ପିନ୍ଧି ରାମଙ୍କ ଅଙ୍ଗସ୍ପର୍ଶ ଇଚ୍ଛା କରିଛନ୍ତି। ସୁମନା ଅର୍ଥାତ୍ ଉତ୍ତମ ହୃଦୟ ସଖୀମାନେ ସୀତାଙ୍କୁ ସୁମନା ଅର୍ଥାତ୍ ପୁଷ୍ପମାନଙ୍କର ଶ୍ରୀ ସ୍ୱରୂପା ବୋଲି ଭଲ ମନରେ ବିଚାର କରିଛନ୍ତି। ପୂର୍ବରୁ କବିଙ୍କ ଭାଷାରେ ସୀତା ପୁଷ୍ପମାନଙ୍କର ବିଭୂଷଣ ବା ବିଶେଷ ଅଳଙ୍କାର ସ୍ୱରୂପା। ବିଭୂଷଣ ବା ଭୂଷଣହୀନା ହୋଇ ମଧ୍ୟ ସେ ସୁନ୍ଦର। ଏଠି ତାଙ୍କ ଅଙ୍ଗରେ ଲାଗି ପୁଷ୍ପମାନଙ୍କର ଶ୍ରୀ ପ୍ରକଟିତ ହେଉଛି। ତାଙ୍କ ହାତରେ ସୁମନ ବା ପୁଷ୍ପମାଳା ଦେଇ ଭ୍ରମର ରୂପୀ ରାମଙ୍କୁ ତୋଷ କର ବୋଲି ସଖୀମାନେ କହୁଛନ୍ତି। ଆଲଟ ଚାମର ଢାଳି ସଖୀମାନେ ସୀତାଙ୍କୁ ଆଣିଲା ବେଳେ ଅଷ୍ଟ ଐଶ୍ୱର୍ଯ୍ୟଦାୟିନୀ ରାଜରାଣୀଙ୍କୁ ମଣିମା ମଣିମା ଡାକିଲା ପରି ମନେ ହୋଇଛି। ସାଗର ମନ୍ଥନରେ ଉତ୍ପତ୍ତିହୀନା ସ୍ୱୟମ୍ଭୁ ଶ୍ରୀ ଠାକୁରାଣୀଙ୍କୁ ରମ୍ଭା ଆଦି ଅପ୍ସରୀ ବେଢ଼ିବା ଭଳି ସୀତାଙ୍କୁ ଘେରି ରହିଛନ୍ତି ସଖୀମାନେ। ଗର୍ଭବତୀ ହଂସୀର ମନ୍ଥର ଗତିରେ ରସନିଧି ସୀତା ବର ଶ୍ରୀରାମଙ୍କ ସନ୍ନିଧି ଅର୍ଥାତ୍ ନିକଟକୁ ଆସିବା ବେଳେ ସୁନ୍ଦରୀ ଶ୍ରେଷ୍ଠା ରତିର ରୂପକୁ ଧିକ୍କାର କରି ସତେ ଯେପରି ଧିକି ଧିକି କହୁଥିଲେ ବୋଲି ଉପସ୍ଥିତ ରାଜାମାନଙ୍କର ମନେ ହେଇଛି। ସେମାନେ ବଶୀଭୂତ ଓ ବିଭଳିତ ହୋଇଛନ୍ତି। ସୀତାଙ୍କ ସୌନ୍ଦର୍ଯ୍ୟକୁ ଉପମା ଦେବାକୁ ବଣା ହୋଇ ବାଟ ହୁଡ଼ିଛନ୍ତି। ସେମାନେ ମନେ କରିଛନ୍ତି ସୀତାଙ୍କ ବର୍ଣ୍ଣନା ଦେବାକୁ ଯାଇ ଗଣେଶଙ୍କର ମୁହଁ ବଙ୍କା ହେଲା ଏବଂ ସେ ବକ୍ରତୁଣ୍ଡ ହେଲେ। ଉପମା ସବୁ ପେଟରେ ଭର୍ତ୍ତି ହେବାରୁ ସେ ଲମ୍ବୋଦର ହେଲେ, ତେଣୁ ଥନ୍ତଲ ପେଟ। ମା ସରସ୍ୱତୀ ବିଦ୍ୟା ଓ ଶୋଭାରେ ସମ୍ପୂର୍ଣ୍ଣ ପରାଜିତା ହୋଇ ସୀତାଙ୍କର ଶରଣ ପଶିଲେ। ସୀତାଙ୍କ ସୌନ୍ଦର୍ଯ୍ୟ ପାଖରେ ସବୁ ଉପମା ଏବଂ ତୁଳନାମାନଙ୍କୁ ହାର ମନେଇଛନ୍ତି ଉପେନ୍ଦ୍ର ଭଞ୍ଜ।

ପ୍ରଚାରକୁଲୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ ଓ ପ୍ରସଞ୍ଜିତ ମହାନ୍ତି। ଆକାଶବାଣୀ ଭବାନୀପାଟଣା, ସମୟ 9:00। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିଆ ମୁଇପ୍ରି 248 ମିଟର ତଥା 1206 କିଲୋ ହର୍ଷ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଷ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଏଥିରେ ଶୁଣନ୍ତୁ କେତେ ଗୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମ ପ୍ରଥମ ଗୀତଟି ଶୁଣନ୍ତୁ, ଦିଲ୍ ତୋ ପାଗଲ ହେ କଥାଚିତ୍ରରୁ। ଦ୍ୱୈତ କଣ୍ଠରେ ଗାଇଛନ୍ତି ଶିଳ୍ପୀ ଲତା ମଙ୍ଗେସ୍କର ଓ ଉଦିତ ନାରାୟଣ, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ସଂଯୋଜନା ଉତ୍ତମ ସିଂ। ଗୀତଟି ଶୁଣନ୍ତୁ ଦିଲ୍ ତୋ ପାଗଲ ହେ କଥାଚିତ୍ରରୁ।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ମହାପତ୍ନୀ କଥାଚିତ୍ରରୁ। ମିଳିତ କଣ୍ଠରେ ଗାଇଛନ୍ତି ଶିଳ୍ପୀ, ଗୀତ ରଚନା ଆନନ୍ଦ ବାଗ୍ସି, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଳିତ।
1: ଏକ ଲଡ଼କୀ ଥି ଦିୱାନୀ ସି, ଏକ ଲଡ଼କେ ପେ ଓ ମରତି ଥି, ନଜରେ ଝୁକା କେ ଶର୍ମ ଆକେ ଗଲିଓ ସେ ଗୁଜରତି ଥି, ଚୋରି ଚୋରି ଚୁପକେ ଚୁପକେ ଚିଠିଆଁ ଲିଖା କରତି ଥି, କୁଛ କହନା ଥା ଶାୟଦ ଉସକୋ, ଜାନେ କିସସେ ଡରତି ଥି, ଜବ ଭି ମିଲତି ଥି ମୁଝସେ ମୁଝସେ ପୁଛା କରତି ଥି, ପ୍ୟାର କୈସେ ହୋତା ହେ, ୟେ ପ୍ୟାର କୈସେ ହୋତା ହେ, ଔର ମୈଁ ସିର୍ଫ ୟହି କହ ପାତା ଥା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଡୁପ୍ଲିକେଟ୍ କଥାଚିତ୍ରରୁ ଗାଇଛନ୍ତି କୁମାର ସାନୁ, ଗୀତ ରଚନା ଜାଭେଦ ଅକ୍ସତର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

0: Akashvani at 90.
1: ଶୁଣୁଥିଲେ କେତେ ଗୋଟି ହିନ୍ଦୀ କଥା ଚିତ୍ର ଗୀତ ଆକାଶବାଣୀ ଭବାନୀ ପାଟଣା। ଏଥିରେ ଶୁଣନ୍ତୁ କେତେ ଗୋଟି ଓଡ଼ିଆ କଥା ଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ନାୟକ ନୁହେଁ ଖଳନାୟକ ଚଳଚ୍ଚିତ୍ରରୁ। ଗାଇଛନ୍ତି ଦ୍ୱୈତ କଣ୍ଠରେ ମହମ୍ମଦ ନସିର ଓ ଦୀପମାଲା। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜେଇଛନ୍ତି ଅନୁପମ ଦତ୍ତ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଓ ଦଣ୍ଡି ସୀତା କଥା ଚିତ୍ରରୁ ଗାଇଛନ୍ତି ତୃପ୍ତି ଦାସ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

AIR at 90. କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ସୁନା ପଞ୍ଜୁରୀ ଚଳଚ୍ଚିତ୍ରରୁ। ମିଳିତ କଣ୍ଠରେ ଗାଇଛନ୍ତି କବିତା କୃଷ୍ଣମୂର୍ତ୍ତି ଏବଂ ସାଥୀ ଗୀତ ଗୀତିକାର ଶିଶାନନ୍ଦ ଦାସ କାନନଙ୍କ ସଙ୍ଗୀତରେ ସଜେଇଛନ୍ତି ଅମରେନ୍ଦ୍ର ମହାନ୍ତି। ଗୀତଟି ଶୁଣନ୍ତୁ ସୁନା ପଞ୍ଜୁରୀ ଚଳଚ୍ଚିତ୍ରରୁ।

ସେହିପରି ମଳ ମାସରେ କରାଯାଉଥିବା ପୂଜାପାଠ ଦାନପୁଣ୍ୟ ତପ ସାଧନା ବହୁ ଗୁଣପୁଣ୍ୟ ପ୍ରଦାନ କରେ। ଏହି ମାସ ସାରା ଜନ୍ମର ପାପ ନଷ୍ଟ କରିଥାଏ। ବିଶ୍ୱାସ କରାଯାଏ ଏହି ମାସରେ କରାଯାଉଥିବା ଧାର୍ମିକ କାର୍ଯ୍ୟର ଫଳ କେବେ କମ୍ ହୋଇନଥାଏ ଏବଂ ଅକ୍ଷୟ ପୁଣ୍ୟ ଫଳ ପ୍ରାପ୍ତି ହୁଏ। ସେହିପରି ଏହି ମାସରେ ଅଶୁଭ କାମ କଲେ ପାପ ଲାଗିଥାଏ। ଶ୍ରୋତାବନ୍ଧୁ, ମଳ ମାସରେ ବିବାହ, ଗୃହପ୍ରବେଶ, ନୂଆ କାମ ଆରମ୍ଭ, ନୂଆ ଘର ନିର୍ମାଣ ଆଦି କାର୍ଯ୍ୟ କରିବା ଅନୁଚିତ। ଏହି ମାସରେ ଶାରୀରିକ ଏବଂ ମାନସିକ ପବିତ୍ରତାକୁ ପାଳନ କରିବା ଉଚିତ। ଏଥିରେ ବ୍ରହ୍ମଚର୍ଯ୍ୟ ପାଳନ ସାମିଲ ଅଛି। ମାଛ, ମାଂସ, ଅଣ୍ଡା, ପିଆଜ, ରସୁଣ ତଥା ନିଶା ସେବନ କରିବା ଅନୁଚିତ ଏହି ମାସରେ। ଏସବୁ କରିବା ଦ୍ୱାରା ପାପ ହୋଇଥାଏ। ସେହିପରି ମିଛ କହିବା, କାହାକୁ ଠକିବା, ଚୋରି କରିବା, ପରନିନ୍ଦାରୁ ଦୂରେଇ ରହିବା ଉଚିତ। ଏହି ମାସରେ ଏହିସବୁ କାମ କଲେ ବହୁ ଗୁଣ ପାପ ଲାଗିଥାଏ। ଏହି ମାସରେ ଦାନ କରି ପ୍ରଚାର କରନ୍ତୁ ନାହିଁ। ରାଶି ଥିଲ ଖରାପ ଶସ୍ୟ, ଖରାପ ଖାଦ୍ୟ ଆଦି ଖାଆନ୍ତୁ ନାହିଁ। ଶ୍ରୋତାବନ୍ଧୁ, ଏହା ଥିଲା ଜ୍ୟେଷ୍ଠ ମଳ ମାସର ଆମର କିଛି ସୂଚନା। ତାହେଲେ ଆସନ୍ତୁ ଏହି ପୁରୁଷୋତ୍ତମ ମାସରେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ ଏହି ଭାବପୂର୍ଣ୍ଣ ପରା ଭକ୍ତି ଗୀତଟି ସମର୍ପଣ କରିବା।

ଏକତ୍ର କରୁଥିବା ସଂଗ୍ରହାଳୟ ଆନ୍ତର୍ଜାତୀୟ ସଂଗ୍ରହାଳୟ ପରିଷଦ ICMO ଦ୍ୱାରା ପ୍ରତିଷ୍ଠିତ ଏହି ବିଷୟବସ୍ତୁ କିପରି ସଂଗ୍ରହାଳୟଗୁଡ଼ିକ ସାଂସ୍କୃତିକ ଏବଂ ଭୂ ରାଜନୈତିକ ବିଭାଜନ ମଧ୍ୟରେ ସେତୁ ଭାବରେ କାର୍ଯ୍ୟ କରନ୍ତି ବିଭାଜିତ ସମୟରେ ଆଲୋଚନା ଅନ୍ତର୍ଭୁକ୍ତି ଏବଂ ଶାନ୍ତିକୁ ପ୍ରୋତ୍ସାହନ କରନ୍ତି। ଶ୍ରୋତବନ୍ଧୁ, ଏହା ଥିଲା ଇଣ୍ଟରନ୍ୟାସନାଲ୍ ମ୍ୟୁଜିୟମ୍ ଡେ ବିଷୟରେ ଆମର କିଛି ତଥ୍ୟ।

श्रोता बन्धु, इन्स्टिच्युट फर द क्वालिटी अफ लाइफ र गवेषकमाने 2025 सबुठु सुखी सहर तालिका जारी गर्छन्ति। नागरिक, प्रशासन, परिवेश, अर्थनीति, स्वास्थ्य ओ गतिशीलता भळि 6 विभाग समेत खुशीर 82 संकेत आधारे सेमाने एही तालिका प्रस्तुत करिछन्ति। ତାଲିକାରେ ସ୍ପଷ୍ଟ କରାଯାଇଛି ଯେ କୌଣସି ସହରକୁ ସବୁଠୁ ସୁଖୀ ଭାବେ ବିବେଚନା କରିବା ଉଚିତ ନୁହେଁ। ଏହା ବଦଳରେ ଗବେଷକମାନେ 31 ସହରକୁ ଗୋଲ୍ଡ ସିଟି ତାଲିକାରେ ସ୍ଥାନିତ କରିଛନ୍ତି। ଏହି ସହର ଖୁସିର ସାମଗ୍ରିକ ମାନଦଣ୍ଡକୁ ପୂରଣ କରିଛନ୍ତି। ଗୋଲ୍ଡ ସିଟି ତାଲିକାର ଶୀର୍ଷରେ ଅଛି ଡେନମାର୍କର କୋପେନହେଗନ୍ ସହର। ସାମଗ୍ରିକ ଖୁସିର ସର୍ବୋଚ୍ଚ ଅଙ୍କ ଏହା ହାସଲ କରିଛି। ପରିବେଶ ବିଭାଗର ଏହା ଭଲ ଅଙ୍କ ପାଇଛି। ସବୁଜ ପରିବେଶ, ସ୍ଥାୟିତ୍ୱ ଓ ବର୍ଜ୍ୟ ପରିଚାଳନାରେ ଏହା ଅଧିକ ଅଙ୍କ ହାସଲ କରିଛି। ଅର୍ଥନୀତି ବିଭାଗର ମଧ୍ୟ ଏହାକୁ ଭଲ ଅଙ୍କ ମିଳିଛି। ଏହିସବୁକୁ ଦୃଷ୍ଟିରେ ରଖି କୋପେନହେଗନ୍ ବିଶ୍ୱର ସବୁଠୁ ସୁଖୀ ସହର ମଧ୍ୟ କୁହାଯାଇଥାଏ।

ତାରିଖରେ ଆରମ୍ଭ ହୋଇଥିଲା। ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ଆଇଏସ୍ଆର୍ଓ ଅନ୍ତରୀକ୍ଷ ଗବେଷଣାରେ ନୂତନ ସଫଳତା ଅର୍ଜନ କରିଥିଲା 2007 ମସିହା ମେ ମାସ 18 ତାରିଖରେ। 2012 ମସିହା ଆଜିର ଦିନରେ ଭାରତର ଅର୍ଥନୀତି ବିକାଶ ସମ୍ବନ୍ଧୀୟ ବହୁ ନୂତନ ପରିକଳ୍ପନା କେନ୍ଦ୍ର ସରକାର ଘୋଷଣା କରିଥିଲେ। 1912 ମସିହା ଆଜିର ଦିନରେ ମୁକ୍ତିଲାଭ କରିଥିଲା ପ୍ରଥମ ଭାରତୀୟ ଫିଚର ଲେନ୍ଥର ଫିଲ୍ମ ଶ୍ରୀ ପୁଣ୍ଡଲିକ। ଭାରତୀୟ ବଂଶଜ ଇନ୍ଦ୍ରା ସିହ୍ନା ନିଜର ପୁସ୍ତକ ଆନିମଲ୍ ପିପୁଲ୍ ପାଇଁ କମନୱେଲ୍ଥ ସମ୍ମାନରେ ସମ୍ମାନିତ ହୋଇଥିଲେ 2008 ମସିହା ଆଜିର ଦିନରେ। 1933 ମସିହା ଠିକ୍ ଆଜିର ଦିନରେ ଭାରତର ଦ୍ୱାଦଶ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ଙ୍କ ଜନ୍ମ ହୋଇଥିଲା। ଶ୍ରୋତାବନ୍ଧୁ, ଏହା ଥିଲା ଆଜିର ଇତିହାସ ସମ୍ପର୍କରେ ଆମର କିଛି ସୂଚନା। ତାହେଲେ ଆସନ୍ତୁ ନେଇଯିବ ଗୋଟେ ସଙ୍ଗୀତମୟ ବିରତି।

ଶ୍ରୋତା ବନ୍ଧୁ, ଏଥିରେ ଆସନ୍ତୁ ଜାଣିବା ଆଜିର ପାଣିପାଗ ବିଷୟରେ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ପହଞ୍ଚିଛି। ଆସନ୍ତା 2-3 ଦିନ ଭିତରେ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରର କିଛି ଅଞ୍ଚଳ, ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ସାଗରର କିଛି ଅଞ୍ଚଳ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ପହଞ୍ଚିବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗର ତରଫରୁ ସୂଚନା ଦିଆଯାଇଛି। ଆସନ୍ତା 3-4 ଦିନ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଜି ଭବାନୀପାଟଣାର ସର୍ବୋଚ୍ଚ ତାପମାତ୍ରା 29 ଡିଗ୍ରୀ ସେଲସିୟସ୍ ଥିବାବେଳେ ସର୍ବନିମ୍ନ ତାପମାତ୍ରା 28 ଡିଗ୍ରୀ ସେଲସିୟସ୍ ଅଛି।

ହଁ ଶ୍ରୋତା ବନ୍ଧୁ, ସମୟ ତ ସରି ଆସିଲାଣି, ଏବେ ମୋତେ ଆପଣମାନଙ୍କ ଠାରୁ ବିଦାୟ ନେବାକୁ ହେବ। ଆପଣମାନେ ଶୁଣୁଥିଲେ ଆମ କେନ୍ଦ୍ରରୁ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଖୋଲା ଚରକା। ଏହି କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ପ୍ରିୟ ଉପସ୍ଥାପକ ଆଲୋକ କୁମାର ସାହୁ। ବିଦାୟ ନେବା ପୂର୍ବରୁ କହି ରଖୁଛି, କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବାକୁ ଜମାରୁ ଭୁଲିବେନି। ଆମ ଠିକଣା ଚିଠି ପାଇଛୁ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା କଳାହାଣ୍ଡି। ପିନ୍ ନମ୍ବରଟି ହେଉଛି 7660001। ଆପଣ ଆମକୁ ହ୍ୱାଟ୍ସଆପ୍ ଜରିଆରେ ଚିଠି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ଲେଖି ରଖନ୍ତୁ 8895994143। ପୁଣି ଥରେ କହି ରଖୁଛି 8895994143। ରହୁଛି, ନମସ୍କାର।

ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ଆକାଶବାଣୀ ଭବାନୀପାଟଣା। ସମୟ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 12 ଓ ଦିନ 2:45। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଗୋପୀନାଥ ମହାପାତ୍ର, ନମିତା ସାହୁ, ସନାତନ ପୁରୋହିତ ଦାସ ଓ ରୀନାରାଣୀ ପ୍ରଧାନ। ଚାଷର କଥା ପ୍ରଚାର କରିବୁ ଦିନ 1:10। ଦିନ 1:20 ଶୁଣିପାରିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଶ୍ରୋତାବନ୍ଧୁ, ଏହା ଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଦିନ 12 ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀ ପାଟଣା ସମୟ ବର୍ତ୍ତମାନ ମଧ୍ୟାହ୍ନ 12 କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ତଥା ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meters ତଥା 1206 kHz FM ଯୋଗେ 103.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ।

ଶ୍ରୋତାବନ୍ଧୁ, ଅଧିବେଶନ ଆରମ୍ଭରେ ନେଇ ଆସିଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ତାହେଲେ ପ୍ରଥମେ ଆସନ୍ତୁ ଶୁଣିବା କନ୍ନାପ୍ପା କଥାଚିତ୍ରରୁ। ଯୁଗଳ କଣ୍ଠରେ ଗାଇଛନ୍ତି ଶାନ୍ ଏବଂ ସାଇତି ଜଗନ୍ତି। ଗୀତିକାର ଗିରିଶ ନାକୋଡ଼, ସଙ୍ଗୀତକାର ଷ୍ଟିଫେନ୍ ଦେବାସୀ। କଥାଚିତ୍ର କନ୍ନାପ୍ପା।

ଆଦିତ୍ୟ ରିଖାରୀ ସଚିନ ଜିଗରଙ୍କ ମିଳିତ କଣ୍ଠରେ ଆସନ୍ତୁ ଶୁଣିବା ପରମ ସୁନ୍ଦରୀ କଥାଚିତ୍ରରୁ ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜେଇଛନ୍ତି ସଚିନ ଜିଗର। କଥାଚିତ୍ର ପରମ ସୁନ୍ଦରୀ।

ପରବର୍ତ୍ତୀ ଗୀତଟି ନେଇଛୁ ବାଘୀ କଥାଚିତ୍ରରୁ। ଯୁଗଳ କଣ୍ଠରେ ଗାଇଛନ୍ତି ଜୋସ୍ ବ୍ରାର ଏବଂ ପରମ୍ପରା ଟଣ୍ଡନ। ଗୀତ ରଚନା କୁମାର ଜଗଦୀପ ୱାରିଂ, ସ୍ୱର ସଂଯୋଜନା ଜୋସ୍ ବ୍ରାର, କଥାଚିତ୍ର ବାଘୀ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବୋର୍ଡର କଥାଚିତ୍ରରୁ ଆସନ୍ତୁ ଶୁଣିବା ଜାଭେଦ ଅଖତରଙ୍କ ରଚିତ ଗୀତଟି। ଅନୁ ମଲ୍ଲିକଙ୍କ ସ୍ୱର ସଂଯୋଜନାରେ କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ପଲକ ମୁଛାଲ। କଥାଚିତ୍ର ବୋର୍ଡର।

ଶ୍ରୋତବନ୍ଧୁ ଶୁଣୁଥିଲେ ବର୍ଡ଼ର ଟୁ କଥାଚିତ୍ରର ଗୀତଟି। ଏଥିରେ ଆସନ୍ତୁ ଶୁଣିବା ହାଉସଫୁଲ କଥାଚିତ୍ରରୁ। କଣ୍ଠଶିଳ୍ପୀ ମଧୁବନ୍ତୀ ବାଗ୍ଚୀ ଏବଂ ସୁମନ୍ତ ମୁଖାର୍ଜୀ। ଗୀତ ରଚନା କୁମାର

0: ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ରଗୁଡ଼ିକ ଥିଲା କନ୍ନପ୍ପା, ପରମ ସୁନ୍ଦରୀ, ୱାଗି ଫୋର୍, ବର୍ଡ଼ର ଟୁ, ହାଉସଫୁଲ୍ ଫାଇଭ୍ ଏବଂ ଯବାନ। ଆକାଶବାଣୀ ଭବାନୀପାଟଣା।
1: ହ୍ୟାଲୋ
2: ହ୍ୟାଲୋ,
1: କିଏ
2: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
1: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
2: ଆମ ଫୋନ ନମ୍ବର ହେଲା 0667029562329568।
1: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ। ହ୍ୟାଲୋ
2: ହ୍ୟାଲୋ,
1: କିଏ?
2: ହ୍ୟାଲୋ, ଆକାଶବାଣୀ ଭବାନୀପାଟଣା।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ ସବୁବେଳେ ସବୁ ପରିସ୍ଥିତିରେ। ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆସନ୍ତୁ ଶୁଣିବା କେତୋଟି।

ସୁଗମ ସଙ୍ଗୀତ। ପ୍ରଥମେ କଣ୍ଠଶିଳ୍ପୀ ଗୋପୀନାଥ ମହାପାତ୍ର, ଗାଇଛନ୍ତି କିଶୋର ଚନ୍ଦ୍ର ନନ୍ଦଙ୍କ ରଚନାରୁ। ତୁମ ଜୀବନେ ମୁଁ ପ୍ରଥମ ପୁରୁଷ, ମନ ଉପବନେ ମୁଁ ତୁମ ସୁବାସ।

ଶ୍ରୋତାବନ୍ଧୁ ଶୁଣିଲେ କେତୋଟି ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ଥିଲେ ଗୋପୀନାଥ ମହାପାତ୍ର, ନମିତା ସାହୁ, ସନାତନ ପୁରୋହିତ ଦାସ। ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ହିନ୍ଦୀରେ, ପରେ ପରେ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଓ ବୁଢ଼ା ଫିମ୍ପି ଅଛନ୍, ଯେନ୍ଟା ମାନକେ କବକ ବୋଲି କରି ବି କହେସନ୍। ଇମାନଙ୍କର ଭିତରୁ କେତେକେ ଆମେ ଫସଲନେ ରୋଗ କରୁଥିବାର କିରା ପତେଙ୍ଗା ମନକେ କମାବାର ଲାଗି ବି ବ୍ୟବହାର କରିପାରମା। ଟ୍ରାଇକୋଡର୍ମା, ଆସ୍ପରଜିଲସ୍, ପେନ୍ସିଲିୟମ୍, କାଣ୍ଡିଡ଼ା ଆଦି ଫିମ୍ପି ମାନଙ୍କର କେତେକ ପ୍ରକାର ଫିମ୍ପି ମାନେ ଫସଲରେ ଲାଗୁଥିବାର ମୂଲସଡ଼ା ରୋଗ, ଝାଁଲା ରୋଗ ମାନଙ୍କର ଫିମ୍ପି ମାନକେ କମେଇ ଦେସନ୍। ବିଭେରିଆ, ମେଟାରାଇଜମ୍, ଇଟିସିଲିୟମ୍, ନୋମୁରିଆ ଆଦି ଫିମ୍ପି ମାନେ ସେମି, ମଟର, ବିନ୍ ଭଳିଆ ଫସଲର ଫଲବିନ୍ଧା ପୋକ, ପନିପରିବା ଫସଲର ଫଲବିନ୍ଧା ପୋକ, କପା ଫସଲର ଶାଗୁଆ ପତର ଡେଗା ପୋକ, କୁଶେରର ପତର ଡେଗା ପୋକ, ମୁଫୁଲି ଗଛର ଧଲାକିରା, ଧାନର ମାଟିଆ ଗୁଣ୍ଡି ପୋକ ମାନକେ କମାବାର ଲାଗି ଖୁବ୍ ବଢ଼ିଆ କାମ ଦେସନ୍। ବେଲେ ବେଲେ ପନିପରିବା ଗଛ ମାନଙ୍କର ଚେର ମାନକେ ସୂତାକୃମି ବୋଲି କିରୁମ ଗୋଟେ ଗୁଆଁଟ ଗୁଆଁଟ କରି ପକାସି। ଏତାକେ କମାବାର ଲାଗି ବି ଆମେ ପେସିଲୋମାଇସେସ୍, ପୋକୋନିଆ, ଆଥ୍ରୋବଟ୍ରାଇସ୍, ମାଇରୋଥେସିୟମ୍ ଜାତିର ଫିମ୍ପି ମାନକେ ବ୍ୟବହାର କରିପାରମା। ଆମର ଫସଲ ଯେତିକି ଭଲ ହେଇଥିଲେ ବି ଝାଡ଼ଝୁରା ମାନେ ଉଠିକରି ତାକେ ଖରାପ କରିଦେସନ୍। ଯଦି ଆମେ ଇଟା ମାନକେ ଠିକ୍ ସମୟରେ ନେଇ କମାମା ପଚକେ ଖୁବ୍ ଅସୁବିଧା ହେବା। ଆମେ ଜାଣିଛୁ ଘାସକେ ଖାଲି ଘିଚି କରି ଆର ଓଷ ବ୍ୟବହାର କରିକରି କମେଇହେସି ବୋଲି, ମାତ୍ର ଆର୍ ଗୋଟେ ବି ଉପାୟ ଅଛେ ଯେନ୍ଟାକି ଫିମ୍ପି ଲଗେଇକରି ବି ଆମେ ତାକେ କମେଇ ପାର୍ମା। ଘାସ ମାରବାର ଲାଗି ଯେନ୍ ଫିମ୍ପି ମାନେ ଆମେ ନିପାର୍ମା ସେଟା ମାନେ ହେଲେ ସର୍କସ୍ପରା, କୋଲେଟୋଟ୍ରାଇଜମ୍, ଫାଇଟୋଫଥୋରା, ଅଲ୍ଟରନାରିଆ। ମାଇକର ହାଇଦା ବୋଲି ଫିମ୍ପି ଗୋଟେ ଅଛେ ଯେନ୍ଟାକି ଗଛର ଚେନ୍ରେ ରହିକରି ମାଟନୁ ଗଛକେ ଦରକାର ଥିବାର ଖାଦ୍ୟ ଯୋଗାବାର ସନେ ରୋଗ କରୁଥିବାର କିରା ପତେଙ୍ଗା ମାନଙ୍କ ଠାନୁ ବି ବଞ୍ଚାସି। ଆଜିକାଲ ଆମର ଅଧିକାଂଶ ଚାଷୀ ଭାଇମାନେ ଗଛକେ ଖାଦ୍ୟ ହିସାବରେ ରାସାୟନିକ ସାରର ବହୁତ ବ୍ୟବହାର କରୁଛୁ, ଯାହାଥିର୍ ଲାଗି ମାଟ ଖରାପ ହେବାର ସନେ ଫଲ ମାନେ ବି ବିଷାନ ହେଇଯାଉଛି। ଏ ଜାଗାନେ ଆମେ କେତେଟା ଫିମ୍ପିକେ ବ୍ୟବହାର କଲେ ରାସାୟନିକ ସାର ଭଳିଆ ଫସଲକେ ଖାଦ୍ୟ ମିଳିପାରବା, ତାର ସନେ ଆମର ପରିବେଶ ବି ଭଲ ରହିବା। ଏନ୍ତା କେତେଟା ଫିମ୍ପି ମାନେ ହେଲେ ଗ୍ଲୋମସ୍, ବୋଲେଟସ୍, ରସୁଲା, ଲାକ୍ଟାରିୟସ୍। ଇ ଫିମ୍ପି ମାନକେ ବ୍ୟବହାର କରିକରି ଆମେ କେନ୍ତା ଅଧିକ ଅମଲ ପାଇପାର୍ମା ସେ ବିଷୟରେ ଏବେ ଆମର କୃଷିବିତ୍ ମାନେ ଖୁବ୍ ପରୀକ୍ଷା ମାନେ କରବାର୍ ଲାଗିଛନ୍। ଏବେ ଆମେ ଯେତିକି ସବୁ ଫିମ୍ପି ମାନଙ୍କର ବିଷୟରେ ଜାଣିଲୁ, ଏ ସମ୍କର ଭିତରୁ କେତେକ ଫିମ୍ପିକେ ଫସଲରେ ବ୍ୟବହାର ବି କରାଗଲାନା, ଆର୍ କେତେକ ଫିମ୍ପି ମାନଙ୍କର ବ୍ୟବହାର କରବାର୍ ଲାଗି ବ୍ୟବସ୍ଥା କରାହଉଛି। ଇମାନଙ୍କର ଅଧିକ ନୁ ଅଧିକ ବ୍ୟବହାର ଆମେ କରିପାରମୁ ବେଲେ ମାଟର ଗୁଣ ଖରାପ ନେଇ କରି ବି ଆମର ପରିବେଶକେ ଆମେ ବଞ୍ଚେଇ ପାର୍ମା। ଆରୁ ଆମର ପରିବେଶ ଯଦି ଭଲ ରହିବା, ପାନ୍, ପବନ, ମାଟ ସବୁଯାକ ସଫା ରହିବା, ଆମେ ଯଦି ସବୁ ସଫା ସୁତୁରା ଜିନିଷ ବ୍ୟବହାର କର୍ମା ଆମର ଫସଲ ଭଲ ହେବାର ସନେ ଆମର ଦେହି ପାଗ ବି ଭଲ ରହିବା, ଯେନ୍ଥିର୍ ଲାଗି ଆମକେ ଆର ଖୁବ୍ ରୋଗବାଦ ନେଇ ଗୁଡ଼େନା, ଆମର ପିଲା ଛୁଆମାନେ ବି ବନେବୁ ନାହିଁ କରି ରହିବେ।
1: ଶୁଣୁଥିଲି ଚାଷର କଥା, ଆକାଶବାଣୀ ଭବାନୀପାଟଣା।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଶକ୍ତି ରୂପା ଶୁଣିପାରିବେ ଏ ବିଜ୍ଞାପନ ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ବଡ ବହୁ, ଏଇଟା ତୁମ ନାଁରେ।
5: ଏତେ ଜଲ୍ଦି କ'ଣ ପାଇଁ?
4: ଆରେ ଆଉ ସାନ ବହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
5: କିନ୍ତୁ ଜେଜେ ମା, ତୁମ ନାଁରେ
6: ସବୁ କିଛି, ମୋ ବ୍ୟାଙ୍କ ଲକର ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
4: ଶୁଭ ଶୁଭ କୁହ କ'ଣ?
7: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ବିଷମ ପରିସ୍ଥିତିରେ ସହଜ ସରଳ ରାସ୍ତା ବାହାର କରିବା, ଦୁଃଖ ଆସିଲେ ଭାଙ୍ଗି ନ ପଡ଼ି ଧୈର୍ଯ୍ୟକୁ ସାଥୀ କରି ସୁଖର ସନ୍ଧାନ କରିବା, ଅଧିକାଂଶ ସମୟରେ ପରିବାର ମଧ୍ୟରେ କଷ୍ଟକର ପରିସ୍ଥିତିରେ ନିଜକୁ ଦୃଢ଼ କରି ଆଗେଇବା, ଆର୍ଥିକ ପରିସ୍ଥିତି ଖରାପ ଥିଲେ ନିଜ ବୁଦ୍ଧି ବିବେକର ସାହାଯ୍ୟ ନେଇ ଘରକୁ ସମୃଦ୍ଧ କରିବା ପାଇଁ କେତେ ଭଲ ଭଲ ଉପାୟ ବାହାର କରେ ଏଇ ନାରୀ। ପିଲାଙ୍କ ଉତ୍ତମ ଭବିଷ୍ୟତ ପାଇଁ କିଏ ଏତେ ଧ୍ୟାନ ଦଉ କି ନ ଦଉ, ମା ସଦାବେଳେ ଚାହେଁ ନିଜେ କଷ୍ଟ କରିବି ପଛେ ପିଲାମାନେ ଭଲ ମଣିଷ ହୁଅନ୍ତୁ। କେତେ ସୁନ୍ଦର ଭାବନା ତାର। ଏମିତିକି ଆମ ସମାଜର ଆକ୍ଷେପ ଭୟରେ ନିଜ ପ୍ରତି ହେଉଥିବା ଅନ୍ୟାୟକୁ ମଧ୍ୟ ସହିକି ଚୁପ୍ ରହିଯାଏ, ଏହି ଆଶାରେ ଯେ ନିଶ୍ଚୟ ପରିସ୍ଥିତି ଦିନେ ନା ଦିନେ ସୁଧୁରିବ। ଏମିତି ଅନେକ କଥା ବଖାଣେ ଥରକୁ ଥର ଆମର କାର୍ଯ୍ୟକ୍ରମ ଶକ୍ତି ରୂପା, ଆଉ ମନରେ ସାହସ ଶକ୍ତି ଯୋଗାଏ ଆମ ସଭିଙ୍କର। ବହୁତ ବହୁତ ସ୍ୱାଗତ ଆମ ଶକ୍ତି ରୂପା କାର୍ଯ୍ୟକ୍ରମକୁ। ଆପଣଙ୍କ ସହିତ ମୁଁ ପଙ୍କଜିନୀ ଗୁରୁ, ନମସ୍କାର।

ସମାଜରେ ପରିବାରଗୁଡ଼ିକର ଆର୍ଥିକ ସ୍ଥିତି ମଧ୍ୟ ଭିନ୍ନ ଭିନ୍ନ। ସଦସ୍ୟ ସଂଖ୍ୟା, ଚାଲିଚଳଣି, ଆଚାର ବ୍ୟବହାର ଅନେକ କିଛିରେ ଭିନ୍ନତା ଥାଏ। ସେସବୁକୁ ଆପଣେଇ ସେ ହିସାବରେ ଚଳିବା ମଧ୍ୟ ପ୍ରଥମେ ପ୍ରଥମେ କଷ୍ଟକର ହୋଇଥାଏ। ସମସ୍ତଙ୍କ ମନକୁ ବୁଝି ଜାଣି ତାଙ୍କର ଖୁସି ଅନୁସାରେ ରହିଲେ କେତେ ବାହାବା ମିଳେ ଭାବନ୍ତୁ ତ। ଯଦି କୌଣସି ସମୟରେ କେଉଁଥିରେ ଟିକିଏ ବ୍ୟତିକ୍ରମ କି ଭୁଲ ହେଲା ମାନେ ସରିଲା କଥା। କିନ୍ତୁ ଆଜିର ଯୁଗ ତ ପରିବର୍ତ୍ତିତ ଯୁଗ, ଫୋନର ଯୁଗ, ଡିଜିଟାଲ ଯୁଗ, ନୂଆ ଯୁଗ। ଏଇ ନୂଆ ଯୁଗରେ କେତେ ନୂଆ କଥା, ପୁରୁଣା ଯୁଗର କେତେ ଭଲ ଖରାପ ବ୍ୟବସ୍ଥା ଚାଲିଚଳଣି ବର୍ତ୍ତମାନ ପେଢ଼ିରେ ବନ୍ଦ। ପୁରୁଣା ଯୁଗର କେତେକ ଭଲ ଥିଲା, କେତେକ ବ୍ୟବସ୍ଥା ଖରାପ ଥିଲା। କାହା ପାଖରେ ସମୟ ନାହିଁ ଏହାକୁ ଖୋଲି କିଛି ଦେଖିବା ଜାଣିବା। ସମସ୍ତେ ପ୍ରାୟ ନୂଆ ଯୁଗର ମାୟାରେ ବାୟା, ତା ଜାଦୁରେ ଆକର୍ଷିତ। ତଥାପି କିଛି ଆମର ବ୍ୟକ୍ତିବିଶେଷ ପଛକୁ ଚାହିଁ ସାଉଁଟୁଛନ୍ତି କିଛି ଅତୀତର ଭଲ ଭଲ କଥାକୁ, ଯଦ୍ୱାରା କି ସମାଜରେ ଶୃଙ୍ଖଳା ରହୁ। ଅତୀତର ଅନେକ ଭଲ କଥା ଅଛି ଯାହାକି ଆମର ଏଇ ଯୁବପିଢ଼ିକୁ ନୂଆ ଦିଗ ଦେଖେଇବ, ନୂଆ ରାସ୍ତା ଦେଖେଇବ। କିଛି ଭଲ ବଞ୍ଚି ରହୁ ଏହା ସମସ୍ତଙ୍କର ଇଚ୍ଛା। କିନ୍ତୁ ବର୍ତ୍ତମାନ ଆମ ସମସ୍ତଙ୍କ ଇଚ୍ଛା ସୁନ୍ଦର ଗୀତଟି ଶୁଣିବାକୁ।

0: ଭଉଣୀମାନେ, ଶାଳୀନତା କ'ଣ ଲୋକେ ପୁନରାବୃତ୍ତି କରନ୍ତୁ, ହୃଦୟଙ୍ଗମ କରନ୍ତୁ। ଯଦି ଭଉଣୀମାନେ କଥା ଉଠେ ଆମ ଭାରତୀୟ ସଂସ୍କୃତିର, ତାର ଶିକ୍ଷା ବ୍ୟବସ୍ଥାର, ତାହା ଥିଲା ଉଚ୍ଚକୋଟୀର, ଯାହାକି ସାହାଯ୍ୟ କରିଥାଏ ଏକ ଚରିତ୍ରବାନ, ଶୃଙ୍ଖଳିତ, ସୁଗୁଣରେ ପରିପୂର୍ଣ୍ଣ ବ୍ୟକ୍ତିବିଶେଷ ଗଠନର। ଏହି ଇଚ୍ଛା ତ ପ୍ରାୟ ସମସ୍ତଙ୍କ ମନରେ, ଆଉ ଏହି ପ୍ରୟାସ ତ ଜାରି ରହିଥିବ। ହେଲେ ଭଉଣୀମାନେ, ବର୍ତ୍ତମାନ ଆସନ୍ତୁ ଆମର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ, ସେଥିରେ କ'ଣ କ'ଣ ପରିବର୍ତ୍ତନ ଆବଶ୍ୟକ, ଆଉ ଶୃଙ୍ଖଳା କେମିତି ରକ୍ଷା କରିବା, ଏମିତି ଅନେକ ବିଷୟକୁ ନେଇକି ଜଣେ ଭଉଣୀଙ୍କ ସହିତ କଥାବାର୍ତ୍ତା କରିବା। ଆପଣଙ୍କୁ ସ୍ୱାଗତ ଆମ କାର୍ଯ୍ୟକ୍ରମକୁ।
1: ନମସ୍କାର ଦିଦି।
0: ନମସ୍କାର। ପ୍ରଥମେ ଆପଣଙ୍କ ପରିଚୟ ଆମେ ଜାଣିବାକୁ ଚାହିଁବୁ, ଆଉ ଆପଣ କ'ଣ କରନ୍ତି, ଆପଣଙ୍କ ବିଷୟରେ କିଛି କୁହନ୍ତୁ।
1: ଆଜ୍ଞା, ମୋ ନାଁ ସ୍ୱପ୍ନ ପ୍ରଧାନ। ମୁଁ ଏଇ ଭବାନୀପାଟଣାର ମାଣିକେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଛି, ଆଉ ମୋର ସଉକି ହେଲା କିଛି ଏମିତି ଓଡ଼ିଆରେ କିଛି ଲେଖାଲେଖି କରିବା, ପଢ଼େଇଲା ବେଳେ ପିଲାଙ୍କୁ ଛୋଟ ଛୋଟ କବିତା ରଚନା କରିକି ଶୁଣେଇବା, ଆଉ ଛୋଟ ଛୋଟ ନାଟକ ଲେଖିକିରି ପିଲାଙ୍କୁ ଅଭିନୟ କରିବା, ଏଇଟା ମୋର ସଉକି।
0: ଆପଣ ଓଡ଼ିଆ ପଢ଼ାନ୍ତି, ଆଉ ମାତୃଭାଷାରେ ଆପଣଙ୍କର ରୁଚି ବେଶୀ ତାହେଲେ?
1: ଆଜ୍ଞା, ମୋର ଶ୍ରଦ୍ଧା ଅଛି ମାତୃଭାଷା ପ୍ରତି।
0: ଆଜ୍ଞା, ତ ନିଶ୍ଚିତ ରୂପେ ପ୍ରତ୍ୟେକ କ୍ଷେତ୍ରରେ ଆପଣ ଶୃଙ୍ଖଳା ଏବଂ ସଂସ୍କାରକୁ ଗୁରୁତ୍ୱ ଦେଉଥିବେ, ତ ଏଇ ଯୋଉ ଶୃଙ୍ଖଳା ଆଉ ସଂସ୍କାରକୁ ନେଇକି ଆପଣଙ୍କର ମତ, ନିଜସ୍ୱ ମତ କ'ଣ?
1: ଏଇ ଶୃଙ୍ଖଳା ଆଉ ସଂସ୍କାର ଆମ

0: ଯେଉଁ ସାମାଜିକ ଯେଉଁ ଅଛି ମାନେ ଶୃଙ୍ଖଳାର ଗୋଟେ ଗୋଟେ କଳି ଆମ ଜୀବନ ପାଇଁ ନିତାନ୍ତ ଆବଶ୍ୟକ। ବିଶୃଙ୍ଖଳିତ ଜୀବନର କୌଣସି ମୂଲ୍ୟ ନାହିଁ। ଆଉ ସଂସ୍କାର ତ ତାର ସେଇ କଡ଼ିର ଅନ୍ୟ ଏକ କଡ଼ି, ଗୋଟିଏ ପରେ ଗୋଟିଏ କଡ଼ି ଲାଗିଥାଏ। ତେଣୁ ଆମ ପାଇଁ ବଞ୍ଚିବା ପାଇଁ ଆଉ ସଂସାରରେ ଭଲ ଭାବରେ ସୁନ୍ଦର ଭାବରେ ଚଳିବା ପାଇଁ ଶୃଙ୍ଖଳା ଆଉ ସଂସ୍କାର ନିତାନ୍ତ ଦରକାର।
1: ଆଜ୍ଞା, ଆଉ ବର୍ତ୍ତମାନ ଯେଉଁ ଶିକ୍ଷା ବ୍ୟବସ୍ଥା ଚାଲିଛି, ସେହି ଶିକ୍ଷା ବ୍ୟବସ୍ଥା କେତେ ପ୍ରତିଶତ ଭଲ ପିଲାଙ୍କ ପାଇଁ? ଆପଣ କ'ଣ ପ୍ରକୃତରେ ଏ ଶିକ୍ଷା ବ୍ୟବସ୍ଥାରେ ସନ୍ତୁଷ୍ଟ? ମାନେ ଯେଉଁ ମ୍ୟାକ୍ଲେ ଶିକ୍ଷା ପଦ୍ଧତି ବର୍ତ୍ତମାନ ଚାଲିଛି, ଆମର ଭାରତୀୟ ଶିକ୍ଷା ପଦ୍ଧତି ଏତେ ନାହିଁ, ତ ସେ ବିଷୟରେ ଆପଣଙ୍କର ମତ କ'ଣ?
0: ଆଜ୍ଞା, ଶିକ୍ଷା ପଦ୍ଧତି ଯାହା ହେଲେ ଆମେ ତ ତାକୁ, ଆମେ ଯେହେତୁ ସରକାରୀ କର୍ମଚାରୀ ହିସାବରେ ଆମେ ଆମର ନିଜସ୍ୱ ଅଭିଜ୍ଞତାକୁ ଲଗାଇଦେଲେ ସେ ଆମ ପାଇଁ ଉପଯୋଗୀ ହେଇପାରେ, କରିପାରୁ, ଆଉ ପିଲାଙ୍କ ପାଇଁ ଉପଯୋଗୀ। ଶିକ୍ଷା ବ୍ୟବସ୍ଥା ଯାହା ହେଲେ ବି, ଯେମିତିକି ପରିବାଟା ବଜାରରୁ ନିହାଚି ସିଏ ମନେକର ବାସି ହେଇଯାଇଛି କି ଟିକେ କିଛି କୀଟନାଶକ ଦିଆହେଇଛି, ତାହେଲେ ମା ତାକୁ ଲୁଣ ହଳଦୀ ପାଣିରେ ଧୋଇଦେଇକି ଯେଉଁ ସୋରିଷ ବେସର ଯାହା ଯାଇକି ଦେଶୀ ମସଲାରେ ଯାଇକି ରାନ୍ଧିଦେଲେ ସେଇଟା ସୁଆଦ ହେଇଥାଏ। ସେମିତି ଶିକ୍ଷା ପଦ୍ଧତି ଯାହା ହେଲେ ବି ଆମ ନିଜସ୍ୱ ଯଦି କିଛି ତାକୁ ଅଭିଜ୍ଞତାକୁ ମିଶେଇବୁ, ଆମ ସୃଜନଶୀଳତାକୁ ମିଶେଇବୁ, ତାହା ଆମେ ଗ୍ରହଣୀୟ ହୋଇଥାଏ, ଆମେ ବି ଚଳେଇ ନେଉ, ଆମକୁ ବି ସନ୍ତୁଷ୍ଟି ଲାଗେ, ଆଉ ପିଲାମାନେ ବି ଗ୍ରହଣ କରନ୍ତି, ଖୁସି ହୁଅନ୍ତି। ତେଣୁ ଆମେ ଏହା ଉପରେ ସନ୍ତୁଷ୍ଟ ଅଛୁ। ଭବିଷ୍ୟତରେ ଯେଉଁ ପଦ୍ଧତି ଆସିବ ତାକୁ ବି ଆମେ ଆପଣେଇବୁ।
1: ଆଜ୍ଞା, କିଛି ତ ପରିବର୍ତ୍ତନ ଆପଣ ନିଶ୍ଚୟ ଚାହୁଁଥିବେ, କାହିଁକି ନା ଶିକ୍ଷା କ୍ଷେତ୍ରରେ ଆପଣଙ୍କର ଯେହେତୁ ଏତେ ବର୍ଷର ଅଭିଜ୍ଞତା ଅଛି।
0: ଆଜ୍ଞା, ପରିବର୍ତ୍ତନ ତ ମନର ଧର୍ମ, ସବୁ କ୍ଷେତ୍ରରେ ମଣିଷ ପରିବର୍ତ୍ତନ ଚାହେଁ। ଯେମିତିକି ବସ୍ତ୍ର ବି ଆମେ ବଦଳେଇବାକୁ ଚାହୁଁ, ଶୃଙ୍ଗାର ବଦଳେଇବାକୁ ଚାହୁଁ, ଘରକୁ ବି ବଦଳେଇବାକୁ ଚାହୁଁ, ସାଜସଜ୍ଜା ବଜାଇବାକୁ ଚାହୁଁ, ଯେଉଁ ଶିକ୍ଷା କ୍ଷେତ୍ରରେ ବି ଆମେ ପରିବର୍ତ୍ତନ ଚାହୁଁଛୁ। ଏବେ ତ ଶିକ୍ଷାର୍ଥୀ କୈନ୍ଦ୍ରିକ ଶିକ୍ଷା, ଭବିଷ୍ୟତରେ ଆମେ ଆହୁରି ଚାହିଁବୁ ଯେ ଯେଉଁ ଅଭିଭାବକ ଅଭିଭାବିକା ମାନେ ଆମ ସରକାରୀ ସ୍କୁଲରେ ଯେଉଁ ଟିକେ ଆମଠାରୁ ଦୂରେ ରୁହନ୍ତୁ, ସେମାନେ ବି ସାମିଲ ହୁଅନ୍ତୁ, ସେମାନଙ୍କର ବି ଆମ ସହିତ ସହଯୋଗ ରହୁ, ଆଉ ସେମାନେ ବି ଅଂଶଗ୍ରହଣ କରନ୍ତୁ, ଯାହାଫଳରେ କି ଶିକ୍ଷାଟା ଆହୁରି ସକ୍ରିୟ ହୋଇପାରିବ ବୋଲିକରି ଆମେ ଚାହୁଁଛୁ, କିଛି ପରିବର୍ତ୍ତନ ଆମେ ଆଶା କରୁଛୁ।
1: ଆଉ ଆପଣ ଜାଣିପାରୁଥିବେ ଯେ ଶିକ୍ଷା କେବଳ ପାଠ୍ୟ ପୁସ୍ତକରେ ସୀମିତ ଏମିତି ତ ନୁହେଁ, ତ ପ୍ରକୃତ ଶିକ୍ଷା କ'ଣ ବୋଲି ଆପଣ କହିବେ?
0: ଆଜ୍ଞା, ପାଠ ପୁସ୍ତକରେ ଯେଉଁ ଶିକ୍ଷା, ତାହା ଶିକ୍ଷାର ଏକ ଅଂଶ। ଶିକ୍ଷା ତ ଜୀବନବ୍ୟାପୀ ପ୍ରକ୍ରିୟା, ଜନ୍ମ ଜନ୍ମ, ଆମେ ତ ଆମ ଧର୍ମରେ, ସନାତନ ଧର୍ମରେ ଆମେ ଜନ୍ମ ଜନ୍ମାନ୍ତର ପୁନର୍ଜନ୍ମରେ ବି ବିଶ୍ୱାସ ରଖୁ, ପୂର୍ବ ଜନ୍ମର ସଂସ୍କାର ବି ଏଇ ଜନ୍ମକୁ ଆସିଥାଏ। ତେଣୁ ଶିକ୍ଷା ତ ଜନ୍ମ ଜନ୍ମାନ୍ତରର ପ୍ରକ୍ରିୟା। ଏ ଯେଉଁ ପରାବିଦ୍ୟା ଶିକ୍ଷା, ଅପରାବିଦ୍ୟା ଶିକ୍ଷା ଅନେକ ଗୁଢ଼ ଅର୍ଥରେ ଗୁରୁ ବାବାମାନେ ବୁଝେଇଥାନ୍ତି, ସାଧୁ ସନ୍ନ୍ୟାସୀମାନେ ବୁଝେଇଥାନ୍ତି। ତେଣୁ ଶିକ୍ଷା ଆମେ ଯାହା ପାଉଛୁ, ଜଣେ ବୈଜ୍ଞାନିକଙ୍କ ଭାଷାରେ ଆମେ ଯେଉଁ ସମୁଦ୍ର ବେଳାଭୂମିରୁ ବାଲି ମୁଠାଏ ଧରିଲେ ଯେଉଁ ଆମେ ଯଦି ଆମେ ଭାବିବା ଆମେ ସବୁ ପାଇଗଲୁ, ସେମିତି ଆମେ ଶିକ୍ଷାର କିଛି ଅଂଶ ପାଇପାରୁଛୁ।
1: ଶିକ୍ଷାକୁ ଆପଣ କେତେ ସୁନ୍ଦର ଭାବରେ ବୁଝାଉଛନ୍ତି। ତ ମ୍ୟାଡ଼ାମ, ଆଧୁନିକ ଯୁଗରେ ସବୁ କ୍ଷେତ୍ରରେ ଉନ୍ନତି, ସବୁ କ୍ଷେତ୍ରରେ ବିକାଶ ହେଉଥିବା ବିଷୟରେ ତ ଆପଣ ଅଜଣା ନୁହନ୍ତି, ହେଲେ ମାନସିକ କ୍ଷେତ୍ରରେ ଅଧୋଗତି କାହିଁକି?
0: ଆଜ୍ଞା, ଆଧୁନିକ ଯୁଗରେ ସବୁ କ୍ଷେତ୍ରରେ ଉନ୍ନତି ହେଉଛି, ବୈଷୟିକ ଉନ୍ନତି ହେଉଛି, କିନ୍ତୁ ଆମର ଯେଉଁ ସୂକ୍ଷ୍ମ ବା ସ୍ପର୍ଶକାତର ବିଷୟ ହେଲା ପାରିବାରିକ ବନ୍ଧନ, ଆମ ଭାରତ ବିଶ୍ୱ ଭାତୃତ୍ୱର ବିଶ୍ୱାସ କରେ, ଏହାକୁ ସେ ପ୍ରକାଶ କରିବାକୁ ଚାହେଁ, ବିକାଶ କରିବାକୁ ଚାହେଁ। କିନ୍ତୁ ଏଇ ଯେଉଁ ଆଧୁନିକ ଯୁଗରେ ଏଇ ଯେଉଁ ଭାଇଚାରା ଏବଂ ପାରିବାରିକ ସମ୍ବନ୍ଧଟା ଧୀରେ ଧୀରେ ନିଷ୍କ୍ରିୟ ହୋଇଯାଉଛି, ମନୁଷ୍ୟ ଯନ୍ତ୍ର ସାଙ୍ଗରେ ଯନ୍ତ୍ର ହୋଇଯାଉଛି, ତେଣୁ ଏହା ଟିକେ କ୍ଷୋଭ ଲାଗେ, ଦୁଃଖ ଲାଗେ। ପିଲାମାନେ କେମିତି ନିଜ, ଆମେ ଯଦି କାହା ଘରକୁ ବୁଲିବାକୁ ଯାଉ, ଛୁଆମାନେ ଯଦି ନିଜ ପଢ଼ାରେ ମଗ୍ନ ରହନ୍ତି, ନା ମା ମାନେ କହନ୍ତି ଯେ ନାଇଁ ନାଇଁ ସିଏ ତାର କମ୍ପିଟେଟିଭ୍ ପ୍ରିପେୟାର କରୁଛି, ତ ଆରେ କମ୍ପିଟେଟିଭ୍ ପ୍ରିପେୟାର କରିବ, କିନ୍ତୁ ମାଉସୀ ଆସୁଛନ୍ତି, ବଡ଼ମା ଆସୁଛନ୍ତି, ତାଙ୍କୁ ନମସ୍କାର ଗୋଟେ କରିଦେବା କି କେମିତି ଅଛ ଟିକେ ପଚାରିଦେଲେ ତ ସମୟ ସରିଯିବନି ନା, ତାର ଗୁରୁଜନଙ୍କର ଆଶୀର୍ବାଦଟା ତାକୁ ଆହୁରି ସକ୍ରିୟ କରିଦେବ। ତେଣୁ ଆମେ ଆଶା କରୁଛୁ, ଆମ ଗୁରୁ ଅରବିନ୍ଦ କହିଛନ୍ତି ଯେ ସମୟ ଆସିବ ଅତି ମାନବ ମାନେ ତିଆରି ହେବେ, ସେମିତି ଆମେ ଆଶା କରୁଛୁ ଯେ ଆହୁରି ସୁନ୍ଦର ମାନେ ସମୃଦ୍ଧ ସବୁ ଗୁଣରେ ସମ୍ପୂର୍ଣ୍ଣ ପୂର୍ଣ୍ଣାଙ୍ଗ ମଣିଷମାନେ ତିଆରି ହୁଅନ୍ତୁ, ମାନବିକତାକୁ ପ୍ରଥମ ଶ୍ରେୟ ଦିଅନ୍ତୁ ବୋଲିକରି ଆମେ ଆଶା କରୁଛୁ।
1: ଆଉ ମାନସିକ ରୂପରେ ସୁସ୍ଥ ରହିବା ବର୍ତ୍ତମାନ ବେଶୀ ଜରୁରୀ, ବର୍ତ୍ତମାନର ଶିକ୍ଷା ପାଇଁ ତା ସଙ୍ଗେ ସଙ୍ଗେ ନୈତିକ ଶିକ୍ଷା ମଧ୍ୟ ଜରୁରୀ, ଏ ବିଷୟରେ କିଛି କୁହନ୍ତୁ।
0: ଆଜ୍ଞା, ମାନସିକ ଆମର ଅଦୃଶ୍ୟ ଇନ୍ଦ୍ରିୟ ହେଲା ମନ, ଇନ୍ଦ୍ରିୟମାନଙ୍କ ରାଜା ହେଲା ମନ, ଆମ ମନ ଦ୍ୱାରା ହିଁ ସବୁ ଇନ୍ଦ୍ରିୟ ପରିଚାଳିତ ହୋଇଥାନ୍ତି। ଯଦି ମନ ପ୍ରଶାନ୍ତ ରହିବ, ଉନ୍ମୁଖ ରହିବ, ତାହେଲେ ଆମେ ସାମାଜିକ ଗୁଣର ବିକାଶ ହେବ, ବୌଦ୍ଧିକ ଉନ୍ନତି ହେବ, ଆଧ୍ୟାତ୍ମିକ ଉନ୍ନତି ହେବ, ଏସବୁ ଦ୍ୱାରା ଶାରୀରିକ ଉନ୍ନତି ସାଧାରଣ ଭାବରେ ହେଇଯିବ। ତେଣୁ ଆମେ ମାନସିକ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଘରୁ ହିଁ ଚେଷ୍ଟା କରିବା ଆବଶ୍ୟକ, ଘରୁ ହିଁ ଏଇ ଉଦ୍ୟମ ହେବ, ଆବଶ୍ୟକ ନୁହଁ ତ ଉଦ୍ୟମ ହେବ ହିଁ ହେବ। ମା ପ୍ରଥମେ ପିଲାକୁ ଉଠେଇଲା ବେଳେ ଯେଉଁ ପ୍ରଭାତ ସମୟରେ ଉଠେଇବେ, ଆଜିକାଲିର ଯେଉଁ ଜୀବନ

0: ଯୋଉ ସୂର୍ଯ୍ୟ ଉଦୟ ପରେ ଉଠିବା ତାକୁ ମା ମାନଙ୍କ ଦ୍ଵାରା ହିଁ ପରିବର୍ତ୍ତନ କରାଯାଉ। ପ୍ରଭାତ ସମୟରେ ବ୍ରହ୍ମ ମୁହୂର୍ତ୍ତରେ ପିଲାମାନେ ଶଯ୍ୟାତ୍ୟାଗ କରନ୍ତୁ, ଆଉ ପ୍ରାର୍ଥନା, ଗୁରୁ ବନ୍ଦନା, ଜନନୀ ଜନ୍ମଭୂମିର ବନ୍ଦନା, ଗୁରୁଜନଙ୍କ ପାଦ ଛୁଇଁ ପ୍ରଣାମ କରିବା, ଏସବୁ କଲେ ଧୀରେ ଧୀରେ ଧୀରେ ଧୀରେ ଆମର ଅଷ୍ଟାଙ୍ଗ ଯୋଗ ଅଛି। ଆମର ଏଇ ସମୟରେ ଯୋଉ ଯୋଗୀମାନେ ଅଛନ୍ତି, ଯେମିତିକି ବିଭିନ୍ନ ଯୋଗୀ ଯେଉଁମାନେ କି ଶାରୀରିକ ଉନ୍ନତି, ମାନସିକ ବିକାଶ, ଆଧ୍ୟାତ୍ମିକ ଶାନ୍ତି ପାଇଁ ଯୋଗ, ଆସନ, ପ୍ରାଣାୟାମର ସବୁ ଶିକ୍ଷା ଦିଅନ୍ତି ସରଳ ସୁଗମ ମାଧ୍ୟମରେ। ଆମେ ସେସବୁ ଅଭ୍ୟାସ କଲେ ଶାରୀରିକ ଉନ୍ନତି, ମାନସିକ, ବୌଦ୍ଧିକ, ସାମାଜିକ, ଆଧ୍ୟାତ୍ମିକ ଉନ୍ନତି ହେଇପାରିବ।
1: ଆପଣ ଯେଉଁ କହିଲେ ସମସ୍ତ ପ୍ରକାର ଉନ୍ନତି ଗୋଟିଏ ମାନେ ମାନେ ପିଲାଙ୍କୁ ଯେଉଁ ଦରକାର ତାଙ୍କର ସାମଗ୍ରିକ ବିକାଶ ବିଷୟରେ ଯେଉଁ ଆପଣ କହିଲେ, ତ ସେସବୁ ନିର୍ଭର କରେ ବେଶୀ କରିକି ପିତାମାତାଙ୍କ ଉପରେ, ଗୁରୁଜନଙ୍କ ଉପରେ। ତ ବର୍ତ୍ତମାନ କିଛି ପିଲାଙ୍କୁ ଛାଡ଼ିଦେଲେ ଅନେକ ପିଲା ବିଶୃଙ୍ଖଳିତ, ସେମାନେ ନିଜକୁ ଅତ୍ୟାଧୁନିକ ମନେ କରୁଛନ୍ତି, ତ ସେଭଳି ମନୋଭାବକୁ ଦୂର କରିବାକୁ ଜଣେ ଆଦର୍ଶ ଶିକ୍ଷକ ବା ଶିକ୍ଷୟିତ୍ରୀ କ'ଣ କରିବା ଆବଶ୍ୟକ? ଯଦି ମୁଁ ଆପଣଙ୍କୁ ପଚାରେ ଆପଣ ବ୍ୟକ୍ତିଗତ ରୂପରେ କ'ଣ କରନ୍ତି, ମାନେ କ'ଣ କରିବେ?
0: ଆମେ ଯୋଉଟାକୁ ଆଧୁନିକ ଭାବୁଛୁ ସିଏ ଆଧୁନିକ ନୁହଁ, ଆମେ ତାକୁ ଆଧୁନିକତାର ଛାପ ଗୋଟେ ଦେଉଛୁ, କିନ୍ତୁ ଆମ ଭାଷା ଯେ ଆମେ ମାକୁ ମା ଡାକିବାକୁ ମଡର୍ନ ଭାବୁନୁ, ମମି ଡାକିବାକୁ ମଡର୍ନ ଭାବୁଛୁ, କିନ୍ତୁ ସେମାନେ ଇଂରେଜୀ ମାନଙ୍କ ଲଣ୍ଡନ ଇଂଲଣ୍ଡରେ ସେମାନେ ତାଙ୍କ ଭାଷାରେ ମାଆକୁ ମଦରକୁ ମା ମମି ଡାକନ୍ତି। ଆମେ ମମି ଡାକିଲେ କ'ଣ ଆଧୁନିକ ହେଲୁ ସେଇଟା ମୁଁ ଭାବେ। ମାଆର ଡାକରେ, ମାମା ଡାକରେ ଗୁଜୁରାଟରେ ବା ବୋଲି ଡାକନ୍ତି। ଯିଏ ଯାହାର ଭାଷାରେ, ମାତୃଭାଷାରେ ମାଆକୁ ମା ଡାକିବାଟା ତାର ଲାଳିତ୍ୟ ଅନ୍ୟ ଭାଷାରେ କେମିତି ସେମାନେ ପାଆନ୍ତି, ଏଇଟା କି ପ୍ରକାର ଆଧୁନିକତା? ଆଧୁନିକତା କହିଲେ ଯେ ସମୟର ଆହ୍ୱାନ, ଆମେ କିଛି ନୂଆ ସୃଷ୍ଟି କରି ଦେଖିବା, ଯେମିତିକି ଆମ ଭାଷାକୁ ଆହୁରି ମାର୍ଜିତ କରିବା, ଆମ ରୁଚିକୁ ଆହୁରି ମାର୍ଜିତ କରିବା। ଆମ ମାଆ ମାନେ ଯାହା ପିନ୍ଧୁଥିଲେ, ଏବେ ଆଧୁନିକ ଶୈଳୀରେ ଆମେ ଯେଉଁ ଅର୍ଦ୍ଧନଗ୍ନ ଦେଖିବା, ମାନେ ଝିଅଟିଏ ତାର ସବୁଠୁ ସୁନ୍ଦର ଅଂଶକୁ ଅନ୍ୟକୁ ଦେଖେଇବା, ଏସବୁ କି ପ୍ରକାର ଆଧୁନିକତା ମୁଁ ବୁଝିପାରିନି। ମୁଁ ସବୁବେଳେ ମୋ ଝିଅମାନଙ୍କୁ ବୁଝାଏ ଯେ, ମାନେ ଛାତ୍ରଛାତ୍ରୀଙ୍କୁ ବୁଝାଏ ଯେ, ଫୁଲ ତମେ ଗୋଟେ ସୁନ୍ଦର ଫୁଲଠୁ ଆହୁରି ସୁନ୍ଦର ତମେ କ'ଣ ସଜେଇ ହେବା ଦରକାର? ତମେ ଯେତିକି ସାଧା ରହିବ ସେତିକି ବହୁତ ଦେଖାଯାଉଛି, ଯେତିକି ସରଳ ରହିବ ସେତିକି ସବୁବେଳେ ସୁନ୍ଦର ଥିବ ବୋଲିକି ମୁଁ ତାଙ୍କୁ ବୁଝାଏ।
1: ଆଜ୍ଞା ମ୍ୟାଡମ୍, ଏଇଠି ଆଉ ଗୋଟିଏ ବିଷୟ ଯେ ବର୍ତ୍ତମାନ ଅନେକ ମାତାପିତା କାର୍ଯ୍ୟ ବ୍ୟସ୍ତ, ଫୋନରେ ବ୍ୟସ୍ତ, ପିଲାଙ୍କ ପାଇଁ ତାଙ୍କ ପାଖରେ ସମୟ ନାହିଁ, ସେଭଳି ମାତା ପିତାଙ୍କୁ ଆପଣ କିଛି କୁହନ୍ତୁ?
0: ଆଜ୍ଞା, ମୁଁ ବି ସେଇଭଳି ମା, କିନ୍ତୁ ମୋ ପିଲାମାନେ ଏମିତି ପିଲାମାନେ ଯେ ଫୋନ ଦେଖିବାର ମୁଁ ମାନେ ଅଯଥା କିଛି ଦେଖେନି କି ସମୟ ନଷ୍ଟ କରିବାକୁ ଚାହେନି, କିନ୍ତୁ ଏତେ କାର୍ଯ୍ୟ ବ୍ୟସ୍ତ ରହେ, ହେଲେ ବି ମୋ ପିଲାମାନେ ଚାହାନ୍ତି ଯେ ମୋ ମା ରୋଷେଇ କରିଦେଉ, ମୋ ମା ଯାହା ଶାଗ ଭାତ ଯାହା ରାନ୍ଧିଛି ଆମେ ଖାଇବୁ, ମାଆର ହାତ ରନ୍ଧାଟା ତାଙ୍କୁ କୁଆଡ଼େ ବେଶୀ ଭଲ ଲାଗେ। ତାଙ୍କ ପାଇଁ ଯଦି କିଛି ଲୁଗାପଟା ଅଣାହେଲା, ସେମାନେ ଦୁଇ ଭଉଣୀ ମନା କରନ୍ତି, ଆମେ ପିନ୍ଧିବୁନି, ହରେ ମା ତମେ କାହିଁକି ପିନ୍ଧିବୁନି, ତମର ପସନ୍ଦ ହେଲା କେନା? ନାଇଁ ନାଇଁ, ତମର କାହିଁ, ବାବାଙ୍କରଟା କାହିଁ, ତମ ପାଇଁ ଆଣିଲେ ହିଁ ଆମେ ପିନ୍ଧିବୁ। ତେଣୁ ଏମିତି ପିଲାମାନେ ଅଛନ୍ତି, ତ ମୁଁ ଆଶା କରେ ମୋ ପିଲାମାନେ ବୋଧେ ମତେ ଏମିତି ବନେଇ ଦେଇଛନ୍ତି, ଜ୍ୱର ହେଲେ ବି କହନ୍ତି ମା ତୁ ତୋର ଯା, ତୋର କାମକୁ ତୁ ଯା, ଆମେ ଆମର କାମକୁ ଯିବୁ। ତେଣୁ ମୁଁ ଭାବୁଛି ଯେ ମା ବାପା ଟିକେ ପିଲାଙ୍କ ପ୍ରତି ଶ୍ରଦ୍ଧା ରଖିଦେଲେ ପିଲାମାନେ ମା ବାପାଙ୍କୁ ଜିତିକି ସେମାନେ ଆହୁରି ପରିବାରକୁ ବନେଇ ଦେବେ, କାହିଁକିନା ଆମେ ତ ଆମ ମା ବାପାଙ୍କୁ କମ୍ ସମୟ ପାଉଛୁ। ଝିଅଟିଏ ତା ମା ବାପାକୁ କେତେ ସମୟ ପାଏ? ସିଏ ତାର ମାଆକୁ ଶାଶୁଘରକୁ ପଳାଇ ଆସେ, ଶାଶୁଘରେ ଶାଶୁ ଶ୍ୱଶୁର ତାର ବାପା ମାଆର ଭୂମିକା ଗ୍ରହଣ କରନ୍ତି, ଶାଶୁ ଶ୍ୱଶୁର ବି କିଛି ଦିନ ପରେ ପଳାଇ ଯାଆନ୍ତି। ଏଇ ପୁଅ ଝିଅମାନେ ହିଁ ମାନେ ଛୋଟ ଛୋଟ ବାପା ମା ହେଇକିରି ଯତ୍ନ କରନ୍ତି। ତେଣୁ ମା ବାପାଙ୍କ ପାଇଁ କିଛି ନାହିଁ, ସେମାନେ ଦେଖନ୍ତୁ, କାହିଁକିନା ବର୍ତ୍ତମାନର ତ ଦରକାର ଅଛି, ଆବଶ୍ୟକତା ଅଛି, ମୋବାଇଲ ଦେଖିବେ ହିଁ ଦେଖିବେ, ସୋସିଆଲ ପାର୍ଟି ମାନେ ଉପସ୍ଥିତି ରହିବେ, ଭାଗ ନେବେ। ତେଣୁ ପିଲାଙ୍କ ପାଇଁ ଯେତିକି ସମୟ ଦିଅନ୍ତୁ, ଅତି ସରଳ ହେଇଯାଆନ୍ତୁ, ସହଜ ହେଇଯାଆନ୍ତୁ, ପିଲାମାନେ ସୁନ୍ଦର ଭାବରେ ପିଲାମାନେ ହିଁ ବାପା ମା ହେଇକିରି ଆମକୁ ଗଢ଼ିଦେବେ।
1: ଆଉ ମାତା ପିତାଙ୍କ ଆଚରଣ, ଗୁରୁଜନଙ୍କ ଆଚରଣ ବେଶୀ ପ୍ରଭାବ ପକାଏ ପିଲାଙ୍କ ଉପରେ, ଆପଣ ମଧ୍ୟ ଜାଣନ୍ତି। ତାହେଲେ କେମିତି ଆମ ଆଚରଣ, ବ୍ୟବହାର, ଅଭ୍ୟାସରେ ପରିବର୍ତ୍ତନ ଆମେ ଆଣିପାରିବୁ?
0: ମା ବାପାଙ୍କର ପ୍ରଭାବ ତ ଆମ ଉପରେ ପଡ଼ିଛି, ଆମେ ମା ବାପାଙ୍କ ପ୍ରଭାବରୁ ହିଁ ଆମେ ଯାହା ତିଆରି ହେଇଛୁ, ଯାହା ଆମ ମନ ଭିତରେ ସଂସ୍କାର ଅଛି। ଆମେ ଯୁଗ ଉପଯୋଗୀ, ଆମ ବୋଉ ଯେମିତି ଶାଢ଼ୀ ପିନ୍ଧୁଥିଲା, ଯେମିତି ଚୁଡ଼ି ପିନ୍ଧୁଥିଲା, ଏବେ ତ ବଦଳୁଛି, ଆମେ ତ ସେ ପୁରୁଣା ଯୁଗକୁ ଆଉ ଯାଇପାରିବାନି, ଆମେ ଯୁଗ ଉପଯୋଗୀ ବେଶ ପୋଷାକ ପିନ୍ଧିବା, କିନ୍ତୁ ଆମ ସଂସ୍କାରରୁ ଯାହାକି କିଛି ଅବମାନନା କରେ ସେମିତି ବେଶ ପୋଷାକ ପିନ୍ଧିବାନି। ଆମେ ଆମ ବାହାର ଢାଞ୍ଚାଟା କିଛି କିଛି ପରିବର୍ତ୍ତନ ହେଉ, ଲୁଗାପଟାରେ ପରିବର୍ତ୍ତନ ହେଉ, ଖାଦ୍ୟ ରନ୍ଧାରେ ପରିବର୍ତ୍ତନ ହେଉ, କି ଘରଦ୍ୱାର ରେ ପରିବର୍ତ୍ତନ ହେଉ, କିନ୍ତୁ ଆମର ମୂଳ ଯୋଉ ମୌଳିକ ଭିତ୍ତିକୁ ନେଇକି ତିଆରି ହେଇଛି ଯେ ଗୁରୁଜନଙ୍କୁ ଭକ୍ତି, ପିତାମାତାଙ୍କୁ ଭକ୍ତି, ଅତିଥିମାନଙ୍କୁ ସତ୍କାର, ପ୍ରଥା ପରମ୍ପରାକୁ ସମ୍ମାନ ଦେବା, ତାକୁ ସେମିତି ଆମେ ମାନିବା, ଆଉ ଆମ ପିଲାମାନେ

0: ଠୁ ଦେଖି ଦେଖି ଶିଖିବେ। ଯେତେ ଅସୁବିଧା ହେଲେ ବି ଆମେ ଆମର ସଂସ୍କାରରୁ ହୁଡ଼ିବାନି, କାହିଁକିନା ଚାଷ ହୁଡ଼ିଲେ ବରଷେ, ପାଠ ହୁଡ଼ିଲେ ପୁରୁଷେ, ଆଉ ସଂସ୍କାର ଯଦି ହୁଡ଼ିବା ତାହେଲେ ଆମେ ଗୋଟେ ଯୁଗ ଆମର ନଷ୍ଟ ହୋଇଯିବ, ସେଇଥିପାଇଁ ଆମେ ସଂସ୍କାରକୁ କେବେ ହୁଡ଼ିବାନି।
1: ଶେଷରେ ଆପଣ କୁହନ୍ତୁ ଯେ ଆପଣ ଜଣେ କର୍ମବ୍ୟସ୍ତ କର୍ମଜୀବୀ ମହିଳା, ଆଉ ଆପଣ କର୍ମବ୍ୟସ୍ତ ରହନ୍ତି, ତ କେମିତି ଆପଣ ମାନସିକ ରୂପରେ ଶାନ୍ତ ରହନ୍ତି? ଆଉ ସବୁ ଯେଉଁ କାମ ଅଛି, ଆପଣଙ୍କର ପାରିବାରିକ କାମ, ଆପଣଙ୍କର କାର୍ଯ୍ୟାଳୟର କାମ ସବୁ ସୁରୁଖୁରୁରେ ସମ୍ପାଦନ କରନ୍ତି?
0: ଆଜ୍ଞା, କରିପାରେ ବୋଲି ତ ଭାବୁନି, କାହିଁକିନା ଯଦି କରିପାରିଲି ତ ମୋର ଭାବିଦେବି ତାହେଲେ ତ ମୋ ଜୀବନଟା ବି ସରିଯିବ। ମୁଁ କରିପାରେ, ମନ ଭିତରେ କିଛି କିଛି ଅସନ୍ତୁଷ୍ଟି ରହେ କରିପାରିଲିନି ଭାବେ, ଆଉ ଏଇଟା ପାଇଁ ମୁଁ ଶ୍ରେୟ ଦେବି ମୋ ଗୁରୁଜନମାନଙ୍କୁ, ସେମାନେ ବହୁତ ସହଯୋଗ କରନ୍ତି। ସେଠି ବାପା ମାଆ ବି କରୁଥିଲେ, ବଡ଼ ଭାଇ ଭଉଣୀ ବି କରୁଥିଲେ, ଭାଉଜ କରୁଥିଲେ, ଏଇଠି ବି ସେମିତି ଶାଶୁ ଶ୍ୱଶୁର ଯେଉଁମାନେ ଗୁରୁଜନମାନେ ଅଛନ୍ତି ସେମାନେ ବି ବହୁତ ସହଯୋଗ କରନ୍ତି। ବେଳେବେଳେ ମୋର ରାଗ ଅଭିମାନ ବାଢ଼ିଦେଲେ ସେଟାକୁ ବି ସେମାନେ ସହଜରେ ଗ୍ରହଣ କରନ୍ତି। ପର ମୁହୂର୍ତ୍ତରେ ମୋର କ୍ଷମା ମାଗିଦିଏ, ଯେ ଶାଶୁ ଶ୍ୱଶୁରକୁ କହିଦିଏ ଯେ ଆପଣ ମୁଁ ବାପା ମାଆ ଭାବୁଛି ବୋଲି ଯାହା ତାହା କହିଦେଉଛି ବୋଲିକରି ମୋର କ୍ଷମା ମାଗିଦିଏ, ସେମାନେ ବି ମୋତେ ସହଜରେ ଗ୍ରହଣ କରିଦିଅନ୍ତି।

0: ମାନେ ବହୁତ ସହଯୋଗ କରନ୍ତି। ସେଠି ବାପା ମା ବି କରୁଥିଲେ, ବଡ଼ ଭାଇ ଭଉଣୀ ବି କରୁଥିଲେ, ଭାଉଜ କରୁଥିଲେ। ଏଇଠି ବି ସେମିତି ଶାଶୁ ଶ୍ୱଶୁର ଯେଉଁମାନେ ଗୁରୁଜନ ମାନେ ଅଛନ୍ତି ସେମାନେ ବି ବହୁତ ସହଯୋଗ କରନ୍ତି। ବେଳେବେଳେ ମୋର ରାଗ ଅଭିମାନ ବାଢ଼ିଦେଲେ ସେଟାକୁ ବି ସେମାନେ ସହଜରେ ଗ୍ରହଣ କରନ୍ତି। ପର ମୁହୂର୍ତ୍ତରେ ମୋର କ୍ଷମା ମାଗିଦିଏ, ଯେ ଶାଶୁ ଶ୍ୱଶୁରକୁ କହିଦିଏ ଯେ ଆପଣ ମୁଁ ବାପା ମା ଭାବୁଛି ବୋଲି ଯାହା ତାହା କହିଦେଉଛି ବୋଲିକିରି ମୋର କ୍ଷମା ମାଗିଦିଏ। ସେମାନେ ବି ମୋତେ ସହଜରେ ଗ୍ରହଣ କରିଦିଅନ୍ତି। ଆଉ ସବୁଠୁ ବଡ଼ କଥା ହେଲା, ମୋ ପିଲାମାନେ ଆକା ମୋର ପୁସ୍ତକ। ମୁଁ ତ ଗୋଟେ ଆଜୀବନ ଶିକ୍ଷାର୍ଥୀ, ମୋ ପିଲାମାନେ ହିଁ ମୋର ପୁସ୍ତକ। ଘରେ ପିଲାମାନେ ହୁଅନ୍ତୁ କି ବିଦ୍ୟାଳୟରେ ପିଲାମାନେ ହୁଅନ୍ତୁ, ସେମାନେ ଖୋଲା ପୁସ୍ତକ, ମୁଁ ସେମାନଙ୍କଠାରୁ କିଛି କିଛି ଶିଖେ। ସେମାନଙ୍କର ଗାଳି ଦେଲେ ସେମାନଙ୍କ ଯେଉଁ ମନ ଦୁଃଖ କରିବେ ସେ ଭାବନାଟା ମୋତେ ତାଡ଼ନା କରେ ଯେ ତୁ ପିଲାଙ୍କୁ ଗାଳି ଦେଲୁ ବୋଲି। ରାଗିଲେ ସେମାନେ ଯେଉଁ କାନ୍ଦନ୍ତି ସେ ଲୁହଟା ମୋତେ ତାଡ଼ନା ଦିଏ ଯେ ତୁ ପିଲାଙ୍କୁ ଗାଳି କଲୁ, ଲୁହ ଆଣିଲୁ ବୋଲି। ତେଣୁ ମୋ ପିଲାମାନେ ବି ମୋତେ ସୁଧାରିବାକୁ ଚେଷ୍ଟା କରନ୍ତି। ମୁଁ ତ ପୂର୍ଣ୍ଣାଙ୍ଗ ହେଇନି, କେବେ ପୂର୍ଣ୍ଣାଙ୍ଗ ହେବି? ସେଇଟା ସେଇ ପୂର୍ଣ୍ଣ କଲାବାଲା, ସେଇ ପରମାତ୍ମାଙ୍କ ଉପରେ ରହିଲା। ତେଣୁ ମୁଁ ନିଧଡ଼ କରେ, ମୁଁ ଯାହା କରେ ସେଇ କୃଷ୍ଣାତ୍ ପରମ କିମ୍ ଅପିତତ୍ୱ ମହ୍ୟମ୍ ନ ଜାନେ।
1: ମ୍ୟାଡ଼ାମ୍, ଆପଣ ଆପଣଙ୍କର ମୂଲ୍ୟବାନ ସମୟରୁ କିଛି ଦେଇକି ଶିକ୍ଷା ବିଷୟରେ ପୁଣି ଆମର ଜୀବନ ବିଷୟରେ ଗୁଡ଼ିଏ ଉପାଦେୟ ବିଷୟ କହିଲେ ଯାହାକି ଆମ ପାଇଁ ଲାଭଦାୟୀ ହେବ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କୁ ମଧ୍ୟ ବହୁତ ଧନ୍ୟବାଦ ଦିଦି, ଆପଣ ମୋତେ ଏମିତି ସୁଯୋଗ ଦେଇଛନ୍ତି।
1: ସ୍ୱପ୍ନା ପ୍ରଧାନ ଭଉଣୀଙ୍କ ସହିତ କଥାବାର୍ତ୍ତା ତ ଶୁଣିଲେ। ବର୍ତ୍ତମାନ ସବୁଥର ଭଳି ଗୀତ ପାଇଁ ଗୋଟିଏ ବିରତି ନେଇଯିବା, କାହିଁକି ନା ଗୀତ ନଥିଲେ ଆମ କାର୍ଯ୍ୟକ୍ରମଟି ଅସମ୍ପୂର୍ଣ୍ଣ ଲାଗେ, ଆଉ ମନ ବି ଭଲ ଲାଗେନା ଗୀତ ବିନା।

ଅତୀତର ଭଲ କଥାକୁ ପୁନରାବୃତ୍ତି କରନ୍ତୁ, ପୁଣି ହୃଦୟଙ୍ଗମ କରନ୍ତୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଆପଣମାନେ ଆପଣଙ୍କର ସୁଚିନ୍ତିତ ମତାମତ 8895994143 ନମ୍ବରରେ ପଠାଇ ଦିଅନ୍ତୁ। ଆଜି ପାଇଁ ବିଦାୟ ଦିଅନ୍ତୁ। ପଙ୍କଜିନୀ ଗୁରୁକୁ ନମସ୍କାର।

0: ଶୁଣୁଥିଲେ ଶକ୍ତିରୂପା କାର୍ଯ୍ୟକ୍ରମ। ଉପସ୍ଥାପନା କରିଥିଲେ ପଙ୍କଜିନୀ ଗୁରୁ। ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ, ପରେ ପରେ ମିଡ୍ ଡେ ନ୍ୟୁଜ୍, ତାପରେ ଦୁପହର ସମାଚାର ଏବଂ ତାପରେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ର ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେର ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ନରୱେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଛତିଶଗଡ଼ର ରାୟପୁରରେ ଡାଏଲ 112 ଅଧୀନରେ 400 ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 2 ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରୱେର ଓସ୍ଲୋଠାରେ ପହଞ୍ଚିଛନ୍ତି। ଶ୍ରୀ ମୋଦିଙ୍କର ଏହା ହେଉଛି ପ୍ରଥମ ନରୱେ ଗସ୍ତ। 2 ଦିନିଆ ସ୍ୱିଡେନ୍ ଗସ୍ତ ଶେଷ କରି ଶ୍ରୀ ମୋଦି ନରୱେ ଗସ୍ତରେ ଯାଇଛନ୍ତି। 43 ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରୱେ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସେଠାରେ ରାଜା ହେରାଲ୍ଡ ଏବଂ ମହାରାଣୀ ସୋନ୍ୟାଙ୍କ ସହ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହରଷ୍ଟୋର୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ନୋର୍ଡିକ୍ ବାଣିଜ୍ୟ ଅନୁସନ୍ଧାନ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ। ଏହି ସମୟରେ ଭାରତ ନୋର୍ଡିକ୍ ସମ୍ପର୍କରେ ହୋଇଥିବା ପ୍ରଗତି ନେଇ ମଧ୍ୟ ସମୀକ୍ଷା କରାଯିବ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସମେତ ନରୱେ, ଡେନମାର୍କ, ଫିନ୍ଲାଣ୍ଡ, ଆଇସ୍ଲ୍ୟାଣ୍ଡ ଏବଂ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀମାନେ ଯୋଗଦେବେ। ଏହି ଶିଖର ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ ଏବଂ ନବୀକରଣୀୟ ଶକ୍ତି, ନୀଳ ଅର୍ଥନୀତି, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ଭାରତର ପ୍ରଭାବ ବୃଦ୍ଧି ପାଇବା ଲାଗି ଆଶା କରାଯାଉଛି। ସାମାଜିକ ଗଣମାଧ୍ୟମ

ଫେସବୁକ୍ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସ୍ୱିଡେନ୍ ଗସ୍ତ ବେଶ୍ ସଫଳ ହୋଇଛି ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଏହା ଅଧିକ ତ୍ୱରାନ୍ୱିତ କରିବ। ମିଳିତ ନବସୃଜନ ସହଭାଗିତାର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଭାରତ ସ୍ୱିଡେନ୍ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା କରିଡରଠାରୁ ଆରମ୍ଭ କରି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ମେକ୍ ଇନ୍ ଇଣ୍ଡିଆ ଏବଂ ମେଡ୍ ୱିଥ୍ ସ୍ୱିଡେନ୍ ପଦକ୍ଷେପ ଅଧୀନରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସଶକ୍ତ କରିବା ଏବଂ ସବୁଜ ହାଇଡ୍ରୋଜେନ୍ ସେମିକଣ୍ଡକ୍ଟର ତଥା ଉତ୍ପାଦନ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ଭବିଷ୍ୟତ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର୍ ଅଫ୍ ଦି ପୋଲାର୍ ଷ୍ଟାର୍ ପ୍ରଦାନ କରାଯାଇଛି। ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400 ଆଧୁନିକ ବାହନର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିଛନ୍ତି। ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ରାଜ୍ୟ ବିଧାନସଭା ବାଚସ୍କତି ରମଣ ସିଂ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ଛତିଶଗଡ଼ର ସମସ୍ତ 33 ଯାକ ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ। ପୂର୍ବରୁ ଏହା 16 ଜିଲ୍ଲାରେ ସୀମିତ ରହିଥିଲା। କାର୍ଯ୍ୟକ୍ରମ ପରେ ଶ୍ରୀ ଶାହା ବସ୍ତର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ନେତାନାର ଗ୍ରାମରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀ କ୍ୟାମ୍ପ ପରିସରରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ଶାହା ଜଗଦଲପୁରରେ ପହଞ୍ଚ ଅମରବାଟିକାଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଜଗଦଲପୁରର ବାଦଲ ଏକାଡେମୀଠାରେ ଶହୀଦଙ୍କ ପରିବାର ସଦସ୍ୟ, ସୁରକ୍ଷାକର୍ମୀ ଏବଂ ନକ୍ସଲ ହିଂସାରେ ପ୍ରଭାବିତ ଲୋକ ଓ ସ୍ଥାନୀୟ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଶ୍ରୀ ଶାହା ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ବସ୍ତର କେ ସଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ଯୋଗଦେବେ। ଛତିଶଗଡ଼ ଅସ୍ତ ଅବସରରେ ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26 ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଗଣ ଯୋଗଦେବେ। କଂଗ୍ରେସର ବରିଷ୍ଠ ନେତା ଭିଡି ସତୀଶଙ୍କ ନେତୃତ୍ୱରେ ନବଗଠିତ କେରଳମର 21 ଜଣିଆ ମନ୍ତ୍ରିମଣ୍ଡଳ ଆଜି ତିରୁବନନ୍ତପୁରମ୍ଠାରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ସତୀଶଙ୍କ ମନ୍ତ୍ରିମଣ୍ଡଳରେ ପୂର୍ବତନ ବିରୋଧୀ ଦଳ ନେତା ରମେଶ ଚେନିଥାଲ, ସୋନି ଜୋସେଫ, କେ ମୁରଲୀଧରନ୍ ଏବଂ ଆଇୟୁଏମ୍ଏଲ୍ ନେତା ପିକେ କୁହ୍ନାଲିକୁଟି ପ୍ରମୁଖ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ସତୀଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର କେରଳମରେ ନବଗଠିତ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ଭିଏତନାମ ଓ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇ ଏସୀୟ ରାଷ୍ଟ୍ରକୁ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ରଣନୈତିକ, ସାମରିକ ସହଯୋଗ, ପ୍ରତିରକ୍ଷା ଶିଳ୍ପ ସହଭାଗିତା, ସାମୁଦ୍ରିକ ସହଯୋଗକୁ ଅଧିକ ବ୍ୟାପକ କରିବା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମତ ବିନିମୟ ହେବ ବୋଲି ଶ୍ରୀ ସିଂ କହିଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ 9 ଲୋକଙ୍କର ମୃତ୍ୟୁ ହୋଇଛି। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ବିପରୀତ ଦିଗରୁ ଯାଉଥିବା ଅନ୍ୟ ଏକ ଯାତ୍ରୀବାହୀ ଗାଡ଼ିକୁ ଧକ୍କା ଦେଇଥିଲା। ଏଥିରେ 2 ମହିଳାଙ୍କ ସମେତ 10 ବ୍ୟକ୍ତି ରହିଥିଲେ। ପିଲିଭିକ୍ ବସ୍ତି ଜାତୀୟ ରାଜପଥର ଅଡ୍ଲିସ୍ପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ଜଣେ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ରାଜ୍ୟ ସରକାରୀ ଚାକିରିରେ ପ୍ରବେଶ ପାଇଁ ସର୍ବାଧିକ ବୟସ ସୀମା ବୃଦ୍ଧି କରାଯାଇଛି। ଗ୍ରୁପ୍ ଏ ପଦବୀ ପାଇଁ 41 ବର୍ଷ, ଗ୍ରୁପ୍ ବି ପଦବୀ ପାଇଁ 44 ବର୍ଷ, ଗ୍ରୁପ୍ ସି ଓ ଗ୍ରୁପ୍ ଡି ପଦବୀ ପାଇଁ ସର୍ବାଧିକ ବୟସ ସୀମା 45 ବର୍ଷ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ପୂର୍ବରୁ ପ୍ରଚଳିତ ଥିବା ଏଭଳି ବୟସ ସୀମା ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟ ଲୋକସେବା ଆୟୋଗ ବ୍ୟତୀତ ସରକାରୀ କର୍ତ୍ତୃତ୍ୱାଧୀନ ପ୍ରତିଷ୍ଠାନ, ସରକାରୀ କମ୍ପାନୀ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ମଧ୍ୟ ଏହି ନୂତନ ନିୟମାବଳୀ ଲାଗୁ କରାଯିବ। ଗତ 11 ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ବହୁ ବର୍ଷ ଧରି ଚାକିରି ପାଇଁ ଅପେକ୍ଷା କରି ରହିଥିବା ପ୍ରତ୍ୟାଶୀଙ୍କୁ ଏହି ନିଷ୍ପତ୍ତି ଏକ ସୁଯୋଗ ପ୍ରଦାନ କରିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଆମେରିକାର ଇଦୋହର ମାଉଣ୍ଟେନ୍ସନ୍ ହୋମ୍ ଏୟାରଫୋର୍ସ ଘାଟିରେ ଏକ ଏୟାର ଶୋ ସମୟରେ 2 ଆମେରିକୀୟ ଲଢୁଆ ବିମାନ ମଧ୍ୟରେ ଧକ୍କା ହୋଇଥିଲା। ଗତକାଲି

0: ଏଠାରେ ଏୟାରସୋବେଳେ ଦୁର୍ଘଟଣାଗ୍ରସ୍ତ ଇଏ18 ଜି ଗ୍ଲୋଲର ରଡ଼ୁଆ ବିମାନ ଦୁଇଟି ପରସ୍କର ମଧ୍ୟରେ ଧକ୍କା ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ପରେ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଦୁଇଟିଯାକ ବିମାନର ଚାରିଜଣ ଯାକ କ୍ରୁ ସଦସ୍ୟ ଦୁର୍ଘଟଣା ପୂର୍ବରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ୍ ଏବଂ ଭାରତୀୟ ଜନଗଣନା କମିଶନର କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ୍ ଭିଏ ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2347 1117 2331 4441 2337 1016 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିହାରର ସାସାରାମ ରେଳ ଷ୍ଟେସନରେ ଯାତ୍ରୀବାହୀ ବଗିରେ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ରେଳବାଇ ପକ୍ଷରୁ ତଦନ୍ତ ଜାରି ରହିଛି। ପୂର୍ବ କେନ୍ଦ୍ରୀୟ ରେଳବାଇ ଦେଇଥିବା ସୂଚନା ଅନୁଯାୟୀ 5:30 ଅଗ୍ନିକାଣ୍ଡ ଘଟିଥିଲା। ସାସାରାମ ପାଟନା ପାସେଞ୍ଜର ଟ୍ରେନ୍ର ଗୋଟିଏ ବଗିରୁ ଧୂଆଁ ବାହାରିବା ଚିହ୍ନଟ କରାଯାଇଥିଲା। ପ୍ଲାଟଫର୍ମରେ ଗାଡ଼ିଟିଏ ଠିଆ ହୋଇଥିବାରୁ ଘଟଣା ସମୟରେ ବଗିରେ କୌଣସି ଯାତ୍ରୀ ନଥିଲେ। ରେଳବାଇ କହିଛି ଏହି ଅଗ୍ନିକାଣ୍ଡ ଘଟଣାରେ କୌଣସି ଯାତ୍ରୀ କିମ୍ବା ରେଳ କର୍ମଚାରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ 12 ମ୍ୟାଚ୍ରେ 14 ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ 12 ସହ ପଞ୍ଚମ ସ୍ଥାନରେ ରହିଛି। ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ 5 ପରାସ୍ତ କରିବା ପରେ ପ୍ଲେ ଅଫ୍କୁ ଉନ୍ନୀତ ହେବାର ଆଶା ରଖିଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ 23 ପରାସ୍ତ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେରେ ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ନରୱେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400 ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi arrives in Oslo to hold bilateral talks with his Norwegian counterpart Jonas Gahr Støre this evening. Prime Minister Modi says his Sweden visit adds new momentum to bilateral relations as both countries agree to double the trade in next 5 years. Congress leader V.D. Satheeshan takes oath as Keralam Chief Minister along with 20 cabinet ministers. West Bengal government approves 7th pay commission for state government employees. Union Home Minister Amit Shah flags off 400 emergency response vehicles in Raipur district of Chhattisgarh. And in IPL cricket, hosts Chennai Super Kings to take on Sunrisers Hyderabad this evening. Prime Minister Narendra Modi has arrived in Oslo, Norway, as part of his multi-nation tour. This visit includes bilateral talks between India and Norway and also the third India-Nordic summit. The visit will give impetus to India's relations with the Nordic countries. More from our correspondent in Oslo.
2: Prime Minister Narendra Modi has arrived in Oslo for his first ever visit to Norway. This is also the first prime ministerial visit from India in 43 years. Today he will call on their majesties King Harald V and Queen Sonia and hold bilateral talks with Norway's Prime Minister Jonas Gahr Støre. He will also address the India-Norway Business and Research Summit. Tomorrow, Prime Minister will attend the third India-Nordic Summit. The bilateral trade between India and the five Nordic countries currently stands at $19 billion. Sangeeta Godbole, Akashvani News, Oslo, Norway.
1: Prime Minister Modi has left for Norway after concluding his 2-day visit to Sweden.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ ରେକର୍ଡ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଂଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୈଠକ ପରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ସର୍ବାଙ୍ଗୀନ ବିକାଶ, ସାମାଜିକ ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଏକ ନୂତନ ଦିଗ ପ୍ରଦାନ କରୁଛନ୍ତି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ଓ ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀ ମାଝୀ କହିଛନ୍ତି। ପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ବିଜେପି ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସାଣ୍ଡି, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋର୍ କମିଟି ବୈଠକରେ ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ନିର୍ବାଚିତ ଲୋକପ୍ରତିନିଧି ଓ କର୍ମକର୍ତ୍ତାଙ୍କ ମଧ୍ୟରେ ସହଯୋଗ ରକ୍ଷା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟରେ ସଂଗଠନକୁ ମଜବୁତ କରିବା ସହ ସରକାରଙ୍କୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି,
1: ଆମେ କେତେ କାମ କରିଛୁ, କେତେ କାମ ବାକି ରହିଲା ଲୋକଙ୍କର ପ୍ରତିଶ୍ରୁତି ପାଳନ କରିବାର, ଏବଂ ଯେଉଁଟା ପାଳନ ହୋଇଛି ସେଟା କେତେ ଦୂର ଲୋକଙ୍କ ପାଖରେ ପହଞ୍ଚିଛି, ଆଗାମୀ ଦିନରେ କେମିତି ସରକାରକୁ ଆହୁରି ଲୋକାଭିମୁଖୀ କରିକିରି ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ଗରିବ କଲ୍ୟାଣ ଯୋଜନା ପହଞ୍ଚାଇ ପାରିବୁ, ତାର ଆର୍ଥିକ ଅବସ୍ଥାକୁ ସୁଧାରି ପାରିବୁ, ଏବଂ ବିକଶିତ ଓଡ଼ିଶାର ଯେଉଁ କଳ୍ପନା ଆମେ କରିଛୁ 2036 ବେଳକୁ ତାକୁ ସଫଳତାର ସହିତ ସାକାର କରିପାରିବୁ, ଏଇଟା ସ୍ୱାଭାବିକ ଭାବରେ ଆଲୋଚନା ହୋଇଛି।
0: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ସେହିଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ CHSE ୱେବ୍ସାଇଟ୍ orissaresults.nic.inରେ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି,
2: ପ୍ଲସ୍ ଟୁ ବୋର୍ଡ ଏକ୍ଜାମ୍ର ରିଜଲ୍ଟ ଆମେ ଆସନ୍ତା 20 ତାରିଖ ଭିତରେ ରିଜଲ୍ଟ ଘୋଷଣା କରିବୁ, ତା ପାଇଁ ସବୁ ପ୍ରକାର ପ୍ରସ୍ତୁତ ସରିଛି, ପ୍ରାୟ 20 ତାରିଖ 12:30 ଘଣ୍ଟେ ଭିତରେ ରିଜଲ୍ଟ ପ୍ରକାଶ ପାଇବ। ଆମର ଏଥିରେ ଆର୍ଟ୍ସ ହଉ, କମର୍ସ ହଉ, ସାଇନ୍ସ ଏସବୁ ଷ୍ଟ୍ରିମ୍ରେ 401623 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି। ପିଲାମାନେ ଯେମିତି ସୁବିଧାରେ ତାଙ୍କର ରିଜଲ୍ଟ ପାଇପାରିବେ ୱେବ୍ସାଇଟ୍ ମାଧ୍ୟମରେ ତାର ବି ପ୍ରସ୍ତୁତ ହେବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟ

0: କାର୍ଯ୍ୟକ୍ରମ ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରର ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ସେବିର ଏହି ନୂତନ ପଦକ୍ଷେପ ଦ୍ୱାରା ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ସହ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ଆସନ୍ତାକାଲି ଭାରତୀୟ ମ୍ୟୁଚୁଆଲ ଫଣ୍ଡ ସଂଘ ଆମ୍ପିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ପାଣ୍ଡେ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତୈଳ କମ୍ପାନୀ ଅଧିକାରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ୱାଭାବିକ ତୈଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
1: ଏଲ୍ପିଜି, ପେଟ୍ରୋଲ, ଡିଜେଲ, ଅନ୍ୟାନ୍ୟ କମୋଡିଟିଜ୍ ବର୍ତ୍ତମାନ ସର୍ଟେଜ୍ ନାହିଁ। ମୁଁ ଆପଣମାନଙ୍କ ଜରିଆରେ ସବୁ ଲୋକଙ୍କୁ ଏଇଟା କହିବାକୁ ଚାହେଁ ଯେ ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ହୋର୍ଡିଂ କରିବା ନାହିଁ। ଆଭେଲେବିଲିଟି ଅଛି, ପାଇପ୍ଲାଇନ୍ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ୍ ନାହିଁ। ଅର୍ ସେମାନେ ବିଲକୁଲ ନର୍ମାଲରେ ଯଦି ଯିବେ ତ ସବୁ ଜାଗାରେ ତାଙ୍କୁ ମିଳିବ।
0: ଭାରତୀୟ ତୈଳ ନିଗମ ଲିମିଟେଡ୍ IOCL CGM କମଲ ସିଲ୍ କହିଛନ୍ତି, ପେଟ୍ରୋଲ, ଡିଜେଲ ଓ ଏଲ୍ପିଜି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି। ନିୟମିତ ଯୋଗାଣ ମଧ୍ୟ ଜାରି ରହିଛି। ଗୁଜବକୁ ବିଶ୍ୱାସ ନ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଉଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟର ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହିତ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି, ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ଆଜି ଅନୁଷ୍ଠିତ ଶିବିରରେ 67 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 50 ବ୍ୟକ୍ତିଗତ ଏବଂ 17 ସାମୂହିକ ଅଭିଯୋଗ ଥିଲା। ଶିବିରରେ 14 ଅଭିଯୋଗର ତୁରନ୍ତ ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକ ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣିରେ 34 ଅଭିଯୋଗର ଶୁଣାଣି ହୋଇଥିବା ବେଳେ ଜିଲ୍ଲା ରେଡ୍କ୍ରସ୍ ପକ୍ଷରୁ 8 ଜଣଙ୍କୁ 43,000 ସହାୟତା ପ୍ରଦାନ କରାଯାଇଛି। ନୂଆପଡ଼ା କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 57 ଅଭିଯୋଗର ଶୁଣାଣି କରାଯାଇଛି। ପାଣିପାଗ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ଟିଟିଲାଗଡ଼ ଓ ତାଳଚେରର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେଉଛି। ଅନ୍ୟପକ୍ଷରେ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆର୍ଦ୍ରତା ବୃଦ୍ଧି ପାଇବା ସହ ଅସହ୍ୟ ଗରମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆଗାମୀ କିଛିଦିନ ରାଜ୍ୟରେ ତାପମାତ୍ରା 44 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ବାହାରକୁ ନ ଯିବା ଏବଂ ପର୍ଯ୍ୟାପ୍ତ ପାଣି ପିଇବା ଲାଗି ପରାମର୍ଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ବାହାରେ ଶାରୀରିକ କାର୍ଯ୍ୟ ନ କରିବା ଲାଗି କୁହାଯାଇଛି। ଆଗାମୀ 2-3 ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଏଫ୍ଏମ୍ ଯୋଗେ 103.3 MHz ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଆସନ୍ତୁ ଶୁଣିବା ଆଉ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଜବ୍ ୱି ମେଟ୍ କଥାଚିତ୍ରରୁ ଶୁଣନ୍ତୁ ମୋହିତ ଚୌହାନ ଗାଇଥିବା ଗୀତଟି। ଗୀତ ରଚନା ଇର୍ଶାଦ କାମିଲ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ। କଥାଚିତ୍ର ଜବ୍ ୱି ମେଟ୍।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଆଦି ପୁରୁଷ କଥାଚିତ୍ରରୁ ପରବର୍ତ୍ତୀ ଗୀତଟି। ଯୁଗଳକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ମନୋଜ ମୁନ୍ତାସିରଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜେଇଛନ୍ତି ଅଜୟ ଅତୁଲ। କଥାଚିତ୍ର ଆଦି ପୁରୁଷ

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ଓ 1206 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜରେ। ନ୍ୟୁଜନ୍ ଏଆଇଆର୍ ଏପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ବର୍ତ୍ତମାନ ସମୟ ଅପରାହ୍ନ 5:00 ହେବାକୁ ଯାଉଛି। ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ ଧାରାବାହିକ କାର୍ଯ୍ୟକ୍ରମ ଉମଙ୍ଗ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲେଖିରେ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଅପରାହ୍ନ 5:30। ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଶୁଣିପାରିବେ ଏହି ବିଜ୍ଞାପନ ଏବଂ ସୂଚନା ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
5: ରାହୁଲ ର ବ୍ୟାଙ୍କ ଆକାଉଣ୍ଟ ଅଛି ତ ରାସ୍ତା କ୍ଲିୟର। ବ୍ୟାଙ୍କ ରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4,00,000 ଟଙ୍କା ପର୍ଯ୍ୟନ୍ତ ନୋ କୋଲାଟ୍ରାଲ।
6: ସିଏ କୋଉଠି
5: ମିଠା? RBI କହେ
3: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ସନ୍ଧ୍ୟାର ସୁନେଲି କିରଣ ଧୀରେ ଧୀରେ ଆକାଶକୁ ରଙ୍ଗାଇ ଦେଉଥିବା ବେଳେ ପବନର ମୃଦୁ ସ୍ପର୍ଶ ଓ ମନର ନୀରବ ଅନୁଭୂତି ମଧ୍ୟରେ ମୁଁ ଆପଣ ସମସ୍ତଙ୍କ ରେଡ଼ିଓ ସାଥୀ ନନ୍ଦିତାନନ୍ଦ ନେଇ ଆସିଛି ଏକ ସୁନ୍ଦର ସାହିତ୍ୟିକ ଯାତ୍ରା, ଯେଉଁଠିରେ ଶବ୍ଦ ହେବ ଭାବନାର ସେତୁ ଆଉ ଅନୁଭୂତି ହେବ ହୃଦୟର ଭାଷା। ସ୍ୱାଗତ ଆପଣ ସମସ୍ତଙ୍କୁ ଆଜିର ଏହି ସାହିତ୍ୟାନ ଯାତ୍ରାରେ। ତେବେ ଆସନ୍ତୁ ଶବ୍ଦର ଏହି ଯାତ୍ରାଟିକୁ ନିକଟରୁ ଅନୁଭବ କରିବା, ହେଲେ ତା ପୂର୍ବରୁ ଶୁଣିନେବା ଏକ ମନଛୁଆଁ ଗୀତ।

ମନଛୁଆଁ ଗୀତ ପରେ ଆପଣ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ ଆଜିର ଏହି ସାହିତ୍ୟାନ ଯାତ୍ରାରେ। ଶ୍ରୋତା ବନ୍ଧୁ, ଆଜିର ଦିନକୁ ଅଥବା ମେ ମାସ 18 ତାରିଖକୁ ପ୍ରତିବର୍ଷ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ବା ଇଣ୍ଟରନ୍ୟାସନାଲ ମ୍ୟୁଜିୟମ ଡେ ଭାବରେ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଂଗ୍ରହାଳୟର ଗୁରୁତ୍ୱ, ଇତିହାସ ଓ ସମାଜ ପ୍ରତି ଏହାର ଅବଦାନ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏହି ଦିବସକୁ ପ୍ରଥମେ 1977 ଇଣ୍ଟରନ୍ୟାସନାଲ କାଉନସିଲ ଅଫ୍ ମ୍ୟୁଜିୟମ ICOM ଦ୍ୱାରା ଆରମ୍ଭ କରାଯାଇଥିଲା। ସେଠାରୁ ପ୍ରତିବର୍ଷ ଏହାକୁ ଭିନ୍ନ ଭିନ୍ନ ବିଷୟବସ୍ତୁ ବା ଥିମ୍ ଆଧାରରେ ପାଳନ କରାଯାଏ। ଏହି ଥିମ୍ ମାଧ୍ୟମରେ ସଂଗ୍ରହାଳୟ କିପରି ଆଧୁନିକ ସମାଜ ସହିତ ଜଡ଼ିତ ସେସବୁ ଉପରେ ଗୁରୁତ୍ୱ ଦିଆଯାଇଥାଏ। ସଂଗ୍ରହାଳୟ କେବଳ

ପୁରୁଣା ବସ୍ତୁ ସଂଗ୍ରହ କରିବାର ସ୍ଥାନ ନୁହେଁ। ଏହା ଆମର ସଂସ୍କୃତି, ଐତିହ୍ୟ, କଳା, ପରମ୍ପରା ଓ ଇତିହାସର ଜୀବନ୍ତ ପ୍ରତିଛବି। ଏଠାରେ ରହିଥିବା ପ୍ରତ୍ୟେକ ଐତିହାସିକ ବସ୍ତୁ ଆମକୁ ଅତୀତ ସହିତ ଯୋଡ଼ିଥାଏ ଓ ଆମ ପୂର୍ବଜଙ୍କର ଜୀବନଶୈଳୀ ବିଷୟରେ ଜଣାଇଥାଏ। ଏହି ଦିବସ ଅବସରରେ ବିଭିନ୍ନ ଦେଶର ସଂଗ୍ରହାଳୟଗୁଡ଼ିକରେ ପ୍ରଦର୍ଶନୀ, ଶିକ୍ଷାମୂଳକ କାର୍ଯ୍ୟକ୍ରମ, ସେମିନାର, କଳା ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ସଂଗ୍ରହାଳୟ ପ୍ରତି ଆକର୍ଷିତ କରିବା ପାଇଁ ବିଶେଷ ପଦକ୍ଷେପ ନିଆଯାଇଥାଏ। ଆଜିର ଡିଜିଟାଲ ଯୁଗରେ ଅନେକ ସଂଗ୍ରହାଳୟ ଭର୍ଚୁଆଲ ଟୁର୍, ଡିଜିଟାଲ ପ୍ରଦର୍ଶନୀ ଓ ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ନୂତନ ପିଢ଼ିଙ୍କ ପାଖରେ ପହଞ୍ଚାଉଛନ୍ତି। ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଆମକୁ ଏହି ବାର୍ତ୍ତା ଦେଇଥାଏ ଯେ ଆମର ଇତିହାସ ଓ ଐତିହ୍ୟକୁ ସୁରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ, କାରଣ ଆଜିର ଇତିହାସ ଆସନ୍ତାକାଲିର ପରିଚୟ। ଶ୍ରୋତାବନ୍ଧୁ, ମଣିଷ ନିଜର ଅତୀତକୁ ଜାଣିବା, ଇତିହାସକୁ ସଂଗ୍ରହ କରିବା ଓ ଭବିଷ୍ୟତ ପିଢ଼ିଙ୍କ ପାଇଁ ତାହାକୁ ସାଇତି ରଖିବାର ଚେଷ୍ଟା ସଦା କରିଆସିଛି। ସେହି ଚେଷ୍ଟାର ଏହି ସୁନ୍ଦର ରୂପ ହେଉଛି ସଂଗ୍ରହାଳୟ ବା ମ୍ୟୁଜିୟମ। ସଂଗ୍ରହାଳୟ କେବଳ ପୁରାତନ ଜିନିଷ ରଖିବାର ଏକ ସ୍ଥାନ ନୁହେଁ, ବରଂ ଏହା ହେଉଛି ଇତିହାସ, ସଂସ୍କୃତି, କଳା, ପରମ୍ପରା ଓ ସଭ୍ୟତାର ଏକ ଜୀବନ୍ତ ପ୍ରତିଛବି। ଏହା ଆମକୁ ଆମର ଅତୀତ ସହିତ ଯୋଡ଼ି ରଖେ ଓ ପୁରୁଣା ସ୍ମୃତିର ପୃଷ୍ଠାଗୁଡ଼ିକୁ ପୁଣି ଥରେ ଜୀବନ୍ତ କରିଥାଏ। ସଂଗ୍ରହାଳୟରେ ରହିଥିବା ପ୍ରତ୍ୟେକ ପୁରାତନ ବସ୍ତୁ, ପ୍ରତ୍ୟେକ ମୂର୍ତ୍ତି, ପ୍ରତ୍ୟେକ ଚିତ୍ରକଳା ଓ ପ୍ରତ୍ୟେକ ଐତିହାସିକ ନିଦର୍ଶନ ନିଜ ଭିତରେ ଏକ ଅକୁହା କାହାଣୀକୁ ଲୁଚାଇ ରଖିଥାଏ। ସେଗୁଡ଼ିକୁ ଆମକୁ କହିଯାଏ ଆମ ପୂର୍ବଜଙ୍କର ଜୀବନଶୈଳୀ, ସେମାନଙ୍କର ସଂସ୍କୃତି, ଚିନ୍ତାଧାରା ଓ ସେହି ସମୟର ସମାଜ ବିଷୟରେ ଅନେକ କଥା। ଯେତେବେଳେ ଆମେ ଗୋଟିଏ ସଂଗ୍ରହାଳୟ ଭିତରକୁ ପ୍ରବେଶ କରୁ, ସେତେବେଳେ ମନେ ହୁଏ ସମୟର ସ୍ରୋତରୁ ପଛକୁ ଫେରିଯାଉଛୁ ଓ ଇତିହାସର ଅମୂଲ୍ୟ ଅଧ୍ୟାୟଗୁଡ଼ିକୁ ନିଜ ଆଖିରେ ଦେଖୁଛୁ। ସଂଗ୍ରହାଳୟ ଆମ ଜ୍ଞାନକୁ ବଢ଼ାଇଥାଏ, ଆମ ଚିନ୍ତାଧାରାକୁ ସମୃଦ୍ଧ କରିଥାଏ ଓ ଆମ ମନରେ ଇତିହାସ ପ୍ରତି ଆଗ୍ରହ ସୃଷ୍ଟି କରିଥାଏ। ଏହା ଆମକୁ ଶିଖାଏ ଯେ ଆମର ଅତୀତ ହିଁ ଆମର ବର୍ତ୍ତମାନର ମୂଳ ଆଧାର। ତେଣୁ ସଂଗ୍ରହାଳୟକୁ କେବଳ ଏକ ଦର୍ଶନୀୟ ସ୍ଥଳୀ ଭାବରେ ନୁହେଁ, ବରଂ ଜ୍ଞାନ, ସଂସ୍କୃତି ଓ ଐତିହ୍ୟର ଏକ ଅମୂଲ୍ୟ ଭଣ୍ଡାର ଭାବରେ ଦେଖିବା ଉଚିତ। ଶ୍ରୋତାବନ୍ଧୁ, ଆଗକୁ ଏହି ଯାତ୍ରାଟି ଚାଲିବ, ହେଲେ ଚାଲନ୍ତୁ ଏଠାରେ ନେଇଯିବା ଏକ ଛୋଟ ସଙ୍ଗୀତମୟ ବିରତି।

ଏହି ଛୋଟ ସଙ୍ଗୀତମୟ ବିରତି ପରେ ପୁଣିଥରେ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ବନ୍ଧୁ, ସଂଗ୍ରହାଳୟ ବା ମ୍ୟୁଜିୟମ୍ ମାନବ ସଭ୍ୟତାର ଇତିହାସରେ ଏକ ଅମୂଲ୍ୟ ସଂସ୍ଥା ଭାବରେ ପରିଚିତ।

ଏହି ଛୋଟ ସଙ୍ଗୀତମୟ ବିରତି ପରେ ପୁଣିଥରେ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ବନ୍ଧୁ, ସଂଗ୍ରହାଳୟ ବା ମ୍ୟୁଜିୟମ ମାନବ ସଭ୍ୟତାର ଇତିହାସରେ ଏକ ଅମୂଲ୍ୟ ସଂସ୍ଥା ଭାବରେ ପରିଚିତ। ଏହା କେବଳ ପୁରାଣ ବସ୍ତୁ ସଂଗ୍ରହର ସ୍ଥାନ ନୁହେଁ, ବରଂ ମାନବ ଇତିହାସ, ସଂସ୍କୃତି, କଳା, ପରମ୍ପରା ଓ ବୈଜ୍ଞାନିକ ଜ୍ଞାନର ଏକ ବିଶାଳ ଭଣ୍ଡାର। ସଂଗ୍ରହାଳୟର ଇତିହାସ ଅତ୍ୟନ୍ତ ପୁରାତନ ଏବଂ ଏହାର ଆରମ୍ଭ ମାନବ ସଭ୍ୟତାର ବିକାଶ ସହିତ ଜଡ଼ିତ। ପ୍ରାଚୀନ କାଳରୁ ମଣିଷ ନିଜର ମୂଲ୍ୟବାନ ଓ ଦୁର୍ଲଭ ବସ୍ତୁ ସଂଗ୍ରହ କରି ରଖିବାର ଅଭ୍ୟାସ ରଖିଥିଲା। ରାଜା, ମହାରାଜା ଓ ଧନୀ ବ୍ୟକ୍ତିମାନେ ନିଜ ରାଜପ୍ରସାଦରେ ଦୁର୍ଲଭ ଅସ୍ତ୍ର, ମୂର୍ତ୍ତି, ଚିତ୍ରକଳା, ମୁଦ୍ରା ଓ ଐତିହାସିକ ବସ୍ତୁ ସଂଗ୍ରହ କରି ରଖୁଥିଲେ, କିନ୍ତୁ ସେଗୁଡ଼ିକ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ନଥିଲା। ସଂଗ୍ରହାଳୟ ଶବ୍ଦର ମୂଳ ଉତ୍ପତ୍ତି ପ୍ରାଚୀନ ଗ୍ରୀକ୍ ଶବ୍ଦ ମୋସନରୁ ହୋଇଅଛି। ମୋସନର ଅର୍ଥ ହେଉଛି କଳା, ସାହିତ୍ୟ ଓ ଜ୍ଞାନର ଦେବତାମାନଙ୍କର ପାଇଁ ଉତ୍ସର୍ଗୀକୃତ ସ୍ଥାନ। ପ୍ରାଚୀନ ଗ୍ରୀକ୍ରେ ଏହିପରି ସ୍ଥାନଗୁଡ଼ିକ ଶିକ୍ଷା ଓ ଗବେଷଣାର କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିଲା। ପ୍ରାଚୀନ ଇଜିପ୍ଟ, ଗ୍ରୀକ୍ ଓ ରୋମ୍ ସଭ୍ୟତାରେ ଲୋକମାନେ ମୂଲ୍ୟବାନ ଜିନିଷ ସଂଗ୍ରହ କରି ସଂରକ୍ଷଣ କରୁଥିଲେ। କ୍ରମେ ଏହି ସଂଗ୍ରହ ପ୍ରଥା ବିକଶିତ ହୋଇ ଏକ ସଂଗଠିତ ରୂପ ନେଇଥିଲା। ପ୍ରାୟ ତୃତୀୟ ଶତାବ୍ଦୀ ପୂର୍ବରୁ ପ୍ରାଚୀନ ଆଲେକ୍ସାଣ୍ଡ୍ରିଆରେ ଏକ ପ୍ରସିଦ୍ଧ ମ୍ୟୁଜିୟମ ସ୍ଥାପିତ ହୋଇଥିଲା। ଏହାକୁ ପୃଥିବୀର ପ୍ରଥମ ସଂଗ୍ରହାଳୟ ସଦୃଶ ସଂସ୍ଥା ବୋଲି ଧରାଯାଏ। ଏଠାରେ ଜ୍ଞାନ, ସାହିତ୍ୟ ଓ ଗବେଷଣାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ମଧ୍ୟଯୁଗରେ ଧାର୍ମିକ ସଂସ୍ଥା ଓ ରାଜପରିବାର ନିଜ ପାଖରେ ଥିବା ଦୁର୍ଲଭ ବସ୍ତୁଗୁଡ଼ିକୁ ସଂରକ୍ଷଣ କରୁଥିଲେ। ପରେ ରେନେସାଁ ସମୟରେ ୟୁରୋପରେ କଳା ଓ ଶିକ୍ଷାର ବିକାଶ ସହିତ ଲୋକମାନେ ମଧ୍ୟ ଇତିହାସ ଓ ପୁରାଣ ବସ୍ତୁ ଉପରେ ଆଗ୍ରହ ବଢ଼ାଇଥିଲେ। 17ରୁ 18 ଶତାବ୍ଦୀରେ ଆଧୁନିକ ସଂଗ୍ରହାଳୟର ବିକାଶ ଆରମ୍ଭ ହୋଇଥିଲା। 1683 ସ୍ଥାପିତ ଆସ୍ମୋଲିଅନ୍ ମ୍ୟୁଜିୟମକୁ ବିଶ୍ୱର ପ୍ରଥମ ସାଧାରଣ ଜନସାଧାରଣଙ୍କ ପାଇଁ ଖୋଲା ଆଧୁନିକ ସଂଗ୍ରହାଳୟ ଭାବରେ ଗଣାଗଲା। ଏହାପରେ ବିଭିନ୍ନ ଦେଶରେ ଅନେକ ସଂଗ୍ରହାଳୟ ସ୍ଥାପିତ ହେଲା। ଭାରତରେ ସଂଗ୍ରହାଳୟର ଇତିହାସ ମଧ୍ୟ ଅତ୍ୟନ୍ତ ସମୃଦ୍ଧ। ଶ୍ରୋତାବନ୍ଧୁ, ଭାରତ ଏକ ପ୍ରାଚୀନ ସଭ୍ୟତା, ସମୃଦ୍ଧ ସଂସ୍କୃତି ଓ ଗୌରବମୟ ଇତିହାସର ଦେଶ। ଏଠାରେ ପ୍ରାଚୀନ କାଳରୁ କଳା, ସାହିତ୍ୟ, ସ୍ଥାପତ୍ୟ, ଧାର୍ମିକ ପରମ୍ପରା ଓ ଐତିହାସିକ ନିଦର୍ଶନର ଏକ ବିଶାଳ ଭଣ୍ଡାର ରହିଅଛି। ଏହି ଅମୂଲ୍ୟ ଐତିହାସକୁ ସଂରକ୍ଷଣ କରିବା ଓ ଆଗାମୀ ପିଢ଼ିଙ୍କ ପାଇଁ ସଜାଇ ରଖିବା ଉଦ୍ଦେଶ୍ୟରେ ଭାରତରେ ସଂଗ୍ରହାଳୟର ବିକାଶ ଘଟିଅଛି। ଭାରତ ସଂଗ୍ରହାଳୟର ଇତିହାସ ସବୁଠାରୁ ପୁରାତନ ଏବଂ ଏହା ଆମ ଦେଶର ସାଂସ୍କୃତିକ ଐତିହ୍ୟ ସହିତ ଗଭୀର ଭାବରେ ଜଡ଼ିତ। ପ୍ରାଚୀନ କାଳରେ ଭାରତର ରାଜା, ମହାରାଜା ଓ ସମ୍ରାଟମାନେ ନିଜ ରାଜପ୍ରସାଦରେ ଦୁର୍ଲଭ ବସ୍ତୁ, ମୂର୍ତ୍ତି, ଅସ୍ତ୍ରଶସ୍ତ୍ର, ମୁଦ୍ରା, ଚିତ୍ରକଳା ଓ ମୂଲ୍ୟବାନ ସାମଗ୍ରୀ ସଂଗ୍ରହ କରି ରଖୁଥିଲେ। ସେହି ସମୟରେ ଏଗୁଡ଼ିକ କେବଳ ରାଜପରିବାରର ସମ୍ପତ୍ତି ଥିଲା ଓ ସାଧାରଣ ଲୋକଙ୍କ ପାଇଁ ଖୋଲା ନଥିଲା। ତଥାପି ଏହାକୁ ଭାରତର ସଂଗ୍ରହାଳୟର ପ୍ରାରମ୍ଭିକ ଧାରଣା ବୋଲି କୁହାଯାଏ। ବ୍ରିଟିଶ ଶାସନ ସମୟରେ ଭାରତର ପୁରାତତ୍ତ୍ୱ ଓ ଐତିହାସିକ ନିଦର୍ଶନ ସଂଗ୍ରହ କରିବା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଏହି ସମୟରେ ଭାରତରେ ଆଧୁନିକ ସଂଗ୍ରହାଳୟର ଆରମ୍ଭ ହୋଇଥିଲା। 1814 ଇଣ୍ଡିଆନ ମ୍ୟୁଜିୟମ ସ୍ଥାପିତ ହୋଇଥିଲା। ଏହା ଭାରତର ପ୍ରଥମ ଏବଂ ସବୁଠାରୁ ପୁରୁଣା ସଂଗ୍ରହାଳୟ ଭାବରେ ପରିଚିତ। ଏହାର ସ୍ଥାପନରେ ବହୁତ ବଡ଼ ଭୂମିକା ନେଇଥିଲେ ନେଥାଲିଅନ୍ ୱାଲିଜ୍। ଏହି ସଂଗ୍ରହାଳୟରେ ପୁରାତନ ତତ୍ତ୍ୱ, ଭୂତତ୍ତ୍ୱ, ପ୍ରାଣୀ ବିଜ୍ଞାନ, କଳା ଓ ଐତିହାସିକ ନିଦର୍ଶନ ସଂଗ୍ରହ ହୋଇ ରହିଅଛି। ଏହାପରେ ଭାରତ ବିଭିନ୍ନ ସ୍ଥାନରେ ଅନେକ ସଂଗ୍ରହାଳୟ ସ୍ଥାପିତ ହେଲା। ସ୍ୱାଧୀନତା ପରେ ସରକାର ଭାରତର ସଂସ୍କୃତି ଓ ଐତିହ୍ୟକୁ ସଂଗ୍ରହ କରିବା ପାଇଁ ଅନେକ ନୂତନ ସଂଗ୍ରହାଳୟ ନିର୍ମାଣ କରିଥିଲେ। ଏହା ମାଧ୍ୟମରେ ଆମର ଇତିହାସ ଓ ସଭ୍ୟତାକୁ ନୂତନ ପିଢ଼ିଙ୍କର ସମ୍ମୁଖରେ ସ୍ଥାପନ କରାଗଲା। ବର୍ତ୍ତମାନ ସମୟରେ ଭାରତର ସଂଗ୍ରହାଳୟଗୁଡ଼ିକୁ କେବଳ ପ୍ରଦର୍ଶନୀ ସ୍ଥାନ ନୁହେଁ, ଏହା ଶିକ୍ଷା, ଗବେଷଣା ଓ ପର୍ଯ୍ୟଟନର ଏକ ମୁଖ୍ୟ କେନ୍ଦ୍ର ଭାବରେ ଉଭା ହୋଇଅଛି। ଓଡ଼ିଶା ହେଉଛି ଭାରତର ଏକ ପ୍ରାଚୀନ ଓ ଐତିହ୍ୟବହୁଳ ରାଜ୍ୟ। ଏହି ଭୂମି କଳା, ସଂସ୍କୃତି, ସ୍ଥାପତ୍ୟ, ଧାର୍ମିକ ପରମ୍ପରା ଓ ଇତିହାସ ପାଇଁ ବିଶ୍ୱବିଖ୍ୟାତ। ପ୍ରାଚୀନ କାଳରୁ ଓଡ଼ିଶାରେ ଅନେକ ଐତିହାସିକ ନିଦର୍ଶନ, ମୂର୍ତ୍ତି, ଶିଳାଲେଖା, ହସ୍ତଶିଳ୍ପୀ, ପୁରାତନ ମୁଦ୍ରା ଓ କଳାକୃତି ମିଳିଆସୁଛି। ଏହି ଅମୂଲ୍ୟ ଐତିହ୍ୟକୁ ସୁରକ୍ଷା ରଖିବା ପାଇଁ ଓଡ଼ିଶାରେ ସଂଗ୍ରହାଳୟର ସ୍ଥାପନ ହୋଇଅଛି। ଓଡ଼ିଶାର ସଂଗ୍ରହାଳୟ ଇତିହାସ, ପୁରାତନ ଗବେଷଣା ଓ ଐତିହାସ

ଐତିହାସିକ ସାମଗ୍ରୀ ସଂରକ୍ଷଣ ଆବଶ୍ୟକତା ସହିତ ଜଡ଼ିତ। ବ୍ରିଟିଶ ଶାସନ ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମିଳୁଥିବା ପୁରାତନ ମୂର୍ତ୍ତି, ଶିଳାଲେଖା ଓ ଐତିହାସିକ ନିଦର୍ଶନ ସଂଗ୍ରହ କରାଯାଉଥିଲା। ଧୀରେ ଧୀରେ ଏହାକୁ ସଂରକ୍ଷଣ କରିବା ପାଇଁ ସ୍ଥାୟୀ ସଂସ୍ଥାର ଆବଶ୍ୟକତା ଅନୁଭବ କରାଗଲା। ଓଡ଼ିଶାର ସବୁଠାରୁ ପ୍ରମୁଖ ସଂଗ୍ରହାଳୟ ହେଉଛି ଓଡ଼ିଶା ଷ୍ଟେଟ୍ ମ୍ୟୁଜିୟମ। ଏହା 1932 ମସିହାରେ କଟକରେ ଏକ ଛୋଟ ସଂଗ୍ରହ ଭାବରେ ଆରମ୍ଭ ହୋଇଥିଲା। ପରେ ପରେ ଏହାର ଗୁରୁତ୍ୱ ବଢ଼ିବା ସହିତ ଏହାକୁ ଉନ୍ନତି କରାଗଲା ଓ ପରବର୍ତ୍ତୀ ସମୟରେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ଏହା ଓଡ଼ିଶାର ସବୁଠାରୁ ବଡ଼ ଓ ପ୍ରମୁଖ ସଂଗ୍ରହାଳୟ ଭାବରେ ପରିଚିତ। ଏହି ସଂଗ୍ରହାଳୟରେ ଓଡ଼ିଶାର ପୁରାତନ ଇତିହାସ ଓ ସଂସ୍କୃତି ସହିତ ଜଡ଼ିତ ଅନେକ ମୂଲ୍ୟବାନ ବସ୍ତୁ ରହିଅଛି। ଏଠାରେ ପୁରାତନ ମୂର୍ତ୍ତି, ତାମ୍ରପତ୍ର, ଶିଳାଲେଖା, ପୁରାତନ ମୁଦ୍ରା, ଅସ୍ତ୍ରଶସ୍ତ୍ର, ପଟ୍ଟଚିତ୍ର, ପାଣ୍ଡୁଲିପି ଓ ବିଭିନ୍ନ ଦୁର୍ଲଭ ଐତିହାସିକ ନିଦର୍ଶନ ସଂଗ୍ରହ ହୋଇ ରହିଅଛି। ଶ୍ରୋତବନ୍ଧୁ, ଆମେ ସମସ୍ତେ ଜାଣୁ ଯେକୌଣସି ଦେଶର ପରିଚୟ ତାହାର ସଂସ୍କୃତି ଓ ପରମ୍ପରା ମାଧ୍ୟମରେ ଲୁଚି ରହିଥାଏ। ସଂସ୍କୃତି ହେଉଛି ଆମ ଜୀବନଶୈଳୀ, ଚିନ୍ତାଧାରା, ଆଚରଣ, କଳା, ସାହିତ୍ୟ ଓ ଧାର୍ମିକ ବିଶ୍ୱାସର ସମନ୍ୱୟ। ପରମ୍ପରା ହେଉଛି ପୂର୍ବଜଙ୍କଠାରୁ ଆସୁଥିବା ମୂଲ୍ୟବୋଧ ଓ ଆଚାର ବିଚାର। ଇତିହାସ ଆମକୁ କହିଥାଏ ଯେ ଆମେ କେଉଁଠାରୁ ଆସୁଛୁ, କିପରି ଆଗକୁ ବଢ଼ିଛୁ ଓ ଆମ ସମାଜ କିପରି ବିକଶିତ ହୋଇଛି। ସଂଗ୍ରହାଳୟ ଏହି ତିନୋଟିକୁ ଏକାଠି କରି ଆମ ସାମ୍ନାରେ ସ୍ଥାପନ କରେ। ଶ୍ରୋତାବନ୍ଧୁ, ସଂଗ୍ରହାଳୟ କେବଳ ପୁରାତନ ବସ୍ତୁ ସଂଗ୍ରହ ନୁହେଁ, ଏହା ହେଉଛି ଆମ ଅତୀତର ନିରବ ସାକ୍ଷୀ, ସଂସ୍କୃତି ଜୀବନ୍ତ ଦର୍ପଣ ଓ ପରମ୍ପରାର ଅମୂଲ୍ୟ ଭଣ୍ଡାର। ଏହା ଆମକୁ ଶିଖାଏ ଯେ ସମୟ ଆଗକୁ ବଢ଼ି ଚାଲେ, କିନ୍ତୁ ଇତିହାସକୁ କେବେ ପଛରେ ଛାଡ଼ିଦେବା ଉଚିତ ନୁହେଁ, କାରଣ ଯିଏ ନିଜ ମୂଳକୁ ଜାଣେ ସେ ନିଜ ଭବିଷ୍ୟତକୁ ଆହୁରି ସୁନ୍ଦର ଭାବରେ କରିପାରେ। ଆସନ୍ତୁ ଆମେ ସମସ୍ତେ ଆମ ଐତିହ୍ୟକୁ ସମ୍ମାନ ଦେବା, ସଂଗ୍ରହାଳୟର ମହତ୍ତ୍ୱକୁ ବୁଝିବା ଓ ଆମ ଇତିହାସର ଏହି ଅମୂଲ୍ୟ ସମ୍ପଦକୁ ଆମ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବା। ସ୍ମୃତି କେବେ ମରେ ନାହିଁ, ଇତିହାସ କେବେ ହଜିଯାଏ ନାହିଁ। ସଂଗ୍ରହାଳୟ ସେଗୁଡ଼ିକୁ ଜୀବନ୍ତ ରଖି ଆମ ହୃଦୟ ସହିତ ଯୋଡ଼ି ରଖେ।

ଟକ୍ ଏବଂ ମନ୍ଥନ କାର୍ଯ୍ୟକ୍ରମ ଏହି ସମସ୍ତ କାର୍ଯ୍ୟକ୍ରମ ରିଲେକୁ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ରହିଛି ଆପଣଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ, 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ନିଶାଦ ଖାନଙ୍କ ସିତାର ବାଦନ, ଏଥିରେ ଶୁଣିବେ ରାଗ ଚାନ୍ଦିନୀ କଲ୍ୟାଣ। ଏଥିଲା ଚଳିତ ଅଧିବେଶନ ଏବଂ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ୍ ଚଏସ୍।
3: ଶୁଣନ୍ତୁ, ନିଖୋଜ ବ୍ୟକ୍ତିଙ୍କ ସମ୍ବନ୍ଧରେ ସୂଚନା। ନିଖୋଜ ବ୍ୟକ୍ତି ଜଣକ ହେଉଛନ୍ତି ସିଦ୍ଧାର୍ଥ ସାହୁ, ଡାକନାମ ଓମ୍। ପିତା ଦିଲୀପ ସାହୁ, ମାତା ଅମ୍ବିକା ସାହୁ। ବୟସ 16 ବର୍ଷ। ଉଚ୍ଚତା 5'4", ମଧ୍ୟମ ରଙ୍ଗ ଶରୀର। ଗତକାଲି ସନ୍ଧ୍ୟାରୁ ସେ କେଉଁଆଡ଼େ ଚାଲିଯାଇଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି? ସେ ଷ୍ଟେଚୁପଡ଼ା ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ନିବାସୀ ଅଟନ୍ତି। ସେ ଘରୁ ବାହାରକୁ ଯିବା ସମୟରେ ହାଲକା ବା ଫିକା ସବୁଜ ରଙ୍ଗର ପ୍ୟାଣ୍ଟ ସହିତ ଟି ସାର୍ଟ ପରିଧାନ କରିଥିଲେ। କେହି ସହୃଦୟ ବ୍ୟକ୍ତି ଯଦି ତାଙ୍କୁ ନିଜ ପାଖ ଅଞ୍ଚଳରେ ପାଆନ୍ତି କିମ୍ବା ତାଙ୍କ ସମ୍ପର୍କରେ କିଛି ଖବର ପାଆନ୍ତି, ତେବେ ଦୟାପୂର୍ବକ ଭବାନୀପାଟଣା ଟାଉନ୍ ଥାନାରେ ଜଣାଇବା ସହ ତାଙ୍କ ପିତାଙ୍କ ଫୋନ୍ ନମ୍ବରରେ ଯୋଗାଯୋଗ କରିବେ। ଫୋନ୍ ନମ୍ବରଟି ହେଲା 700-8458-750। ନମ୍ବରଟି ଆଉ ଥରେ କହି ରଖୁଛୁ, 700-8458-750। ଠିକଣା ହେଲା ଦିଲୀପ ସାହୁ, ଷ୍ଟେଚୁପଡ଼ା, ଭବାନୀପାଟଣା, କଳାହାଣ୍ଡି।
0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ଚାକିରି ସୃଷ୍ଟି ହାର ପ୍ରାୟ 36% ବଢିଛି। ଷ୍ଟାର୍ଟଅପ୍ ପାଇଁ 2025 ପର୍ଯ୍ୟନ୍ତ ପ୍ରାୟ 52 କୋଟିରୁ ଅଧିକ ଋଣ ମଞ୍ଜୁର ହୋଇଥିଲା। ଅନେକ ଯୁବକ ଯୁବତୀ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଛୋଟ ଦୋକାନ, ସେବା କାର୍ଯ୍ୟ, ହସ୍ତଶିଳ୍ପ ଇତ୍ୟାଦି ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି, କିନ୍ତୁ ସମସ୍ତ ଋଣଗ୍ରାହୀ ସଫଳ ହୋଇନାହାନ୍ତି। ବଡ଼ ଉଦ୍ୟୋଗ ତୁଳନାରେ ଛୋଟ ଉଦ୍ୟୋଗ ବିକାଶ ମଧ୍ୟ ବିଶେଷ ହେଇପାରି ନାହିଁ, ଆଉ କେତେକ ଋଣ ନେଇକରି ସେ ଋଣ ପରିଶୋଧ କରିବା ପାଇଁ ମଧ୍ୟ ସଫଳ ହେଇନାହାନ୍ତି। ତେବେ ଆମ ଦେଶର ଜନସଂଖ୍ୟା ଏବଂ ଯୁବ ସଂଖ୍ୟା ତୁଳନାରେ ଏଇ ଯେତେ ସବୁ ଯୋଜନା ହେଇଛି ସେସବୁ ଯୋଜନା ପ୍ରାୟ ସୀମିତ ଲୋକଙ୍କୁ ଏହା ପ୍ରଭାବିତ କରୁଛି, ଆଉ ସୀମିତ ଲୋକ ଏହାର ସୁଯୋଗ ନେଉଛନ୍ତି। ଏସବୁ ସାଧାରଣତଃ କୌଣସି ଚାକିରି କଲେ ଯେମିତି ଗୋଟେ ନିରାପତ୍ତା ରହିଥାଏ, ସେ ନିରାପତ୍ତା ତ ନାହିଁ ଏସବୁ କ୍ଷେତ୍ରରେ, ତେଣୁ ସେମାନଙ୍କ ମନରେ ଗୋଟେ ନୈରାଶ୍ୟ ମନୋଭାବ ସୃଷ୍ଟି ହେଉଛି। ତାପରେ ସୋସିଆଲ ମିଡିଆରେ ମଧ୍ୟ ହିଂସାତ୍ମକ ବିଷୟ ସେମାନଙ୍କ ଉପରେ ପ୍ରଭାବ ପକାଉଛି, ପରିବାରରେ ମଧ୍ୟ ଅହିଂସା ଓ ନୈତିକ ଶିକ୍ଷାର ଅଭାବ ରହିଛି, ସେମାନଙ୍କ ଉପରେ କୁସଙ୍ଗତି ମଧ୍ୟ ଅପରାଧ ପ୍ରବଣ ମାନସିକତା ବୃଦ୍ଧି କରିଛି, ଅସହିଷ୍ଣୁତାରୁ ତୁରନ୍ତ ସଫଳତା ପାଇବାର ଚାପ ମଧ୍ୟ ହିଂସା ପ୍ରବୃତ୍ତି ବଢ଼ାଉଛି। ତେଣୁ ଅହିଂସାକୁ ଯଦି ସେମାନେ ପାଥେୟ କରିବେ ତାହେଲେ ପ୍ରଥମ କଥା ହେଲା ଆମର ଏଇ ଯୋଉ ବର୍ଦ୍ଧିତ ଯୁବପିଢ଼ି ଯାହାକୁ କୁହାଯାଉଛି ଆମର ଗୋଟେ ଡେମୋଗ୍ରାଫିକ ଆସେଟ୍, ସେ ଆସେଟ୍କୁ ଆମେ ଯଦି ସମ୍ପୂର୍ଣ୍ଣ ଭାବରେ ଭଲ ଭାବରେ ୟୁଟିଲାଇଜ୍ କରିବା ତାହେଲେ ଆମର ବୋଧ ହୁଏ ଏଇ ଯୋଉ ଆମ ପଡୋଶୀ ରାଜ୍ୟମାନଙ୍କରେ ଯୋଉ ଜେନ୍ ଜି ସମସ୍ୟା ଉପୁଜିଛି ସେଇଟା ବୋଧ ହୁଏ ଆମର ଏଇଠି ହେବ ନାହିଁ। ନଚେତ୍ କୌଣସି ଏକ ଦୁର୍ବଳ ସମୟର ସୁଯୋଗ ନେଇକିରି ସରକାରଙ୍କର କିଛି ଯୋଉ ସବୁ ଯୋଜନାର ବିଶେଷ ସଫଳ ହେଇନାହିଁ ସେସବୁ ଯୋଜନାକୁ ଆକ୍ଷେପ କରି ହୁଏତ କିଛି ପ୍ରତିହିଂସା ହେଇପାରେ। ତେଣୁକରି ଯେତେ ଦୂର ସମ୍ଭବ ବର୍ତ୍ତମାନ ଆମର ଯାହା ଯୁଗ ଉପଯୋଗୀ ଚାହିଦା ତାକୁ ଆଖି ଆଗରେ ରଖିକିରି ଆମର ପ୍ରଗତି ପରିଚାଳିତ କରିବାକୁ ପଡିବ, ଯୁବପିଢ଼ିଙ୍କୁ ତା ଭିତରେ ସମ୍ପୃକ୍ତ କରିବାକୁ ପଡିବ। ସେଥିପାଇଁ ପରିବର୍ତ୍ତନ ଶିକ୍ଷା ପରିବର୍ତ୍ତନ କରାଯିବା ଦରକାର, ଶିକ୍ଷା ସହିତ ରୋଜଗାରକୁ ଜଡିତ କରାଯିବା ଦରକାର। ସେଟା ତ ବହୁତ ଆଗରୁ କୁହାଯାଇଥିଲା କିନ୍ତୁ ସଫଳ ହେଇପାରୁନାହିଁ, ସେ ପାରମ୍ପରିକ ଶିକ୍ଷା ଦ୍ୱାରା ବିଶେଷ କିଛି ଲାଭ ହବ ନାହିଁ। ବର୍ତ୍ତମାନ ଉଦ୍ଭାବନର ଯୁଗ, ଇନୋଭେସନର ଯୁଗ, ଡିଜିଟାଲର ଯୁଗ, ଆଉ ଆଗକୁ ମାଡି ଆସୁଛି ଆମର AI ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଗୋଟେ ସ୍ରୋତ ଆମକୁ ଆସିକିରି ଏବେ ଧକ୍କା ଦେବାରେ ଲାଗିଛି। ଯଦି ଆମର ଯୁବପିଢ଼ି ଏଥିପାଇଁ ପ୍ରସ୍ତୁତ ନ ହେବେ ତାହେଲେ ଏ ପ୍ରକାର ଯୋଉ ଆଶୁ ପରିବର୍ତ୍ତନ ହଉଛି ସେ ଆଶୁ ପରିବର୍ତ୍ତନ ପାଇଁ ସେମାନେ ଠିକ୍ ବା ପଦକ୍ଷେପ ସେମାନେ ନେଇପାରିବେ ନାହିଁ। ତେଣୁ AI ଆମ ପାଇଁ ଗୋଟେ କୃତ୍ରିମ ବୁଦ୍ଧିମତା ଆମ ପାଇଁ ଗୋଟେ ବଡ଼ ସମସ୍ୟା। ଆମେ ଟେକ୍ନୋଲୋଜିକାଲି ପ୍ରାଦ୍ୟୋଗିକ କ୍ଷେତ୍ରରେ ବିଦେଶୀ ତୁଳନାରେ ଏତେଟା ଆଡଭାନ୍ସ ନୁହଁ, ଆଉ ଆମ ପାଖରେ ବି ଏତେ ପ୍ରକାର ଟେକ୍ନୋଲୋଜି ନାହିଁ। ଟେକ୍ନୋଲୋଜି ପାଇଁ ତ ଆମେ ଚେଷ୍ଟା କରୁଛୁ ସବୁଆଡ଼ୁ ଆଣିବା ପାଇଁ, କିନ୍ତୁ ତାକୁ ଆଣିକିରି ପୁଣି ଆମର ନିଜର ଉଦ୍ଭାବନ ଶକ୍ତି ଦେଖେଇବାକୁ ପଡିବ, ଏବଂ ସେଗୁଡାକ ସେତେବେଳେ ଯେତେବେଳେ ଆମର ଉଦ୍ଭାବନଟା ହେଇପାରିବ, ସମୟ ଉପଯୋଗୀ ଉଦ୍ଭାବନ ହେଇପାରିବ, ଯୁବପିଢ଼ି ସେଥିରେ ସେମାନଙ୍କର ବହୁତ ଦକ୍ଷତା ଅଛି, ସବୁବେଳେ ପ୍ରବର୍ତ୍ତାଇ ଦିଆଯିବ ଯେ ତମେ ନୂଆ ନୂଆ କିଛି କର, ତାହେଲେ ଯେମିତି ଚାଇନା ଡେଭଲପ୍ କରୁଛି, କୋରିଆ ଡେଭଲପ୍ କରୁଛି, ଆମେ ମଧ୍ୟ ବୋଧେ ଏସିଆରେ ସେମିତି ହେଇପାରିବା। ଯେତିକି ଆମର ସମ୍ବଳ ଅଛି, ଯେତିକି ଆମେ କରିପାରିବା, ଆମର ଏଇ ଯୁବପିଢ଼ିର ଯେତିକି ଦକ୍ଷତା ଅଛି ତାକୁ ନେଇକିରି ଆମର ଶିକ୍ଷାକୁ ସେଥିରେ ସଂଯୋଗିତ କରିବାକୁ ପଡିବ। ତା ସହିତ ଯୁବକମାନଙ୍କର ମଧ୍ୟ ଅନେକ ମାନେ ଯେମିତି ଅତି ଶୀଘ୍ର ଫଳ ମିଳିଯିବ କିମ୍ବା ବହୁତ ଶୀଘ୍ର କିଛି ନହେଲେ ସେମାନେ ଯେମିତି ହତାଶ ହେଇ ପଡୁଛନ୍ତି, ଏଇସବୁ ଗୁଡାକ ପାଇଁ ଟିକେ ସଂଯତ ହେଇକିରି ସେମାନଙ୍କୁ ଚିନ୍ତା କରିବାକୁ ପଡିବ, ଦମ୍ଭ ଧରି ରହିବାକୁ ପଡିବ। ତଥାପି ଯୁବକମାନେ ଅତି ତାଙ୍କ ମନରେ ସବୁବେଳେ ଗୋଟେ ଆକାଂକ୍ଷା ରହିଥାଏ, ପିଲାଦିନରୁ ସେମାନଙ୍କ ମନରେ ଗୋଟେ ଆକାଂକ୍ଷା ରହିଥାଏ ସେମାନେ କିଛି ଗୋଟେ କରିବେ, କିନ୍ତୁ ସେଇଟାକୁ ସେମାନେ ସଫଳ କରିବା ପାଇଁ ତାଙ୍କ ମନରେ ଗୋଟେ ମାନସିକ ପ୍ରସ୍ତୁତି ଆବଶ୍ୟକ, ସରକାରୀ ସହାୟତା ଆବଶ୍ୟକ, ପାରିବାରିକ ସହଯୋଗ ଆବଶ୍ୟକ, ଏକ ଆଦର୍ଶ ଅହିଂସାର ବାତାବରଣ ଆବଶ୍ୟକ। ସରକାରଙ୍କ ତରଫରୁ ତ ବହୁତ ଗୁଡ଼ିଏ ଯୋଜନା ସୃଷ୍ଟି ହେଇଛି ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦେବା ପାଇଁ, ସେମାନଙ୍କୁ ଉତ୍ସାହିତ କରିବା ପାଇଁ, ସେମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ। ବର୍ତ୍ତମାନ ଯେତେ ସବୁ ଯୋଜନା ଅଛି ଆମର ଯୁବକମାନେ ଯଦି ସେସବୁର ଉପଯୋଗ କରିବେ ଏବଂ ଅହିଂସାକୁ ଅନୁସରଣ କରି ଯଦି ସେମାନେ ଆଗେଇ ଯିବେ ଆମ ଦେଶ ଆହୁରି ସୁନ୍ଦର ହେଇପାରିବ। କାହିଁକି ନା ଶାନ୍ତିପୂର୍ଣ୍ଣ ଅବସ୍ଥାରେ ହିଁ ଉନ୍ନତି ସମ୍ଭବ, ହିଂସା ମାଧ୍ୟମରେ କେବେ ହେଲେ କୌଣସି ଦେଶର ବିକାଶ ହେଇନାହିଁ, ଧ୍ୱଂସ ଆଡ଼କୁ ସେଇଟା ସୂଚନା ଦିଏ। ତେଣୁ ଆମର ଯୁବପିଢ଼ି ଯଦି ସରକାରଙ୍କର ଏସବୁ ଯେତେ ଯୋଜନା ଅଛି ତାର ସୁଯୋଗ ନେଇ ନିଜକୁ ଆହୁରି ସମୃଦ୍ଧ କରିପାରିବେ, ସେମାନେ ବି ସମୃଦ୍ଧ ହେବେ, ଦେଶ ମଧ୍ୟ ସମୃଦ୍ଧ ହେବ।

ଶୁଣୁଥିଲେ ଆଲୋଚନା ଅହିଂସାର ପଥ ହେଉ ଯୁବପିଢ଼ିଙ୍କ ଆଦର୍ଶର ପଥ ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ଡକ୍ଟର ସ୍ନେହଲତା ପଣ୍ଡା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସରିନି ଓଡ଼ରେ କାହିଁକି ଖେଳୁଛୁ?
1: ବ୍ରୋ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
2: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
3: ବଡ଼ ବୋହୁ, ଏଇଟା ତୁମ ନାଁରେ।
4: ଏତେ ଜଲ୍ଦି କ'ଣ ପାଇଁ?
3: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
5: ସବୁ କିଛି। ମୁଁ ବ୍ୟାଙ୍କ, ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
3: ଶୁଭ ଶୁଭ କୁହ କଣ?
6: ଆର୍ବିଆଇ କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ନୂଆ କାର ଜିତିବାର ମୌକା। ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
7: ରହିଯା ବୁଦ୍ଧୁ।
2: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ କରିପାରନ୍ତି।
0: ଓ,
7: ତୁ ବୁଝିଗଲୁ ନା? ରିଲାକ୍ସ।
0: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ।
2: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ। ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ମହଞ୍ଚନ ମାଝି, ରାଜ୍ୟସଭାପତି ମନମୋହନ ସାମଲ, ବିଭିନ୍ନ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀ ନବୀନ ବୈଠକରେ ଯୋଗ ଦେଇଛନ୍ତି। ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାଂଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଥିଲେ। ବୈଠକ ପରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମହଞ୍ଚନ ମାଝି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ସହ କୃଷିକ୍ଷେତ୍ର ସହିତ ଜଡ଼ିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯିବ। ସମ୍ମିଳନୀରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ସୁପ୍ରିମକୋର୍ଟଙ୍କ ପରେ ଓଡ଼ିଶା ହାଇକୋର୍ଟ ଭର୍ଚୁଆଲ ମୋଡ୍ରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ଏବଂ 21 ତାରିଖ ଦିନ ଭର୍ଚୁଆଲ ମୋଡ୍ରେ ହାଇକୋର୍ଟ ଚାଲିବ। ଏହା ସହିତ ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ ମଧ୍ୟ ଭର୍ଚୁଆଲ ମୋଡ୍ରେ ହେବ। ଏହି ସମୟରେ 50% କର୍ମଚାରୀ କୋର୍ଟରେ ଉପସ୍ଥିତ ରହିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରରେ ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଓ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମତୀ ଗର୍ଗ କହିଛନ୍ତି, ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି।
1: ବର୍ତ୍ତମାନ ସର୍ଟେଜ ନାହିଁ, ପେଟ୍ରୋଲ ଡିଜେଲ ଏଲ୍ପିଜି ର ବି ନାହିଁ। ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ଅନ୍ନେସେସାରିଲି ହୋର୍ଡିଂ କରିବା ନାହିଁ। ଅଛି, ଆଭେଲେବିଲିଟି ଅଛି, ପାଇପଲାଇନ୍ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ ନାହିଁ। ଯେହେତୁ ୱେଷ୍ଟ ଏସିଆରେ ଏମିତି କ୍ରାଇସିସ ହେଇଛି, ତାକୁ ଦେଖି ଦେଖିକରି ଏସବୁ ଜାଗାରେ ସୃଷ୍ଟି ହେଉଛି ଆଣ୍ଡ ଆମେ ମନିଟର କରୁଛୁ ଯେ ବର୍ତ୍ତମାନ ଷ୍ଟକ୍ କେତେ ଅଛି।
0: ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣର ଅବଧିକୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଫର୍ମ ପୂରଣର ଅବଧି ଆଜି ଶେଷ ହେବାର ଥିଲା। ଜୁଲାଇ ମାସ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ସେହିଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ଇ ୱେବ୍ସାଇଟ୍ ଓଡ଼ିଶା ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି।

ସୁପ୍ରିମକୋର୍ଟର ଆସନ୍ତା ଅଗଷ୍ଟ ମାସ 21, 22 ଏବଂ 23 ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଲୋକ ଅଦାଲତରେ ଅଂଶଗ୍ରହଣ କରିବାକୁ ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି। ଏହି ସମାଧାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନକାରୀ କିମ୍ବା ସେମାନଙ୍କ ଓକିଲ ସୁପ୍ରିମକୋର୍ଟର ସରକାରୀ ୱେବ୍ସାଇଟ୍ www.sci.gov.in ରେ ଆସନ୍ତା 31 ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କ୍ରମବିକଶିତ ସହରାଞ୍ଚଳ ଶାସନ ଗଠନ ତନ୍ତ୍ର ଏବଂ ନାଗରିକ କୈନ୍ଦ୍ରିକ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଧାରଣା ପ୍ରଦାନ ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା କ୍ୟାଡରର 2025 ବ୍ୟାଚ୍ର 6 ଜଣ ଆଇଏଏସ୍ ପ୍ରୋବେସନାଲ୍ଙ୍କ ଦକ୍ଷତା କର୍ମଶାଳା ଆୟୋଜିତ ହୋଇଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଓ ବିଭାଗୀୟ ମୁଖ୍ୟମାନେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ କାର୍ଯ୍ୟକଳାପ, ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଏବଂ ଆନୁଷ୍ଠାନିକ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଦ୍ରୁତ ସହରୀକରଣର ଆହ୍ୱାନର ମୁକାବିଲା ଏବଂ ହିତାଧିକାରୀ କେନ୍ଦ୍ରିକ ଶାସନର ଆବଶ୍ୟକତା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଭଦ୍ରକ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଦିଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏଏସ୍ଆଇଆର୍ 2026 ସମ୍ପର୍କିତ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ସହିତ ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ କେନ୍ଦ୍ର ସରକାରଙ୍କ ଜନଭାଗିଦାରୀ ଅଭିଯାନ ସବ୍ସେ ଦୂର ସବ୍ସେ ପହେଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସମସ୍ତ 285 ଗ୍ରାମରେ ସଚେତନତା ଶିବିର, ଅଭିଯୋଗ ଗ୍ରହଣ, ମାଗଣା ସ୍ୱାସ୍ଥ୍ୟ ଶିବିର ଆଦି କରାଯିବ। କଳାହାଣ୍ଡି ଜିଲ୍ଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବା ଅଭିଯୋଗ ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଚଢ଼ଉ କରାଯାଇଛି। ତୈଳ ମହଜୁଦକାରୀ ଓ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ 1955 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଚାଲିଥିବା ଆରାଧ୍ୟ ଦେବୀ ମା ରାମାୟଣ ମା ଠାକୁରାଣୀ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଛତ୍ରପୁର ମହୋତ୍ସବ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଆସନ୍ତା June 1-5 ପର୍ଯ୍ୟନ୍ତ ଛତ୍ରପୁର ମହୋତ୍ସବ ଚାଲିବ। ମହୋତ୍ସବରେ 150 ଷ୍ଟଲ୍ ଖୋଲାଯିବ, 30 ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ଗୁଡ଼ରୀ ବ୍ଲକ ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ 31 ଅଭିଯୋଗର ଶୁଣାଣି କରାଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ଅନୁଷ୍ଠିତ ଶିବିରରେ ମୋଟ 84 ଅଭିଯୋଗର ଶୁଣାଣି କରାଯାଇ 21 ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ମାଲକାନଗିରି ବ୍ଲକ ବିଏଲପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମୋଟ 28 ଅଭିଯୋଗର ଶୁଣାଣି କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତାବଡ଼ା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 67 ଅଭିଯୋଗର ଶୁଣାଣି କରାଯାଇଥିଲା। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 94 ଅଭିଯୋଗ ଗ୍ରହଣ କରାଯାଇଥିଲା। ରାଜ୍ୟରେ କିଛିଦିନର ବ୍ୟବଧାନ ପରେ ଦିନର ତାପମାତ୍ରା ପୁଣି ଥରେ ବୃଦ୍ଧି ପାଇଛି। ବିଶେଷକରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନରେ ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ଦିନ ମଧ୍ୟରେ ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅପରପକ୍ଷରେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ପରାମର୍ଶବଳୀ ଜାରି କରାଯାଇଛି। ପରାମର୍ଶବଳୀରେ ପର୍ଯ୍ୟାପ୍ତ ପରିମାଣର ଜଳପାନ, ପ୍ରଖର ସୂର୍ଯ୍ୟକିରଣରୁ ଦୂରେଇ ରହିବା, ହାଲୁକା ସୂତା ପୋଷାକ ପରିଧାନ ଏବଂ କାକୁଡ଼ି ତରଭୁଜ ଭଳି ଋତୁକାଳୀନ ଫଳ ତଥା ପାନୀୟ ସେବନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧା, ବାନ୍ତି ଲାଗିବା, ମାନସିକ ଅସ୍ଥିରତା, ଶରୀରର ତାପମାତ୍ରା ବୃଦ୍ଧି, ଶରୀରରେ ଜଳୀୟ ଅଂଶ କମିଯିବା, ଅଚେତ ହେବା ଭଳି ଲକ୍ଷଣ ପ୍ରତି ସତର୍କ ରହିବାକୁ ଲୋକମାନଙ୍କୁ ସଚେତନ କରାଯାଇଛି। ଅଂଶୁଘାତକୁ ଏକ ଜରୁରୀକାଳୀନ ପରିସ୍ଥିତି ଭାବେ ଚିହ୍ନଟ କରାଯାଇ ତୁରନ୍ତ ଚିକିତ୍ସା ପ୍ରଦାନ ବ୍ୟବସ୍ଥା କରାଯାଇଛି। ଅଂଶୁଘାତ ଜନିତ ପରିସ୍ଥିତିରେ ଲୋକମାନଙ୍କୁ ହେଲ୍ପଲାଇନ୍ ନମ୍ବର 108 ଏବଂ 102କୁ କଲ୍ କରିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର।

0: ଅନୁମାନ। ଆଞ୍ଚଳିକ ସମ୍ବାଦ ଶେଷ ହେଲା।
1: ନୂଆ କାର ଜିତିବାର ମୌକା, ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
2: ରହିଯା ବୁଦ୍ଧୁ।
1: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି।
2: ତୁ ବୁଝିଗଲୁ ନା?
1: ରିଲାକ୍ସ। କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ। RBI କହେ ସ୍ମାର୍ଟ ବନ, କୁଲ ରୁହ।
2: ଅସଲି ନୋଟରେ କାହିଁକି ଖେଳୁଛୁ? ବ୍ରୋ, ଏଇଟା ଫଟା ଅଛି। ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
1: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
2: ବାଃ, ନୂଆ ନୋଟ ମିଳିବ?
3: ହଁ,
2: ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
1: RBI କହେ ସ୍ମାର୍ଟ ବନ, କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଜିର ପ୍ରସଙ୍ଗ, ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱ ମାନବ ସଭ୍ୟତାକୁ ସଂରକ୍ଷଣ, ଶିକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ସାଂସ୍କୃତିକ ବୁଝାମଣାକୁ ସୁଦୃଢ଼ କରିବାରେ ସଂଗ୍ରହାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାଂସ୍କୃତିକ ବିନିମୟ, ଲୋକଙ୍କ ମଧ୍ୟରେ ସହଯୋଗ ଏବଂ ଶାନ୍ତିର ଏକ ବଳିଷ୍ଠ ମାଧ୍ୟମ ହେଉଛି ସଂଗ୍ରହାଳୟ। ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ 1977 ଆନ୍ତର୍ଜାତିକ ସଂଗ୍ରହାଳୟ ପରିଷଦ ଗଠନ କରାଯାଇଥିଲା। ସେବେଠାରୁ ପ୍ରତ୍ୟେକ ବର୍ଷ May 18 ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇ ଆସୁଛି। ମାନବ ସମାଜକୁ ଜ୍ଞାନ ପ୍ରଦାନ କରିବା, ସତ୍ୟ ବିଷୟରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସଂଗ୍ରହାଳୟଗୁଡ଼ିକରୁ ଅତୀତ ସମ୍ପର୍କରେ ଜ୍ଞାନ ମିଳିବା ସହିତ ନୂଆ ବିଚାର ପାଇଁ ମାର୍ଗ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ସାମୂହିକ ସ୍ମୃତି ସଂରକ୍ଷଣ ମାଧ୍ୟମରେ ପରବର୍ତ୍ତୀ ପିଢ଼ିକୁ ଇତିହାସ ସମ୍ପର୍କରେ ସଚେତନ କରିବା ଏବଂ ସାଂସ୍କୃତିକ ବୈଭବକୁ ଅଧିକ ସମାବେଶୀ କରିବା ଉପରେ ଚଳିତ ବର୍ଷର ପ୍ରସଙ୍ଗ ଆଲୋକପାତ କରୁଛି। ଭାରତରେ ସଂଗ୍ରହାଳୟଗୁଡ଼ିକ କଳାକୃତିର ଭଣ୍ଡାର ନୁହନ୍ତି, ବରଂ ଗୋଟିଏ ଗୋଟିଏ ଜୀବନ୍ତ ପ୍ରତିଷ୍ଠାନ। ଦେଶର ସଭ୍ୟତା, ସ୍ୱାଧୀନତା ସଂଗ୍ରାମ, କଳାତ୍ମକ ଉତ୍କର୍ଷତା, ଜନଜାତି ପରମ୍ପରା, ବୈଜ୍ଞାନିକ ସଫଳତା ଏବଂ ଗଣତାନ୍ତ୍ରିକ ବିବର୍ତ୍ତନର କାହାଣୀ ସଂଗ୍ରହାଳୟଗୁଡ଼ିକ ହିଁ ବର୍ଣ୍ଣନା କରିଥାନ୍ତି। ସଂସ୍କୃତି ମନ୍ତ୍ରଣାଳୟ ମାଧ୍ୟମରେ କେନ୍ଦ୍ର ସରକାର ସଂଗ୍ରହାଳୟଗୁଡ଼ିକର ଆଧୁନିକୀକରଣ ଏବଂ ପରିଦର୍ଶକଙ୍କୁ ଏଥିରେ ସହଭାଗିତା କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱସ୍ତରୀୟ ଏହି ଐତିହ୍ୟ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ବିକଶିତ କରାଯାଉଛି। ଭାରତବର୍ଷରେ ବିଭିନ୍ନ ସ୍ତରର ଏବଂ ଭିନ୍ନ ଭିନ୍ନ ଭିତ୍ତିଭୂମି ବିଶିଷ୍ଟ ସଂଗ୍ରହାଳୟ ରହିଛି। ସେଥିମଧ୍ୟରେ ସର୍ବପୁରାତନ ସଂଗ୍ରହାଳୟ ଭାବେ କୋଲକାତା ସ୍ଥିତ ଭାରତୀୟ ସଂଗ୍ରହାଳୟ ମାନ୍ୟତା ପାଇଛି। 1814 ପ୍ରତିଷ୍ଠିତ ଏହି ସଂଗ୍ରହାଳୟ ଭାରତୀୟ ଉପମହାଦେଶର ସବୁଠାରୁ ପୁରୁଣା ଏବଂ ବୃହତ୍ ପ୍ରତିଷ୍ଠାନ। ସଂଗ୍ରହାଳୟରେ ବିଭିନ୍ନ ପ୍ରକାର ମୂର୍ତ୍ତି, ଜୀବାଶ୍ମ, ପୁରାତନ ପ୍ରଚଳିତ ମୁଦ୍ରା, ପାଣ୍ଡୁଲିପି, ଚିତ୍ରକଳା ଏବଂ ପ୍ରତ୍ନତାତ୍ତ୍ୱିକ ସମ୍ପତ୍ତି ଆଦି ରହିଛି। ଦିଲ୍ଲୀଠାରେ 1949 ଜାତୀୟ ସଂଗ୍ରହାଳୟ ଗଠନ କରାଯାଇଥିଲା। ସେଠାରେ ହରପ୍ପା ଐତିହ୍ୟ, ବୌଦ୍ଧ ଧର୍ମ ସମ୍ବନ୍ଧୀୟ କଳାକୃତି, ପାଣ୍ଡୁଲିପି ତଥା ଅନ୍ୟାନ୍ୟ ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିନିଧିତ୍ୱ କରୁଥିବା ପ୍ରାୟ 2,00,000 ସାମଗ୍ରୀ ସଂରକ୍ଷିତ କରି ରଖାଯାଇଛି। ଦିଲ୍ଲୀରେ 1954 ପ୍ରତିଷ୍ଠିତ ଭାରତୀୟ ଆଧୁନିକ କଳା ଗ୍ୟାଲେରୀ ଭାରତୀୟ କଳା ସଂସ୍କୃତିର ଏକ ନିଚ୍ଛକ ପ୍ରଦର୍ଶନ। ତେଲେଙ୍ଗାନାର ହାଇଦ୍ରାବାଦରେ ଥିବା ସାଲାରଜଙ୍ଗ ସଂଗ୍ରହାଳୟ ଦେଶର ସର୍ବୋତ୍ତମ କଳା ସଂଗ୍ରହାଳୟ ମଧ୍ୟରେ ଅନ୍ୟତମ। ଏଥିରେ ସାଲାରଜଙ୍ଗ ତୃତୀୟଙ୍କ ଦ୍ୱାରା ସଂଗୃହୀତ ହଜାର ହଜାର କଳାକୃତି ରହିଛି। କୋଲକାତାର ଅନ୍ୟ ଏକ ଉତ୍କର୍ଷ ସଂଗ୍ରହାଳୟ ହେଉଛି ଭିକ୍ଟୋରିଆ ମେମୋରିଆଲ ହଲ୍। ଏଥିରେ ଉପନିବେଶ ଯୁଗର ଇତିହାସ, ଚିତ୍ରକଳା, ସ୍ମାରକୀ ଏବଂ ବ୍ରିଟିଶ ଭାରତ ସହିତ ସଂଶ୍ଲିଷ୍ଟ ଦଲିଲ୍ଗୁଡ଼ିକୁ ସଂଗୃହୀତ କରି ରଖାଯାଇଛି। ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଦ୍ୱାରା ସଂଗୃହୀତ ସାମଗ୍ରୀ, ପାଣ୍ଡୁଲିପି, କ୍ଷୁଦ୍ର ଚିତ୍ରକଳା ଏବଂ ଜାତୀୟ ନେତାଙ୍କ ବ୍ୟକ୍ତିଗତ ସାମଗ୍ରୀରେ ପରିପୁଷ୍ଟ ହୋଇଛି ଆହ୍ଲାବାଦ ସଂଗ୍ରହାଳୟ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ 1931 ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଅନ୍ୟାନ୍ୟ ସଂଗ୍ରହାଳୟଗୁଡ଼ିକ ମଧ୍ୟରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟ, PM ସଂଗ୍ରହାଳୟ, ଗାନ୍ଧୀ ସ୍ମୃତି ଓ ଦର୍ଶନ ସମିତି ଆଦି ରହିଛି। ଏକ ଜାତିର ସାମୂହିକ ସ୍ମୃତିକୁ ସଂରକ୍ଷଣ କରିବାରେ ଏହି ସଂଗ୍ରହାଳୟଗୁଡ଼ିକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରି ଆସୁଛନ୍ତି।

0: ଗବେଷଣା, ପର୍ଯ୍ୟଟନ ଏବଂ ସାଂସ୍କୃତିକ ସଚେତନତାକୁ ଏହି ସଂଗ୍ରହାଳୟଗୁଡ଼ିକ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାର ସଂଗ୍ରହାଳୟ ଅନୁଦାନ ଯୋଜନା ପ୍ରଚଳନ ମାଧ୍ୟମରେ ନୂତନ ସଂଗ୍ରହାଳୟ ପ୍ରତିଷ୍ଠା, କାର୍ଯ୍ୟକ୍ଷମ ଥିବା ପ୍ରତିଷ୍ଠାନଗୁଡ଼ିକର ଆଧୁନିକୀକରଣ, ଡିଜିଟାଇଜେସନ୍, ବୃତ୍ତିଗତ ଦକ୍ଷତା ବୃଦ୍ଧି ଆଦି କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଡିଜିଟାଇଜେସନ୍ ଏବଂ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଅଧିକ ସୁଗମ ଓ ଆକର୍ଷଣୀୟ ହୋଇପାରୁଛି। ଏପରିକି ଦେଶରେ ରହିଥିବା ସଂଗ୍ରହାଳୟଗୁଡ଼ିକୁ ବିଶ୍ୱସ୍ତରକୁ ଉନ୍ନୀତ କରିବା ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଆସୁଛନ୍ତି। ବର୍ତ୍ତମାନର ସଂଗ୍ରହାଳୟଗୁଡ଼ିକୁ ପାରସ୍ପରିକ ଶିକ୍ଷା କେନ୍ଦ୍ରରେ ପରିଣତ କରାଯାଉଛି। କର୍ମଶାଳା, ପଦଯାତ୍ରା, ସାଂସ୍କୃତିକ ପ୍ରଦର୍ଶନ ଏବଂ ସମ୍ପ୍ରଦାୟଙ୍କ ଅଂଶଗ୍ରହଣ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଜ୍ଞାନ ପ୍ରଦାନର ଏକ ପ୍ରାଥମିକ ଉତ୍ସ ଭାବେ କାର୍ଯ୍ୟ କରୁଛି। ବିଶ୍ୱର ସର୍ବବୃହତ ବିଜ୍ଞାନ ସଂଗ୍ରହାଳୟ ଏବଂ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯୋଗାଯୋଗ ଜନିତ ପରିଚାଳନାକୁ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଅଧିକ ସଶକ୍ତ କରିପାରୁଛି। ଏହା ମାଧ୍ୟମରେ ବିଜ୍ଞାନ ଭିତ୍ତିକ ପ୍ରଦର୍ଶନୀ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମଗୁଡ଼ିକ ଅଧିକ ଲୋକାଭିମୁଖୀ ହୋଇପାରୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ, ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ବୌଦ୍ଧ ଜିଲ୍ଲା କଣ୍ଟାମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟନ ହୋଇଥିବାର ଜନଶୁଣାଣି ଶିବିରଟି 67ଟା ଅଭିଯୋଗ ଆସିଥିବା ବେଳେ 14ଟାର ତୁର୍ତ୍ତି ସମାଧାନ କରାଯାଇଛି। ନୂଆପଡ଼ା ଜିଲ୍ଲା କୋମନା ପଞ୍ଚାୟତ ସମିତି କାର୍ଯ୍ୟାଳୟନ ହୋଇଥିବାର ଶିବିରଟି 57ଟା ଅଭିଯୋଗର ଶୁଣାଣି କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଲପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟନ ହୋଇଥିବାର ଶୁଣାଣି ଶିବିରଟି 62ଟା ଅଭିଯୋଗ ଆସିଥିଲା। ସେଥିଭିତରୁ 18ଟା ସମସ୍ୟାର ତୁର୍ତ୍ତି ସମାଧାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ ତାବଡ଼ା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ହୋଇଥିବାର ଶିବିରଟି 67ଟା ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଆଉ ଜିଲ୍ଲା ଦୌରା ଜଜ୍ ପ୍ରଜ୍ଞା ପାଣିଗ୍ରାହୀଙ୍କ ନିର୍ଦ୍ଦେଶ ଦେଇ ସମ୍ବଲପୁର ସିଭିଲ କୋର୍ଟ ବିକଳ୍ପ ସମାଧାନ କେନ୍ଦ୍ରର ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଗୋଟିଏ ଆଇନ ସଚେତନତା ଶିବିର ହୋଇଯାଇଛି। ଶିବିରଟି ସହରର ବର୍ଜ୍ୟବସ୍ତୁ ପରିଚାଳନା ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ସଭାଥି ସମାଧାନ ସମାରୋହ ଶୀର୍ଷକ ଗୋଟିଏ ଖାସ ଲୋକ ଅଦାଲତ ବାବଦେ ଉପସ୍ଥିତ ଲୋକକୁ ଜଣାଇ ଦିଆଯାଇଛି। ଶିବିରଟି ପାରା ଲିଗାଲ ସ୍ୱେଚ୍ଛାସେବୀ ଆଉ ସମ୍ବଲପୁର ମହାନଗର ନିଗମର ସ୍ୱଚ୍ଛ ସାଥୀମାନେ ଉପସ୍ଥିତ ଥିଲେ। ପାଣିପାଗ ରାଜ୍ୟ ହେଉଥିବାର ଜବରଖରା ଲାଗି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଖାସ କରି ପଶ୍ଚିମ ଆଉ ଆଭ୍ୟନ୍ତରୀଣ ଓଡ଼ିଶାର କେତେଟା ଜିଲ୍ଲାର ତାପମାତ୍ରା 40 ଡିଗ୍ରୀ ପାର କରିଛି। ଆଜି ଦ୍ୱିପହର ତକ ରାଜ୍ୟର ସବୁନୁ ଜହ ତାପମାତ୍ରା ବୌଦ୍ଧ ଜିଲ୍ଲାର 42.9°C ରେକର୍ଡ କରାଯାଇଛି। ସମ୍ବଲପୁର ବଲାଙ୍ଗୀର ଝାରସୁଗୁଡ଼ା ଟିଟଲାଗଡ଼ ଆଉ ତାଲଚେରର କେତେଟା ଜାଗାର ଜବର ଖରା ହେଉଛି। ସିଆଡ଼େ ଭୁବନେଶ୍ୱର ସହିତ ସମୁଦ୍ର ଖଣି ଜିଲ୍ଲାମାନଙ୍କେ ଜବର ଗୁଲଗୁଲି ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ କିଛି ଦିନ ଭିତରେ ରାଜ୍ୟର ତାପମାତ୍ରା 44 ଡିଗ୍ରୀ ତକ ବଢ଼ବାର ସମ୍ଭାବନା ରହିଛି। ରାଜ୍ୟର କେତେଟା ଜିଲ୍ଲାର କାଲବୈଶାଖୀ ସହିତ ଚଡ଼କ ମାରବାର ଭିଲ ସମ୍ଭାବନା ରହିଛି। ଶେଷ ମୁଖିଆ ଖବର ଫେର ଘାଏ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ସବୁ ରାଜ୍ୟବାସୀଙ୍କ ପାଶେ ପହଞ୍ଚାବାରକେ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଇବା ବୁଧବାର ଦିନ ବାହାରିବା ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ରାଇଜେ ହେଉଛେ ଜବର ଖରା, ଭିନ୍ ଭିନ୍ ଜାଗାର ତାପମାତ୍ରା ପାର କଲା 40°C। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସନ୍ଧ୍ୟା 7:15 ହେବାକୁ ଯାଉଛି।

0: ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ ପ୍ରତିବଦ୍ଧତା ସ୍ପଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା ଭୁବନେଶ୍ୱରରେ ଆସନ୍ତାକାଲି ଆୟୋଜିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍ର ବ୍ୟାଟିଂ କରିବାକୁ ନିଷ୍ପତ୍ତି ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସହମତି ପ୍ରକାଶ କରିଛନ୍ତି ଆଜି ଓସ୍ଲୋଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନରୱେ ପ୍ରତିପକ୍ଷ ଜୋନାସ୍ ଗାର୍ ଷ୍ଟୋର୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ତଥା ପ୍ରତିନିଧିସ୍ତରୀୟ ଆଲୋଚନା ସମୟରେ ଏହି ମତ ପ୍ରକାଶ ପାଇଛି ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସ୍ୱଚ୍ଛ ଶକ୍ତି ନୀଳ ଅର୍ଥନୀତି ଏବଂ ସବୁଜ ପରିବେଶ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଏହି ରଣନୈତିକ ଭାଗିଦାରୀ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ଏହି ଆଲୋଚନାରେ ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବାଣିଜ୍ୟ ପୁଞ୍ଜିନିବେଶ ନୀଳ ଅର୍ଥନୀତି ଅକ୍ଷୟ ଶକ୍ତି ଶିକ୍ଷା ବିଜ୍ଞାନ କାରିଗରୀ କୌଶଳ କୃତ୍ରିମ ବୁଦ୍ଧିମତା ମହାକାଶ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗଗୁଡ଼ିକ ସ୍ଥାନ ପାଇଥିଲା ଅର୍ଥନୀତି ଭାଗିଦାରୀ ବୁଝାମଣାପତ୍ର ବିଶେଷକରି ବାଣିଜ୍ୟ ବୈଷୟିକ ଜ୍ଞାନକୌଶଳ ଏବଂ ନିଯୁକ୍ତି ସୃଷ୍ଟି ଆଦି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବା ଉପରେ ଉଭୟ ନେତା ନିଜର ସମ୍ମତି ପ୍ରକାଶ କରିଛନ୍ତି ଆଲୋଚନା ପରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏକ ଯୁଗ୍ମ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଗତବର୍ଷ ତାଙ୍କର ନରୱେ ଗସ୍ତ କରିବାର କାର୍ଯ୍ୟସୂଚୀ ଥିଲା ମାତ୍ର ପହଲଗାମ୍ ଆତଙ୍କବାଦ ଆକ୍ରମଣ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା ଭାରତ ବିରୁଦ୍ଧରେ ଆତଙ୍କବାଦ ଆକ୍ରମଣ ସମୟରେ ନରୱେ ଭାରତକୁ ଦୃଢ଼ ସମର୍ଥନ ଦେଇଥିବାରୁ ଶ୍ରୀ ମୋଦି ଧନ୍ୟବାଦ ଦେବା ସହିତ ଏହା ପ୍ରକୃତ ବନ୍ଧୁତ୍ୱର ପ୍ରତିଫଳନ ବୋଲି ମତବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଗତବର୍ଷଠାରୁ କାର୍ଯ୍ୟକାରୀ ହୋଇଥିବା ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହିତ ବାଣିଜ୍ୟ ଅର୍ଥନୀତି ଭାଗିଦାରୀ ରାଜିନାମା ଭାରତ ନରୱେ ମଧ୍ୟରେ ପ୍ରଗତି ଓ ସମୃଦ୍ଧିର ଏକ ବ୍ଲୁ ପ୍ରିଣ୍ଟ ଭାବେ କାର୍ଯ୍ୟ କରୁଛି ଏହାଛଡ଼ା ଇଣ୍ଡୋ ପାସିଫିକ୍ ଓସିଆନ୍ସ ଇନିସିଏଟିଭ୍ରେ ନରୱେର ଯୋଗ ଦେବାର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି ସେ କହିଛନ୍ତି ଦୁଇ ପ୍ରମୁଖ ସାମୁଦ୍ରିକ ଦେଶ ଭାରତ ନରୱେ ସାମୁଦ୍ରିକ ଅର୍ଥନୀତି ସୁରକ୍ଷା ଓ କ୍ଷମତା ନିର୍ମାଣ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନେବେ ବୈଷୟିକ ସମସ୍ୟାଗୁଡ଼ିକର ସଫଳ ମୁକାବିଲା ଲାଗି ବିଭିନ୍ନ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକରେ ସଂସ୍କାରର ଆବଶ୍ୟକତା ଉପରେ ଶ୍ରୀ ମୋଦି ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି ଆତଙ୍କବାଦକୁ ସମ୍ପୂର୍ଣ୍ଣ ବିଲୋପ କରିବା ଦିଗରେ ଭାରତ ନରୱେ ଦୃଢ଼ ପ୍ରତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି ସନ୍ତାସବାଦ ବିପକ୍ଷ ଲଢ଼େଇରେ ଭାରତକୁ ଦୃଢ଼ ଭାବେ ସମର୍ଥନ କରିବା ଲାଗି ନରୱେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ନରୱେ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ କହିଛନ୍ତି
1: नॉर्वे की यात्रा करके मुझे बहुत खुशी हो रही है यह देश नेचर और ह्यूमन प्रोग्रेस के बीच हार्मनी का एक सुंदर उदाहरण है सबसे पहले मैं प्रधानमंत्री जी का इस आत्मीयता भरे स्वागत के लिए हृदय से आभार व्यक्त करता हूं और कल नॉर्वे के कॉन्स्टिट्यूशन डे के महत्वपूर्ण अवसर पर मैं विश्व के सबसे बड़े लोकतंत्र की ओर से नॉर्वे जैसे सुदृढ़ और जीवंत लोकतंत्र की यहां की जनता को हार्दिक शुभकामनाएं देता हूं
0: ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦୁଇଦିନିଆ ଇଟାଲୀ ଗସ୍ତ କରିବେ ତାଙ୍କର ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତ କରୁଛନ୍ତି ଏହି ଅବସରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ରୋମ୍ଠାରେ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ଏତଦ୍ବ୍ୟତୀତ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କ ସହିତ ସାକ୍ଷାତ ଆଲୋଚନା କରିବେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶକୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଇଟାଲୀର

ବ୍ୟବସାୟିକ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଭିନ୍ନ କ୍ଷେତ୍ରରେ ଭାରତର ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହି ପଞ୍ଚଦେଶୀୟ ଗସ୍ତ ଇଟାଲୀରେ ସମାପ୍ତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦୁଇ ରାଷ୍ଟ୍ର ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଅପରାହ୍ନରେ ଭିଏତନାମର ହାନୋଇଠାରେ ପହଞ୍ଚିଛନ୍ତି। ଆଜିଠାରୁ ପ୍ରତିରକ୍ଷା ମନ୍ତ୍ରୀ ଭିଏତନାମ ଓ ଦକ୍ଷିଣ କୋରିଆ ଅଭିମୁଖେ ଗସ୍ତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି, ଏସିଆର ଏହି ଦୁଇ ଦେଶ ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ହେଉଛି ତାଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷ କରି ରଣନୀତିକ ସାମରିକ ସହଯୋଗକୁ ଅଧିକ ସୁଦୃଢ଼ କରିବା, ପ୍ରତିରକ୍ଷା ଶିଳ୍ପ ଭାଗିଦାରୀକୁ ସଶକ୍ତ କରିବା, ଦ୍ୱିପକ୍ଷୀୟ ସାମୁଦ୍ରିକ ସହଯୋଗକୁ ପ୍ରୋତ୍ସାହନ ଦେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ସେ ଏହି ଦୁଇ ଦେଶର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ। ତାଙ୍କର ଭିଏତନାମ ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଜେନେରାଲ ଫନ୍ ଭାନ୍ ଗ୍ୟାଙ୍କ ସହିତ ଦ୍ୱିପକ୍ଷୀୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଭିଏତନାମର ପୂର୍ବତନ ରାଷ୍ଟ୍ରପତି ହୁ ଚି ମିନ୍ଙ୍କର 136ତମ ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ସେହିଭଳି ଦକ୍ଷିଣ କୋରିଆ ଗସ୍ତ ଅବସରରେ ଶ୍ରୀ ସିଂ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଆହନ୍ ଗ୍ୟୁ ବ୍ୟାକ୍ଙ୍କ ସହିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ଉପରେ ଆଲୋଚନା କରିବେ। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରକୁ ଅଧିକ ସଶକ୍ତ କରାଯିବା ଉପରେ ଉଭୟ ନେତା ମତ ବିନିମୟ କରିବେ। ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରସ୍ ଆଧାନମ୍ ଘେବ୍ରିୟାସାସ୍ ପ୍ରଶଂସା କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଚାଲିଥିବା 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଡକ୍ଟର ଟେଡ୍ରସ୍ଙ୍କୁ ଭେଟିବା ସମୟରେ ସେ ଏହା କହିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ଭାଗିଦାରୀରେ ଭାରତର ନେତୃତ୍ୱକୁ ଡକ୍ଟର ଟ୍ରେଡର୍ ସ୍ୱାଗତ କରିବା ସହିତ ବିଭିନ୍ନ କ୍ଷେତ୍ରରେ WHO ସହିତ ଭାରତର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ଅବସରରେ ଏକ ବୈଶ୍ୱିକ ସ୍ୱାସ୍ଥ୍ୟ ସମାନତା ବଜାୟ ରଖିବା ସହିତ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପାରମ୍ପରିକ ଔଷଧ, କୃତ୍ରିମ ବୁଦ୍ଧିମତା ଭିତ୍ତିକ ସାଧାରଣ ସ୍ୱାସ୍ଥ୍ୟ ନବସୃଜନ ଏବଂ ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ଭାରତର ନିରନ୍ତର ପ୍ରୟାସ ଉପରେ ଶ୍ରୀ ନଡ୍ଡା ଆଲୋକପାତ କରିଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ଯୋଗଦେଇ ଏ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମ ଏସିଆରେ ଜାରି ରହିଥିବା ବିବାଦ ସତ୍ତ୍ୱେ ଭାରତରେ ସମସ୍ତ ବିଶୋଧନାଗାର ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ବୋଲି ସରକାର କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ଅଗ୍ରଗତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ, ଏଲ୍ପିଜି ଓ ପ୍ରାକୃତିକ ଗ୍ୟାସ୍ ମହଜୁଦ ରହିଛି। କୌଣସି ଏଲ୍ପିଜି ଡିଷ୍ଟ୍ରିବ୍ୟୁଟର ନିକଟରେ ଇନ୍ଧନ ଅଭାବ ଥିବା ଖବର ହସ୍ତଗତ ହୋଇନାହିଁ। ତେବେ ଗୁଜବ ଯୋଗୁଁ ଦେଶର କେତେକ ଭାଗରେ ଜନସାଧାରଣ ଭୟଭୀତ ହୋଇ ପେଟ୍ରୋଲ ଓ ଡିଜେଲ କିଣିଥିବା ଜଣାଯାଇଛି। ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ 7 ଲକ୍ଷରୁ ଉର୍ଦ୍ଧ ପିଏନ୍ଜି ସଂଯୋଗୀକରଣ କରାଯାଇଥିବା ବେଳେ 2,76,000 ସଂଯୋଗ ଦେବା ଲାଗି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। କ୍ରିକେଟ୍। ଆଇପିଏଲ୍ର କ୍ରିକେଟ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୀତିକ ଭାଗିଦାରୀରେ ପରିଣତ କରିବା ଦିଗରେ

0: ପ୍ରତିବଦ୍ଧତା ସ୍ପଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ। ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍ର ବ୍ୟାଟିଂ କରିବାକୁ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସହରାଞ୍ଚଳ ବିକାଶ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ସହ ଜିଲ୍ଲାରେ ଥିବା ସହରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ସହରାଞ୍ଚଳର ମୌଳିକ ସୁବିଧା ପାନୀୟ ଜଳ ବ୍ୟବସ୍ଥା ପଥ ନିର୍ମାଣ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋଚନା କରିଛନ୍ତି। ମନ୍ତ୍ରୀ ଜିଲ୍ଲାର ପୌର ପ୍ରଶାସନ ଦ୍ୱାରା ଚାଲୁଥିବା ବିଭିନ୍ନ ଯୋଜନାର ଅଗ୍ରଗତିକୁ ସମୀକ୍ଷା କରି ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
3: ସୋନପୁରର ମ୍ୟୁନିସିପାଲିଟି ବିନ୍କା ଏନ୍ଏସ୍ସି ଏବଂ ତରଭା ଏନ୍ଏସ୍ସି ଆଉ ବୀର ମହାରାଜପୁର ଯେଉଁ ନୂଆ ଏନ୍ଏସ୍ସି ହେଇଛି ଆ ଉପରେ ସମୀକ୍ଷା କରିଥିଲୁ, ଚର୍ଚ୍ଚା ଆଲୋଚନା କରିଥିଲୁ। ସାନିଟେସନ୍ର କଥା କୁହନ୍ତୁ ବା ଆଗାମୀ ଦିନରେ ଯେଉଁ ଖରା ପ୍ରଭାବ ଆସୁଛି ତା ଉପରେ ପିଇବା ପାଣିର କଥା ମଧ୍ୟ ଆମେ ପୁରା ରିଭ୍ୟୁ କଲୁ ଏବଂ ଲୋକମାନେ କେମିତି ପାଣି ପାଇପାରିବେ, ସମସ୍ତଙ୍କ ଘରେ କେମିତି ସ୍ୱଚ୍ଛ ପାଣି ପାଇବେ ଏବଂ ସହରରେ ମଧ୍ୟ ବିଭିନ୍ନ ଜାଗାରେ କେମିତି ପିଇବା ପାଣିର ବ୍ୟବସ୍ଥା କରାଯାଇପାରିବ, ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇପାରିବ, ପଶୁପକ୍ଷୀମାନେ ମଧ୍ୟ କେମିତି ପାଣି ପାଇପାରିବେ ତା ଉପରେ ମଧ୍ୟ ଆମେ ସମୀକ୍ଷା ତର୍ଜମା କଲୁ ଏବଂ ଆଗାମୀ ଦିନରେ ଯେଉଁ ବର୍ଷା ଦିନ ପୁଣି ଆସୁଛି ତା ପାଇଁ ୱାଟର ଲଗିଂ ପଏଣ୍ଟକୁ କେମିତି ଠିକ୍ଠାକ୍ କରିବେ ଏବଂ ଡ୍ରେନେଜ୍ ସିଷ୍ଟମ୍ ସୋଲାରି ସିଷ୍ଟମ୍କୁ ଠିକ୍ କରିବେ ଆ ଉପରେ ମଧ୍ୟ ତର୍ଜମା କଲୁ ଏବଂ ନୂଆ ଏନ୍ଏସ୍ସି ଯେଉଁ ହେବାକୁ ଯାଉଛି ସେ ନୂଆ ଏନ୍ଏସ୍ସିର ନୂଆ ବିଲ୍ଡିଂ ଏବଂ ତାର ରୂପରେଖ କେମିତି ନୂଆ କରି ପରିବର୍ତ୍ତନ ହେଇକି ହବ, କେମିତି ଲାଇଟ୍ ସବୁ ଜାଗାରେ ଲାଗିପାରିବ ଏ କଥା ବି ମଧ୍ୟ ତର୍ଜମା କଲୁ।
2: ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି। 2,02,00,000 ବ୍ୟୟ ଅଟକଳରେ ନିର୍ମିତ ସାଧନ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ ଔପଚାରିକ ଭାବେ ଉଦ୍ଘାଟନ

0: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ଜନ୍ମ ଶତବାର୍ଷିକୀକୁ ନେଇ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଦ୍ୟା ବାଚସ୍ପତି ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍ଗାତା, ଡକ୍ଟର କାଳିଦାସ ମିଶ୍ର, ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ସାହିତ୍ୟ ଏକାଡେମୀର ଉପଦେଷ୍ଟା କମିଟି ସଦସ୍ୟ ମନୋଜ ପଣ୍ଡା ଏବଂ ସହ ସମ୍ପାଦକ କ୍ଷେତ୍ରବାସୀ ନାୟକ, ଡକ୍ଟର ସୌରଭ ରଞ୍ଜନ ଖମାରୀ ପ୍ରମୁଖ ଯୋଗଦେଇ ମହାପାତ୍ର ନୀଳମଣି ସାହୁଙ୍କ ସାହିତ୍ୟ ସାଧନା ଏବଂ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ତାଙ୍କ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀର ଆବାହକ ଡକ୍ଟର ଗୌରହରି ଦାସ କହିଥିଲେ,
1: ମହାପାତ୍ର ନୀଳମଣି ସାହୁ ଜଣେ ବହୁତ ବଡ଼ ଲେଖକ ଥିଲେ, ଯାହାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛୁ। ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଥିଲେ, ଉତ୍କଳ ପ୍ରସଙ୍ଗର ସମ୍ପାଦକ ଥିଲେ, ତେଣୁ ତାଙ୍କର ଏହି ଜନ୍ମଦିନ ସୋନପୁରରେ ପାଳନ, କାହିଁକିନା ସୋନପୁର ଗୋଟେ ଗୁରୁତ୍ୱପୂର୍ଣ୍ଣ ଜାଗା, ଏହି ଭୀମ ଭୋଇଙ୍କର ଏଠି ସାଧନା ପୀଠ ଏବଂ ଏଠି ମଧ୍ୟ ବହୁତ ବଡ଼ ବଡ଼ ଅନୁଷ୍ଠାନ ଏବଂ ମଠ ମନ୍ଦିର ଅଛି, ଯେଉଁଟାକି ସାଂସ୍କୃତିକ ଐତିହ୍ୟ ରହିଛି। ଆମର ବର୍ତ୍ତମାନ ଯେଉଁ ଉତ୍ତର ପିଢ଼ି ଯେଉଁମାନେ ଯୁବକ ଯୁବତୀ, ସେମାନେ ମହାପାତ୍ର ନୀଳମଣି ସାହିତ୍ୟ ସମ୍ପର୍କ ଜାଣିବେ, ତାର ବ୍ୟକ୍ତିତ୍ୱ ସମ୍ପର୍କ ଜାଣିବେ, ପ୍ରତିକୂଳ ପରିସ୍ଥିତିରେ ଯେଉଁ ସଂଗ୍ରାମ କରିକି ମଣିଷ ସାଧାରଣ ମଣିଷ ଅସାଧାରଣ ଉଚ୍ଚତାରେ ପହଞ୍ଚିପାରେ ତାହା ମଧ୍ୟ ଜାଣିପାରିବେ ଏବଂ ଭବିଷ୍ୟତ ଉଦ୍ବୁଦ୍ଧ ହେବେ।
0: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ସାମୂହିକ ବିବାହ କାର୍ଯ୍ୟକ୍ରମ ସଫଳତାର ସହିତ

0: अनुष्ठित होइजाइछि। जिल्ला प्रशासन और सामाजिक अनुष्ठान रेयार संयुक्त प्रयास में टाउन हॉल परिसर में आयोजित एक विवाह समारोह में मोट 17 जोड़ी बरकन्या सामिल हो सामूहिक भाव विवाह बंधन में आबद्ध होती। मुख्यमंत्री कन्या विवाह योजना अनुसार प्रत्येक नवविवाहित दंपति जिल्लापाल डॉक्टर नृपराज साहू और विधायक रघुनाथ जगदला 45,000 टंकार आर्थिक सहायता प्रदान करिसंती, जहाद्वारा आर्थिक भाव दुर्बल परिवार मानंकु विवाह अर्थबोझ कमाइबारे सहायता मिलिबो। जिल्ला हालचाल आज पई एतिकी, आसंता काली जिल्ला हालचाल रे सुनिबे सुंदरगढ़ जिल्ला संपर्क रे।
1: आपण माने कार्यक्रम सुनुछंती आकाशवाणी कटक केन्द्ररु।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲିକ୍ରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ 7:30 ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: କାହିଁଥି ଲାଗି ଦଦା?
1: ଇଟା ଅସୁରକ୍ଷିତ ଯୌନ ସମ୍ପର୍କ ରଖିଲେ ଇ ଏଡ୍ସ ବେମାର ହେସି।
0: ଆର୍ କାହିଁଥି ଲାଗି ହେସି?
1: ଆର୍ କାହିଁଥି ଲାଗି ହେସି? ହେ ଏଡ୍ସ ଯାହାକେ ହେଇଛେ ତାକେ ଦେଲା ସୁଜି ନେ, ଆର୍ ଗୁଟେ ମନେ ସୁସ୍ଥ ଲୋକକେ ବି ସୁଜା ଦେବୁ ବେଲେ ହେତି ନେ ବି ପଲେ।
0: ହେନ୍ତା କିନା ତାକେ ହେଇଯାଇଛେ ବିଚରା ବୋଲ ତ
1: ହୋଇ,
0: ଆମେ ରୋଗୀ କେ ହେନ୍ତା କଲେ କାଁଟା ହବା? ରୋଗକେ କଲେ ସିନା ହେବା।
1: ହୋଇ ହୋଇ ହୋଇ ଯେ ନନି, ଇ ଆମେ ଠିକ ଦିନେ ଠିକ କଥା ହେଇଛୁ ବୋଲନୁ। ଆଜ କା ଦିନେ ତୁ ଜାଣିଛୁ କି?
0: କେଁ ଦିନ ଦଦା?
1: ହଁ ଦିନ ଦଦା ବୋଲସି, ଆଜ ବିଶ୍ୱ ଏଡ୍ସ ଟୀକାକରଣ ଦିବସ।
0: ହଁ ହଁ, ହେନ୍ତା ବି ଗୋଟେ ଦିନ ଅଛେ।
1: ଯେ ନନି, ଇ ଏଡ୍ସ ବିଷୟରେ ବୋଲନୁ ଆମେ ସବେ ସଚେତନ ହେବାର ପଡ଼ବା, ଆର୍ ସଚେତନ ହେଇକରି ଆମେ ସଚେତନ ହେବାର ସଙ୍ଗେ ସଙ୍ଗେ ଆମର୍ ପାଖ ପଡ଼ିଶା ଲୋକ, ଆମ ଗାଁର ଲୋକ କେନ୍ତା କରି ସଚେତନ ହେଇପାରବେ ସେ କଥାକେ ବି ଆମେ ଚିନ୍ତା କରବାର ପଡ଼ବା ବୋଲଛେ।
0: ଜିଦୋଦା, କେନ୍ତା କରି ସଚେତନ ହେବା ବୋଲେ କାଁ କାଁ କଲେ ଏଡ୍ସ ଆମକେ ନେଇ ଡେଗେନା ବୋଲ ତ?
1: ଏଡ୍ସ ବିମାର ଗୋଟେ ଏମିତି ବିମାର ବୋଲନୁ ଆମେ ଛୁଇଁ ଦେଲେ ଏଡ୍ସ ନେଇ ହିଏ। ହୋଇ ଇଥିର ମୁଖ୍ୟ କଥା ଗୋଟେ ହେଲା ଯେ ଅସୁରକ୍ଷିତ ଯୌନ ସମ୍ପର୍କ ଆମେ ନେଇ ରଖବାର କଥା। ମନକେ ଜମେଇ କରି ଆମେ ଭଲ କରି ରହିଲେ ଇ ଏଡ୍ସ ବିମାରରୁ ଦୂରେ ରହିପାରମୁ।
0: ସିଧା ସଲଖ ତାର ରକ୍ତ ଯଦି ଆମ ରକ୍ତ ସାଙ୍ଗେ ଭିରଲା ବୋଲେ ହେତକି ବେଲେ ଯାଇକରି ଏଡ୍ସ ବେମାର ହେବା।
1: ହୋଇ ଯେ ଶୁଣତୁ ନନି, ସବୁଥିର ମୂଲ କଥା ହେଲା ଜାକ୍ତିଆର କଥା, ସଚେତନର କଥା ବୋଲନୁ। ଆମେ ସଚେତନ ହେଲୁ, ଆମେ ମନେ କରି ରହିଲୁ ବେଲେ ଇ ଏଡ୍ସ ବିମା ଠାନୁ ଆମେ ଦୂରେ ରହିପାରମୁ।
0: ହଁ, ଯେନ୍ତା କରି ଆମେ ଟିକେ ଠିକ ହି ପାସେ ରହିମା, ଆର୍ ଠିକ ହି ପାସେ ରହିଲୁ ବୋଲେ ଏନ୍ତା ରୋଗ ବେମାର ଆମକେ ନେଇ ହେ।
1: ଇଟା ତ ତୁଇ ଆର ମୁଇଁ କଥା ହେଲୁ ବୋଲନୁ, ଆମ ରେଡ଼ିଓ ମାଧ୍ୟମରେ ଯେନ୍ ଦଦା ମାନେ ଯେନ୍ ନାନି ମାନେ ଶୁଣୁଛନ୍, ସେମାନେ ବି ତୋର ମୋର କଥା ଶୁଣିକରି ନିଶ୍ଚୟ ଜାକ୍ତିଆର ହେବେ କାଁ ବୋଲଛେ।
0: ହଏ, ଆର୍ ଇନୁ କାଁଟା ଆମେ ଜାଣିଲୁ ଯେ ରୋଗୀ କେ ନେଇ ସେ ଆମେ ରୋଗ କେ ଆମେ କେନ୍ତା କରି ହଟାମା ହେ ବାବଦ ନେ ଚିନ୍ତା କର୍ମା।
1: ହଇ ଯେ ନନି, ତୁଇ ତ କଥା ହେଲେ ହଉତି ଶୁନା ବୋଲନୁ, ଏନେ ତେନେ ନେଇ ଦେଖୁ।
0: ଦେଖଲି ନ ଦଦା, ଶିଳ୍ପୀ ଦଦା ଆଇଲେ ନ ତ?
1: ହଁ, ବଢ଼ିଆ ଦେଖିଲୁ, ଶିଳ୍ପୀ ଦଦା ଆର୍ ତାଙ୍କର ଦଲ ବଲ ଖେଟିଲେ ନା ବୋଲନୁ। ତୋର ମୋର ତରଫରୁ ଗୋଟେ ଅନୁରୋଧ କରୁ, ସେମାନେ ଗାନା ବାଜନା କରି କରି ଆମର ମନ କି ଖଣେ ଉଲ୍ଲାସ କରବେ କାଁ ବୋଲୁଛେ।
0: ହଁ ଚାଲ, ଗାନା ବାଜନା ଟିକେ ଶୁନୁ
1: ଶୁନୁ।

0: ଦ୍ରାଗଣା କେଡେ ସୁନ୍ଦ୍ରା ଗାନା ବଜନା ହେ ସାଙ୍ଗେ ଅଣ୍ଟା ମଲକି ଯାଇସି
1: ଅଣ୍ଟା ମଲକି ଯିବାର କଥା କହେସୁ ତାର ସଙ୍ଗେ ରୋଜା ଘର ଖଜା ଖାଇଲା ପରା ଲାଗଲା
0: ଯେ ଶିଳ୍ପୀ ଦଦା କେ ଧନ୍ୟବାଦ ଗୁଟେ କେନ୍ ଦବା
1: ଧନ୍ୟବାଦ ତ ଦେମୁ ମାତ୍ର ଶିଳ୍ପୀ ଦଦା କେ ତୁ ଚିନି ଚୁକି
0: ନେଇ ଚିନି
1: ଶିଳ୍ପୀ ଦଦା ଆମର ପ୍ରତାପ ଚନ୍ଦ୍ର ଦଦା ଆର୍ ତାକର ଦଲ ବଲ ହେଲେ ନନି ଲକ୍ଷ୍ମୀ
0: ହଁ ଦଦା
1: ତୁଇ ମୁଇଁ କଥା ହେଲା ଭିତରେ ବିଶେଷଜ୍ଞ ଆଜ୍ଞା ଗୁଟେ ଖେଟଲେ ନା ଆଜ୍ଞା ସଙ୍ଗେ ଆମର ଦଦା ଗୁଟେ କଥାବାର୍ତ୍ତା ହଉଛେ ତୁଇ ଆର୍ ମୁଇଁ ବସି କରି ଶୁଣ
0: ଚାଲ ଶୁଣୁ
2: ଆଜ୍ଞା ଜୁହାର
3: ଜୁହାର
2: ଇ ଆଜି ଆମର ଯେନ୍ କଥାବାର୍ତ୍ତାଟା ଅଛେ ଆଜ୍ଞା ଇ ପନିପରିବା ଫସଲରେ ଜୀବାଣୁ ସାର ପ୍ରୟୋଗ ଏ ଜୀବାଣୁ ସାର ବୋଲେ କାଣା ଆଜ୍ଞା
3: ଜୀବାଣୁ ସାର ଆପଣଙ୍କର ପନିପରିବା ଚାଷରେ ସାଧାରଣତଃ ବ୍ୟବହାର କରାଯାଇଥାଏ ଆମର ବିଭିନ୍ନ ପ୍ରକାର ପନିପରିବା ଆମର କଳାହାଣ୍ଡିରେ ଚାଷ କରାଯାଉଛି ସବୁ ଋତୁରେ ଆପଣଙ୍କର ପନିପରିବା ଆଭେଲେବୁଲ ରହୁଛି
2: ଆଜ୍ଞା
3: ଚାଷୀ ଭାଇମାନେ ଯଦି ଏହିସବୁ ଅନୁସାର ଗୁଡ଼ିକୁ ବ୍ୟବହାର କରିବେ ତାହେଲେ ଆମର ଅଧିକ ଅମଳ ପାଇପାରିବେ ଆଉ ଏହାର ସୁଫଳ ଭାବରେ ଆପଣ ଯେଉଁ କହୁଛନ୍ତି ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟ କିମ୍ବା ଜୈବିକ ସାର ବ୍ୟବହାର ଖୁବ କମ୍ ପରିମାଣରେ ବା ବ୍ୟବହାର ଆଦୌ କରିନଥାନ୍ତି ସେଭଳି କରିବା ଦ୍ୱାରା କ'ଣ ହେଉଛି ନା ମାଟିର ସ୍ୱାସ୍ଥ୍ୟ ମାନେ ଖରାପ ହୋଇଯାଉଛି ସାଧାରଣତଃ ରାସାୟନିକ ସାର ମଧ୍ୟ ଆମର ବେଶୀ ଦାମ ହୋଇଯାଉଛି ବା ଆମର ଜୀବାଣୁ ସାର ଗୁଡ଼ିକ କମ୍ ଦାମରେ ମିଳୁଛି ଆଉ ଜୀବାଣୁ ସାର ଆପଣ ଯଦି କରୁଛନ୍ତି ତାହେଲେ ରାସାୟନିକ ସାର ବ୍ୟବହାର କମ୍ କରିବା ସହିତ ଅଳ୍ପ ଖର୍ଚ୍ଚ ମଧ୍ୟ ମିଳୁଛି ଯଦ୍ୱାରା କି ଫସଲର ଗୁଣାତ୍ମକ ମାନ ମଧ୍ୟ ଆମର ବୃଦ୍ଧି ଘଟୁଥାଏ ଆଉ ଏହି ପ୍ରୟୋଗ ଦ୍ୱାରା ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା ସମ୍ଭବ ହୋଇଥାଏ ତଥା ଚାଷୀ ଭାଇମାନେ ଯେଉଁ ଭାଇମାନେ ଆପଣଙ୍କର ଶଙ୍କର ପନିପରିବା ଚାଷ କରୁଛନ୍ତି କିସମର ସେମାନେ ରାସାୟନିକ ସାର ଜୀବାଣୁ ସାରକୁ ଯଦି ସମନ୍ୱିତ ଭାବେ ପ୍ରୟୋଗ କରିପାରିବେ ତାହେଲେ ଆମେ ଅଧିକ ଅମଳ ପାଇପାରିବା ଆଉ ଜୀବାଣୁ ସାର ପ୍ରୟୋଗ ଦୁଇ ପ୍ରକାର ଆମର କରାଯାଇପାରିବ ସାଧାରଣତଃ ଦେଖାଯାଏ ଆମର ଯେଉଁ କଲଚର ପାଉଡର ହିସାବରେ ବା ଆମର ତରଳ ଅବସ୍ଥାରେ ଉତ୍ପାଦନ କରାଯାଇଥାଏ ତ ଏଇ ଯେଉଁ ଆମର ଆପଣ ପଚାରିଲେ ଯେ ଆମର ଜୀବାଣୁ ସାର ଗୁଡ଼ିକ କ'ଣ ଅଛନ୍ତି ସେଗୁଡ଼ିକ ଆପଣଙ୍କର ଉପକାରୀ ଅଣୁଜୀବ ଗୁଡ଼ିକ ଯେଉଁମାନେ କି ଯଥାକ୍ରମେ ଆପଣ ଯବକ୍ଷାର୍ଜନ ଯେଉଁଟାକୁ ନାଇଟ୍ରୋଜେନକୁ ବିବନ୍ଧନ କରିପାରୁଥିବା ଜୀବାଣୁ ସେମିତି ଫସ୍ଫରସ୍କୁ ଦ୍ରବୀଭୂତ କରିପାରୁଥିବା ଜୀବାଣୁ ମଧ୍ୟ ଆମର ଜୀବନ୍ତ ଅବସ୍ଥାରେ ମିଳିଥାନ୍ତି ଏହି ଜୀବାଣୁ ସାର ଯଦି ଆମେ ପ୍ରୟୋଗ କରୁଛନ୍ତି ତାହେଲେ ଆମର ଫସଲର ଅମଳ ବଢ଼ିବା ସହିତ ବାୟୁମଣ୍ଡଳର ନିଷ୍କ୍ରିୟ ଯବକ୍ଷାର୍ଜନ ଯାହା ଅଛି ଆମର ଯେଉଁଟାକ ୟୁଜ୍ ହୋଇପାରୁନି ସେଟାକୁ ବିବନ୍ଧିତ କରି ମାଟିରେ ବାନ୍ଧି ହୋଇଥିବା ଫସ୍ଫରସ୍ ମଧ୍ୟ ଦ୍ରବୀଭୂତ କରି ଆମକୁ ଫସଲକୁ ଦେଇପାରୁଛନ୍ତି ତାଛଡ଼ା ଏମାନେ ମଧ୍ୟ କେତେକ ହରମୋନ୍ ଆଉ ଭିଟାମିନ୍ ମଧ୍ୟ ପ୍ରସ୍ତୁତ କରିଥାନ୍ତି ଯାହାକି ଆମର ଗଛର ବୃଦ୍ଧିରେ ଭଲ ସାହାଯ୍ୟ କରିଥାଏ ଆଉ ଯଦି ଆପଣ ଏହାକୁ ପ୍ରୟୋଗ ମଧ୍ୟ କରୁଛନ୍ତି ବିଭିନ୍ନ ପ୍ରକାର ରୋଗ ଦାଉରୁ ମଧ୍ୟ ଆମେ ଗଛକୁ ରକ୍ଷା କରିପାରିବା ଯବକ୍ଷାର୍ଜନ ଯେଉଁ ଫସଲ ପାଇଁ ଆମେ ଯେଉଁ ବ୍ୟବହାର କରୁଛନ୍ତି ସାଧାରଣତଃ ଆମର ଶିମ୍ବ ଜାତୀୟ ଫସଲ ସେଥିରେ ଆପଣଙ୍କର ରାଇଜୋବିୟମ୍ ବୋଲି ଗୋଟେ ଅଣୁସାର ଅଛି ଅଣୁସାର ଅଣ ଡାଲି ଜାତୀୟ ଫସଲ ପାଇଁ ଆମକୁ ଆଜାଟୋବ୍ୟାକ୍ଟର କିମ୍ବା ଆଜୋସ୍ପ୍ରିଲମ୍ କିମ୍ବା ଆପଣଙ୍କର ଫସ୍ଫରସ୍ ପାଇଁ ପିଏସ୍ଏମ୍ ଜୀବାଣୁ ସାରକୁ ପ୍ରୟୋଗ କରିବାକୁ ପଡ଼ିଥାଏ
2: ତ ଆର୍ ଟିକେ ଆମେ ଆଗକେ ଗଲା ବୋଲି ଆଜ୍ଞା
3: ଆଜ୍ଞା
2: ମୋର ମନେ ଗୋଟେ ପ୍ରଶ୍ନ ଆର୍ ଗୋଟେ ଆସୁଛି ଯେ ଆମେ ଆଜିକାଲି ଯେନ୍ ସାର ସବୁ ବ୍ୟବହାର କରୁଛୁ ସରକାରୀ ସାର ଯେନ୍ ବୋଲୁଛୁ ଆମେ ୟୁରିଆ ବୋଲନ୍ ଡିଏପି ବୋଲ ୟାର ଦ୍ୱାରା ମାଟିରେ କାଣ ସବୁ କ୍ଷତି ହେଉଛି ଆଜ୍ଞା ହେ ବାବଦେ ଖଣ୍ଡେ ବୁଝେଇଦେଲେ ଆମେ ଭଲ କରି ଜାଣିପାରୁ
3: ମାଟିରେ କରିଦେଲେ ଆମର ଯେଉଁ ଅଣୁଜୀବ ଗୁଡ଼ିକ ମାଟିରେ ଅଛନ୍ତି ଉପକାରୀ ଅଣୁଜୀବ ଗୁଡ଼ିକ ସେମାନେ ସବୁ ପ୍ରାୟ ମରିଯାଆନ୍ତି
2: ଆଜ୍ଞା
3: ରାସାୟନିକ ଆମର ଯେଉଁ ମାଟିଟା ମଧ୍ୟ ଆପଣଙ୍କର ହାର୍ଡ଼ ହେଇଯାଉଛି ତ ସେଇ ଯେଉଁ ମାଟିର ଆପଣ ଗୁଣାତ୍ମକତା ବଜାୟ ରଖିବା ପାଇଁ ଆମକୁ ଅଣୁ ସାର ଗୁଡ଼ିକ ଯଦି ବ୍ୟବହାର କରିବା ତାହେଲେ ଆମର ଫସଲର ଗୁଣାତ୍ମକ ମାନ ବୃଦ୍ଧି ଘଟିଥାଏ ଆଉ ଆପଣ ପଚାରିଲେ କ'ଣ କ'ଣ ସବୁ ଜୀବାଣୁ ସାର ପ୍ରୟୋଗ କରାଯାଇଥାଏ ସେ ବିଷୟରେ ଆପଣ କହିବାକୁ ଚାହୁଁଛି

0: ବିଭିନ୍ନ ପ୍ରକାର ଅନ୍ୟାନ୍ୟ ଉପାୟରେ ମଧ୍ୟ ଦିଆଯାଇପାରିବ, ତ ଚେରରେ ଉପଚାର କରି ଦିଆଯାଇପାରିବ, ମାଟିରେ ମଧ୍ୟ ପ୍ରୟୋଗ କରାଯାଇପାରିବ, ଆକୁ ମଞ୍ଜିରେ ମଧ୍ୟ ଉପଚାର କରିକି ଦିଆଯାଇପାରିବ। ତ ଯଦି ଆପଣମାନେ ଚେର ଉପଚାର କରିପାରୁଛନ୍ତି, ଆକୁ ଦୁଇ ଉପାୟରେ କରିପାରୁଛନ୍ତି, ଗୋଟେ ଗୋଟେ ହେଉଛି ପାଉଡ଼ର ଭାବରେ, ଆଉ ଗୋଟେ ହେଉଛି ତରଳ ଭାବରେ।
1: ହଁ, ତ ଏବେ ଯେନ୍ କହିଲେ ଆଜ୍ଞା, ଏଇ ପାଉଡର ଆକାରରେ ଗୋଟେ ଦିଆ ହେଉଛି ଆଉ ତରଳ ଦିଆଯାଉଛି ବୋଲି, ପାଉଡର ଆକାରରେ ଏଇଟା ବୋଲେ କାଣା ଆଜ୍ଞା ଟିକେ ବୁଝେଇ ଦିଅନ୍ତୁ।
0: ପାଉଡର ଜୀବାଣୁ ସାର ମଧ୍ୟ ଆପଣଙ୍କୁ ଏଇ ଯେଉଁ ତିନିଟା କହିଲା, ଆପଣଙ୍କର ନାଇଟ୍ରୋଜେନକୁ ବିଭଜନ କରୁଛି,
1: ଆଜ୍ଞା,
0: ଯେଉଁଟାକି ଆମର ଆଜୋଟ ଭେକ୍ଟର ହେଲା କି ରାଇଜୋବିୟମ ହେଲା କି ଆଜୋସ୍ପିରିଲମ ହେଲା,
1: ଆଜ୍ଞା,
0: ସେଟାକୁ ଆମର ପାଉଡର ଭାବରେ ଆମକୁ ଚେରକୁ ଉପଚାର ବି କରାଯାଇପାରୁଛି। ଯେମିତିକି ଆମେ ଯଦି ଚେର ଉପଚାର କରିବା, ତାହେଲେ ଗୋଟିଏ କେଜି ଜୀବାଣୁ କଲଚରକୁ 10 ଲିଟର ପାଣିରେ ମିଶାଇକି ତାକୁ ଗୋଟେ ଘୋଳ ତିଆରି କରିବାକୁ ପଡ଼ିବ।
1: ଆଜ୍ଞା,
0: ଏହା ଗୋଟିଏ ଏକର ପାଇଁ ଆମକୁ ଚାରା ଉପଚାର କରିବା ପାଇଁ ଯଥେଷ୍ଟ ହୋଇଥାଏ। ଆଉ ଏଇ ଘୋଳରେ ଚାରା ଗୁଡ଼ିକୁ ପ୍ରାୟ 5 ମିନିଟ୍ ବୁଡ଼ାଇବାକୁ ପଡ଼ିବ, ତାପରେ ଯଥାଶୀଘ୍ର ଚାରା ଜମିରେ ଲଗାଇଲେ ବହୁତ ଭଲ ଫଳ ପାଇପାରିବ। ତ ଏଇ ପ୍ରଥମ ଉପଚାର ହେଲା ଆମର ଚେର ଉପଚାର। ଆଉ ମାଟିରେ ମଧ୍ୟ ଆମେ ପ୍ରୟୋଗ କରିପାରିବା, ମାଟିରେ ପ୍ରୟୋଗ କରିବା ପାଇଁ ଆମକୁ ହେକ୍ଟର ପ୍ରତି 2 କିଲୋଗ୍ରାମ ଆଜଟ ଭେକ୍ଟର, 2 କିଲୋଗ୍ରାମ ଆଜୋସ୍ପିଲମ କିମ୍ବା 2 କିଲୋଗ୍ରାମ PSM ଜୀବାଣୁ କଲଚରକୁ ଆମର 1.5 କ୍ୱିଣ୍ଟାଲ ଆମର ଯେଉଁ ସଢ଼ା ଗୋବର ଖତ ଥିବ ବା ଜିଆ ଖତ ଥିବ, ଆଉ ସେଥିରେ ଆପଣଙ୍କର 7.5 କେଜି ଚୂନ ମିଶାଇ ଦେବା ଉଚିତ। ତାପରେ ସେଥିରେ ପାଣି ସିଞ୍ଚାଇକି ଯେମିତିକି ଆପଣ 30% ରିଲେଟିଭ ହ୍ୟୁମିଡ଼ି ବା ଆପଣ ଆର୍ଦ୍ରତା ବଜାୟ ରଖିବା ଦରକାର। ତାପରେ ତାକୁ ଗୋଟେ ଅଖା ଦ୍ୱାରା ତାକୁ 7 ଦିନ ଆମକୁ ଘୋଡ଼େଇକି ରଖିବାକୁ ପଡ଼ିଥାଏ। ତାପରେ ଅଖାକୁ ବାହାର କରିକି ଏ ଖତକୁ ଭଲ ଭାବରେ ମିଶାଇ ଯଦି ମୂଳରେ ପ୍ରୟୋଗ କରାଯାଏ, ତାହେଲେ ଆମକୁ ଭଲ ଫଳ ମିଳିଥାଏ। ତାକୁ ମଧ୍ୟ ଆପଣଙ୍କର ସି ଟ୍ରିଟମେଣ୍ଟ ବା ଯେଉଁଟାକୁ ମଞ୍ଜି ଉପଚାର ବି ମଧ୍ୟ କରାଯାଇପାରେ। ଏହି ପ୍ରଣାଳୀଟି ବିଶେଷ କରି ଆପଣଙ୍କର ଯେଉଁ ରାଇଜୋବିୟମ ଅଛି ବା PSM ଜୀବାଣୁ କଲଚର ପାଇଁ ଉଦ୍ଦିଷ୍ଟ। ଏଥିପାଇଁ ଆପଣଙ୍କର 10-20 କିଲୋଗ୍ରାମ ମଞ୍ଜି ପାଇଁ 0.5 କେଜି ରାଇଜୋବିୟମ କଲଚର ଆବଶ୍ୟକ ହୋଇଥାଏ। ଏହି 500 ଗ୍ରାମ ରାଇଜୋବିୟମ କଲଚର ପାଉଡରକୁ 1 ଲିଟର ପାଣିରେ ମିଶାଇ ଗୋଟେ ଘୋଳ ତିଆରି କରାଯାଇଥାଏ। ସେଇ ଯେଉଁ ଘୋଳକୁ ମଞ୍ଜିକୁ ଯଦି ଭଲ ଭାବରେ ଘୋଡ଼େଇକି ତାକୁ ଆମେ ପ୍ରୟୋଗ କରାଯାଇପାରିବା, ତାହେଲେ ଫଳ ଆମେ ପାଇପାରିବା।
1: ହଁ, ତ ଆମର ସେ କଥା ଆର ଥରେ ଫିର୍ମା ଆଜ୍ଞା, ଏ ଆପଣ କହୁଥିଲେ ପାଉଡର ଜୀବାଣୁ ସାର ଗୋଟେ କହିଲେ, ଆରେ ତରଳ ଜୀବାଣୁ ସାର ବୋଲେ ଗୋଟେ କହୁଛନ୍, ତ ଏଇ ତରଳ ଜୀବାଣୁ ସାରଟା କାଣା ଆଜ୍ଞା?
0: ତରଳ ଜୀବାଣୁ ସାର ମଧ୍ୟ ଜୀବାଣୁ ସାର ଗୋଟେ ଅନ୍ୟ ପଦ୍ଧତି। ତ ଏଇ ତରଳ ଜୀବାଣୁ ସାର ପ୍ରୟୋଗ ପଦ୍ଧତି ସାଧାରଣତଃ ଆମର ମଞ୍ଜି ଉପଚାର ମଧ୍ୟ କରିହେବ, ଆଉ ଚେର ଉପଚାର ମଧ୍ୟ କରିହେବ। ଆମର ସାଧାରଣତଃ ମଞ୍ଜି ଉପଚାର କରିବା ପାଇଁ ଆମକୁ ଗୋଟେ ମାଟି ହାଣ୍ଡି କିମ୍ବା ଗୋଟେ ପାତ୍ରରେ ମଞ୍ଜିକୁ ନେଇକି ତା ଉପରେ ଜୀବାଣୁ ସାର ଘୋଳକୁ ତିଆରି କରିବାକୁ ପଡ଼ିବ, ଯେଉଁଟାକି ଆପଣଙ୍କର 5-10 ଗୁଣ ପାଣି ସହିତ ମିଶାଇବାକୁ ପଡ଼ିବ। ତାପରେ ସେଇ ଛିଞ୍ଚିକିରି ହାଣ୍ଡିଟାକୁ ଭଲ ଭାବରେ କନାରେ ବାନ୍ଧି ଦିଆଯାଏ। ଏଇ ହାଣ୍ଡିକୁ ତାପରେ 2 ମିନିଟ୍ ଖଣ୍ଡେ ଉପରେ ହଲାଇଲେ ସବୁଯାକ ମଞ୍ଜିରେ ଏ ଘୋଳର ଆସ୍ତରଣ ଜମିଥାଏ। ଆଉ ଏହାକୁ ଯଦି ଆମେ ବାହାର କରିକି ଆମେ ଛାଇରେ ଶୁଖାଇବାକୁ ପଡ଼ିବ, ଶୁଖାଇକି ତାପରେ ମଞ୍ଜିକୁ ଜମିରେ ବୁଣାଯାଏ। ଗୋଟିଏ କେଜି ମଞ୍ଜି ପ୍ରତି ଆପଣଙ୍କୁ 5 ମିଲିଲିଟର ତରଳ ରାଇଜୋବିୟମ ଘୋଳରେ ମଞ୍ଜି ଉପଚାର କରିବା ପରେ କିମ୍ବା PSP ଘୋଳରେ ମଞ୍ଜିକୁ ଉପଚାର କଲା ପରେ ଯଦି ଆମେ ଲଗାଇବା, ତାହେଲେ ଆମକୁ ସୁଫଳ ମିଳିଥାଏ। ଆଉ ଗୋଟେ ପଦ୍ଧତି ରହିଛି ଆପଣଙ୍କର ଚେର ଉପଚାର। ଚେର ଉପଚାର ପାଇଁ ମଧ୍ୟ ଆମର ତରଳ ସାର ବା ତରଳ ଜୀବାଣୁ ସାରକୁ ପ୍ରୟୋଗ କରାଯାଇପାରିବ। ଯେମିତି ତାକୁ 250 ml ଆଜଟ ଭେକ୍ଟର କିମ୍ବା ଆଜୋସ୍ପିରିଲମକୁ 10 ଲିଟର ପାଣିରେ ମିଶି ଗୋଟେ ଘୋଳ ତିଆରି କରିବାକୁ ପଡ଼ିବ। ସେଇ ଘୋଳକୁ 1 ଏକର ଉଦ୍ଦିଷ୍ଟ ପାଇଁ ଯେଉଁ ଯେତିକି ଚାରା ଆମେ ତିଆରି କରୁଛନ୍ତି ତାକୁ ଅଧଘଣ୍ଟାରେ ବୁଡ଼ିବାକୁ ପଡ଼ିବ, ତାପରେ ଛାଇରେ ରଖିବାକୁ ପଡ଼ିବ, ତାପରେ ଚେର ବୁଡ଼ିଲା ସରିଲା ପରେ ତାକୁ ଆମେ ମୁଖ୍ୟ ଜମିରେ ରୋପଣ କରିପାରିବା। ସେହିପରି ଏକ ଫସ୍ଫରସ୍ ପାଇଁ ଯେଉଁଟା ଆମର ଅଛି ଗୋଟେ PSM, ତାକୁ ମଧ୍ୟ ଆମେ 250 ml PSMକୁ ନେଇକି ତରଳ ଜୀବାଣୁ ସାର ଆବଶ୍ୟକତା ପୂରଣ କରିପାରିବା।
1: ହଁ, ଏବେ ମୋର ମନେ ଆଉ ଗୋଟେ କଥା ଆସୁଛି ଆଜ୍ଞା, ଯେକୌଣସି କଥା ବୋଲେ ପଇସା ପତ୍ର ଆଡ଼େ ଟିକେ ଆମେ ଘୁଜପେଜ ଟିକେ ହେସୁ, ଆପଣ ଯେ ଜୀବାଣୁ ସାର କଥା କହୁଛନ୍ ଆଜ୍ଞା, ତମେ ପଇସା ପତ୍ର କେନ୍ତା ଏଇଟା ଅତକା ଆମକୁ ଲାଗ୍ବା କି ଖର୍ଚ୍ଚ ପତ୍ର କମ୍?
0: ଏହାର ଖର୍ଚ୍ଚ ବହୁତ କମ୍ ହୋଇଥାଏ। ସାଧାରଣତଃ ଆମ ରାସାୟନିକ ସାର ପ୍ରୟୋଗ ବହୁତ ଦାମୀ ହୋଇଥାଏ, କିନ୍ତୁ ଆପଣ ଯଦି ଜୀବାଣୁ ସାର ଗୁଡ଼ିକ ବହୁତ କମ୍ ଦାମରେ ଆମର ବଜାରରେ ମିଳୁଥାଉଛି, ବହୁତ କମ୍ ଦାମରେ ଆମକୁ ଉପଲବ୍ଧ କରିପାରୁଛନ୍ତି। ସାଧାରଣତଃ ଆମ ରାସାୟନିକ ସାରଠାରୁ ଏଇଟା ବହୁତ କମ୍ ପରିମାଣ, ଆଉ ଏଇଟା ମଧ୍ୟ ଆମର ମାଟିର ଗୁଣବତ୍ତାକୁ ମଧ୍ୟ ଭଲ ଉନ୍ନତି କରିଥାଏ, ତା ସଙ୍ଗେ ଫସଲର ଗୁଣାତ୍ମକ ମାନ ମଧ୍ୟ ଅଭିବୃଦ୍ଧି କରିଥାଏ।
1: ତ ସେ ଉଷ କଷା ହଉ ଆଜ୍ଞା କି ସାର ଗଲା ହଉ, ତାର ଗୋଟେ ମାତ୍ରା ଗୋଟେ ରହିଛି, ଅଧିକ ହେଇଗଲେ ଗଛ ସେନେ ପୁଡ଼ି ବି ଯିବା ମରି ବି ଯିବା, ତ ଯାହାକି ଆମେ କହୁଛେ ସାବଧାନ ହେଇକରି ଦେବା କଥା ଗୋଟେ ବୋଲସୁ, ତ ଇ ଯେନ୍ ସାରଟା ଆମେ ଯେତେବେଳେ ପ୍ରୟୋଗ କର୍ମା ତ କାଁ କାଁ ସବୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ବା? ଆମକୁ
0: ଭଲ ପ୍ରଶ୍ନ ପଚାରିଛନ୍ତି ଯେ ଆମର ଜୀବାଣୁ ସାର ପ୍ରୟୋଗରେ କ'ଣ କ'ଣ ସବୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ସାଧାରଣତଃ ଆମକୁ ଏଇଟାକୁ ଧାର୍ଯ୍ୟ ସମୟ ସମୟ ମଧ୍ୟରେ ହିଁ ବ୍ୟବହାର କରିବାକୁ ପଡ଼ିବ। ଆଉ ଦ୍ୱିତୀୟଟା ହେଲା, ଆମକୁ ଥଣ୍ଡା କିମ୍ବା ଶୁଖିଲା ସ୍ଥାନରେ ସିଧାସଳଖ ସୂର୍ଯ୍ୟାଲୋକ ଠାରୁ ଦୂରରେ ରଖିବାକୁ ପଡ଼ିବ। ଆଉ ଗୋଟେ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ଯେ ଆମର ଯେମିତି ରାସାୟନିକ ସାର କିମ୍ବା କୀଟନାଶକ ଔଷଧ ସହିତ ଆକୁ ମିଶାଇ ରଖିବା ଉଚିତ ନୁହଁ,
1: ମିଶାଇକରି
0: ରଖିବାନି। ଦ୍ୱିତୀୟଟା, ଆମର ଯେଉଁ ଦାନାଦାର ବିଷ ଗୁଡ଼ିକ ରହିଛି, ଫୋରେଟ୍ ହେଲା କି ଆମର ଯେଉଁ ଥିମେଟ୍ ହେଲା, ସେଇ ଔଷଧ ବ୍ୟବହାର କଲେ ଜୀବାଣୁ ସାରର ଫସଲ ପ୍ରତି ଅଧିକ କ୍ଷତିକାରକ ଘଟିଥାଏ। ଆଉ ଗୋଟେ ହେଉଛି ଆପଣଙ୍କର ଯେଉଁ ନିର୍ଦ୍ଦିଷ୍ଟ ଫସଲ ପାଇଁ ଯେଉଁ ଆମର ରାଇଜୋବିୟମ କୁହାହେଲା, ସେଇ ଫସଲ ପାଇଁ ମନେକର ଆମର ଶିମ୍ବ ଜାତୀୟ ଫସଲ ସେଇଟା ପାଇଁ ଆମର କେବଳ ରାଇଜୋବିୟମକୁ ହିଁ ବ୍ୟବହାର କରିବା ଦରକାର। ଅଣ ଶିମ୍ବ ଫସଲ ଅଛି ସେଥିପାଇଁ ଆମକୁ ଆଜୋସ୍ପିରିଲମ କିମ୍ବା ଆଜୋଟୋବ୍ୟାକ୍ଟରକୁ ପ୍ରୟୋଗ କରିବା ଉଚିତ। ଜୀବାଣୁ ସାର ଯଦି ଆମେ ପ୍ରୟୋଗ କରୁଛନ୍ତି ଆମକୁ କିଛି କିଛି

0: ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।
1: ଆଜ୍ଞା ହଁ,
0: ଯେମିତିକି ଆପଣଙ୍କର ମାଟି, ଆପଣଙ୍କର ଅମ୍ଳ ମାଟି ହେଉଛି କିମ୍ବା କ୍ଷାରିୟ ମାଟି ହେଉଛି,
1: ଆଜ୍ଞା
0: ସେଥିରେ ଆପଣଙ୍କ ଜୀବାଣୁ ସାର ପ୍ରୟୋଗ କଲେ ଆପଣଙ୍କୁ ସୁଫଳ ମିଳିପାରିବ ନାହିଁ।
1: ହଁ, ତ ଏଇନା ଗୋଟେ କଥା ଆଜ୍ଞା, ଇ ସେ ଅମ୍ଳ ମାଟି ଯେନ୍ ବୋଇଲେ ଏଇଟା ଆମେ କେମିତି କରି ଜାଣିବା ଆଜ୍ଞା?
0: ହଁ, ମୃତ୍ତିକାର ଆପଣଙ୍କର ଗୋଟେ ପିଏଚ୍ ଅମ୍ଳତା ପରୀକ୍ଷା କରାଯାଇଥାଏ।
1: ଆପଣ
0: ପିଏଚ୍ ମିଟର ଗୋଟେ ଅଛି,
1: ହଁ ହଁ ହଁ,
0: ସଏଲ୍ କେମିଷ୍ଟ ଅଛି, କିମ୍ବା ଆମର କୃଷି ବିଜ୍ଞାନ କେନ୍ଦ୍ରରେ ଅଛି ଆମର ଲାବୋରେଟୋରୀ ରହିଛି,
1: ଆଜ୍ଞା ଆଜ୍ଞା,
0: ସଏଲ୍ ଟେଷ୍ଟିଂ ଲାବୋରେଟୋରୀ, ସେଠି ଆମର ମୃତ୍ତିକା ସଂଗ୍ରହ କରି ନିଆଗଲେ ଆମେ ତାର ପରୀକ୍ଷା କରିଥାଉ।
1: ହଁ ହଁ ହଁ,
0: ତ ସେଇ ମାଟିର ପରୀକ୍ଷା କରିବା ପାଇଁ ଆମର ଯଦି ମାଟିର ପିଏଚ୍ଟା ଆପଣଙ୍କର 6ରୁ କମିଗଲା ତାହେଲେ ତାକୁ ଆମେ ଅମ୍ଳ ମାଟି କହୁଛୁ।
1: ଆଜ୍ଞା ଆଜ୍ଞା,
0: ଆଉ ଯଦି ମାଟିର ଅମ୍ଳତା ଆପଣଙ୍କର 7ରୁ ଅଧିକ ହେଇଗଲା ବା 7.5ରୁ ଅଧିକ ହେଇଗଲା ତାକୁ ଆମେ କ୍ଷାରୀୟ ମାଟି କହୁଛୁ।
1: ହଁ ହଁ ହଁ,
0: ତ ଅମ୍ଳ ମାଟିରେ ଯେତେ ଆପଣ ଖତ ସାର ପ୍ରୟୋଗ କରିବେ ତାହେଲେ ଆମେ ତାର କିଛି ସୁଫଳ ପାଇପାରିବା ନାହିଁ।
1: ଆଜ୍ଞା ହଁ ହଁ ହଁ,
0: ତ କ୍ଷାରୀୟ ମାଟି ମଧ୍ୟ ଆମେ ଯଦି କେତେ ଖତ ସାର ଦେବା ତାହେଲେ ତାର ଭଲ ଆମର ଏଭେଲେବିଲିଟି ଗଛକୁ ମିଳିବ ନାହିଁ।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ସେ ମାଟିର ଅମ୍ଳତା ଯଦି ଆପଣଙ୍କର ନ୍ୟୁଟ୍ରାଲ ଥିବ ସେଠି ସେଇ କ୍ଷେତ୍ରରେ ଆମେ ଯେତେ ଖତ ସାର ଦେବା ଗଛ ସେଇଟାକୁ ସହଜରେ ଗ୍ରହଣ କରିପାରିଥିବ।
1: ଆଜ୍ଞା ଆଜ୍ଞା,
0: ଆଉ ସେଇଟା ମଧ୍ୟ ଆମର ଏଇ ଜୀବାଣୁ ସାର ପ୍ରତି ମଧ୍ୟ ମାନେ ଉପଲବ୍ଧ।
1: ଆଜ୍ଞା ଆଜ୍ଞା ହଁ,
0: ଆଉ ଆକୁ ମଧ୍ୟ ଆପଣ ଯଦି ଅମ୍ଳ ମାଟି ରହିଛି ଆମକୁ ଚୂନ କାଗଜ କଳମ ମଇଳା ଦେଇକି ତାକୁ ଆମେ ନ୍ୟୁଟ୍ରାଲ କରିପାରିବା।
1: ଆଜ୍ଞା ଆଜ୍ଞା ହଁ,
0: ଯଦି ଆପଣ କ୍ଷାରୀୟ ମାଟି ରହିଛି ତାହେଲେ ଆମେ ତାକୁ ଜିପ୍ସମ୍ ଦେଇକି ଆମେ ତାକୁ ନ୍ୟୁଟ୍ରାଲକୁ ଆଣିପାରିବା। ମାଟିରେ ଆପଣ ଯଦି ଜୈବିକ ପଦାର୍ଥ ଯେଉଁଟା ଅର୍ଗାନିକ ମ୍ୟାଟର କହୁଛନ୍ତି ସେଇଟା ଯଦି ଆମର କମ୍ ଥିବ ତାହେଲେ ଆପଣଙ୍କର କମ୍ରେ ଜୀବାଣୁ ସାର ଉପକାର ମିଳିପାରିବ ନାହିଁ। ତେଣୁ ଏଇ ଯେଉଁ ଆମର ଜୈବିକ ପଦାର୍ଥ ପରିମାଣଟା ଟିକେ ଅଧିକା ରହିବା ଦରକାର। ଆଉ ଶୁଖିଲା କିମ୍ବା ଅଧିକା ଯଦି ପାଣି ଆପଣ ଜମିରେ ରହୁଛି ତାହେଲେ ଜୀବାଣୁ ସାର କାର୍ଯ୍ୟଦକ୍ଷତା ଆମର ଭଲ ହୋଇପାରିନଥାଏ। ଜମିର ଆର୍ଦ୍ରତା ସାଧାରଣତଃ ଆମର 30ରୁ 40-35% ରହିଲେ ଭଲ ଉପକାର ମିଳିଥାଏ। ଜୀବାଣୁ ସାର ମଧ୍ୟ ଆପଣଙ୍କର ପ୍ରଦୂଷଣ ମୁକ୍ତ ପରିବେଶ ସହାୟକ ଆଉ ସ୍ୱଳ୍ପ ଖର୍ଚ୍ଚରେ ମିଳିଥିବାରୁ ଯଦି ଚାଷୀ ଭାଇମାନେ ଆମକୁ ବେଶୀ ଧ୍ୟାନ ଦେବେ ତାହେଲେ ଆପଣ ନିଶ୍ଚୟ ଲାଭବାନ ହୋଇପାରିବା।
1: ଆଜ୍ଞା ହଁ, ଶେଷରେ ଆର୍ ଗୋଟେ କଥା ଆଜ୍ଞା, ଆମର ଯେନ୍ ଚାଷୀ ଦାମନେ ଶୁଣୁଛନ୍ ସେମାନଙ୍କୁ ଆପଣ ଆର କାଣା କହିବେ କି?
0: ଆଜ୍ଞା, ଚାଷୀମାନେ କହିବା କହିଲେ ଯେ ଆମର ଯେଉଁ କେମିକାଲ ଫର୍ଟିଲାଇଜର୍ ବା ରାସାୟନିକ ସାର ରହିଲା କିମ୍ବା ଆମର କୀଟନାଶକ ଔଷଧ ରହିଲା ସେଗୁଡ଼ିକୁ ବ୍ୟବହାର କରିବା ସାଥେ ସାଥେ ଆମେ ଯଦି ସମନ୍ୱିତ ଭାବରେ ଏ ଜୀବାଣୁ ସାରଗୁଡ଼ିକୁ ମଧ୍ୟ ବ୍ୟବହାର କରିବା ତାହେଲେ ଆମକୁ ଅଧିକା ଅମଳ ମିଳିବା ସଙ୍ଗେ ସଙ୍ଗେ ଗୁଣାତ୍ମକ ଫସଲର ଗୋଟେ ପାଇପାରିବା। ଆଉ ଏହାକୁ ଆମେ ରାସାୟନିକ ସାର ଆଉ ଜୀବାଣୁ ସାରକୁ ମିଶେଇକି ଆମକୁ ଦେବା ଦରକାର ନାହିଁ। କେମିକାଲ ଫର୍ଟିଲାଇଜର୍ ପ୍ରୟୋଗର 21 ଦିନ ପରେ ଆମେ ଯଦି ଜୀବାଣୁ ସାର ମଧ୍ୟ ପ୍ରୟୋଗ କଲେ ଅଧିକା ଆମେ ଅମଳ ପାଇପାରିବା। ଆଉ ଗୋଟେ ଜିଆ ଖତ ବହୁତ ବଢ଼ିଆ ଜିନିଷ, ଏ ଜିଆ ଖତକୁ ଯଦି ବ୍ୟବହାର କରିପାରିବା ସେଥିରେ ଆମର ନାଇଟ୍ରୋଜେନ୍, ଫସ୍ଫରସ୍, ପଟାସିୟମ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଯେଉଁଟା କହୁଛି ମାନେ ଆମର ଉପାଦାନ ଗୁଡ଼ିକ ସେଇଟା ଆମର ସାଧାରଣ ଖତଠାରୁ 2-3 ଗୁଣ ଅଧିକା ଥାଏ।
1: ତେଣୁ
0: ତାକୁ ମଧ୍ୟ ବ୍ୟବହାର କରିକି ଆମେ ଗଛକୁ ଗୋଟେ ଗୁଣାତ୍ମକ ଫସଲ ଆମେ ଅମଳ କରିପାରିବା ସଙ୍ଗେ ସଙ୍ଗେ ରୋଗ ପୋକ ଦାଉରୁ ମଧ୍ୟ ଆମେ ଗଛକୁ ରକ୍ଷା କରିପାରିବା।
1: ଆଜ୍ଞା, ଯାହା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକକୁ ଆସିଲେ, ଆପଣ ସମୟ ଦେଲେ, ଆଉ ଏଇ ପନିପରିବା ଫସଲରେ ଜୀବାଣୁ ସାର ପ୍ରୟୋଗ ବିଷୟରେ କହିଲେ, ସେଥିରେ କାଜେ ଆମର ବୈଠକ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର ଆଜ୍ଞା।
0: ନମସ୍କାର।
2: ଶୁଣିଲି ରେ ଦାଦା, ନୂଆ ନୂଆ ଜ୍ଞାନ କୌଶଳ କଥା, ଚାଷ କେନ୍ତା କରି ଲଗାମୁ, ବୈଠକ ଆଇଲେ ଏକା ନୂଆ ନୂଆ କଥା ବନେ କରି ଜାନି ହେସିବ।
3: ହୋଇ ହୋଇ ଯେ ନନି, ତୁ ତ ମୋର ଦୁଇ ଅକ୍ଷର ଅଧିକ ପାଠ ପଢିଛୁ ବୋଲ କି ନୂଆ ନୂଆ ଜ୍ଞାନ କୌଶଳର କଥା ଶୁଣିଲେ ମୋତେ ଖଣେ ଚେତେଇ ଦେବୁ କାଁ ବୋଲଛେ।
2: ହଏ ହଏ, ଯେ ହେନ୍ତା କିନା ତୁଇ ଆର ମୁଇଁ କଥା ହଉ ତୁମ ବୋଲେ ତୁ ଖୁବ ପାସରୁ ଏ ହଁ, ଆମର ଚାଷୀ ଦଦାଙ୍କ ସାଙ୍ଗେ ତୁଇ ଗୋଟେ କଥା ହବାର ଥିଲା ଯେ
3: ହଇ
2: କାଁ କଲୁ, କଥା ହେଲୁ କି ନାଇଁ ହବା?
3: ମୁଇଁ କଥାବାର୍ତ୍ତା ହେଇଛେ ବୋଲନୁ, ତୁ ମୋର ପାଖେ ବସି କରି ଶୁନ।
4: ତ ହେନ୍ତି ତ ଆମେ ସିଂହରନ୍ ଗାଁ ଯାଇ କରି ଆମର ଆଗଧାଡ଼ିଆ ଚାଷୀ ଦଦା ଗୋଟେ ବୟସିଆ ଚାଷୀ ଦଦା ଗୋଟେ ଭେଟିଥିଲୁ। ତ ଚାଷୀ ଦଦା ଜୁହାର
5: ଜୁହାର,
4: ପହେଲା କରି ଆପଣଙ୍କର ନାଁ ଗାଁ ଟିକେ ଜଣେଇ ଦିଅନ୍।
5: ମୋ ନାଁ ଅଖିଳ ସିନ୍ଧୁ ଗୌଡ଼, ସିଂହରନ୍ ପୋଷ୍ଟ ରିଷ ଗାଁ ପଞ୍ଚାୟତ ମାଲ ଗାଁ।
4: ତ ଆମର ଚାଷୀ ଦଦା ମାନେ ତ ଦଦା ବାନିକେ ବାନି ଚାଷ କରସନ୍, ଆର୍ ଏବେ ଆପଣ କହନ୍ ଯେ କେନ୍ କେନ୍ ଚାଷ ମାନେ କରୁଛନ୍?
5: ଏବେ ଆମେ ଭେଣି ଲଗେଇଛୁଁ, କୁନ୍ଦୁରୁ, ବାଇଗଣ, ଭାଜି, ମୂଲା, ମିର୍ଚା, ଏଇଟା ସବୁ ଅଛି।
4: ତ ଆମେ ଦେଖୁଛୁଁ ଯେ ଆପଣ କୁନ୍ଦୁରୁ ଚାଷ ଖୁବ୍ କରିଛନ୍, ତ ଏଇଟା ଦେଶୀ କୁନ୍ଦୁରୁ କରିଛନ୍ କି ହାଇବ୍ରିଡ଼ କୁନ୍ଦୁରୁ?
5: ଏଇଟା ଦେଶୀ କୁନ୍ଦୁରୁ।
4: କନ୍ଦା ରୁପିଛନ୍ କି ଡି ରୁପିଛନ୍?
5: ଦୁଇ ରୁପା ହେଇଛେ।
4: ତ ଏଇଟା ରୁପି କରି କେତେ ଦିନ ଗଲେ ଏଇଟା ଡି ଲମୁଛେ ଆରୁ ଫଲ ଲାଗୁଛେ?
5: ଏଇଟା 10-15 ଦିନ ହେଲେ ତାର ପାଳୁଛେ ଡିରୁ, ଆର୍ ତାପରେ ଫଲ ଆରମ୍ଭ ହଉଛେ, ଫୁଲ ଆରମ୍ଭ ହଉଛେ।
4: ତ ଏଇଟା କି ଖତ ସାର ମାନେ କେନ୍ କେନ୍ଟା ଦଉଛନ୍?
5: ଡିଏପି, ପଟାସ, ୟୁରିଆ, ଏଇଟା ମାନେ ଦିଆ ହଉଛେ।
4: ତ ଏଥିରେ ମୂଲ କଥା ଗୋଟେ ହେଲା ଝରଲାର କଥା, ତ ଆପଣ ଏଠି ଝରଲା କେନ୍ତା ସୁବିଧା ମାନେ କରୁଛନ୍?
5: ଏ ଝରଲା ଜଙ୍ଗଲରୁ ଆଣୁଛୁ।
4: ତ ଏଇଟା କେଡ଼େ ଖଣ୍ଡ ଜାଗାନେ କୁନ୍ଦୁରୁ ଅଛେ ଦାଦା?
5: ଏଇଟା 10 ଡିସମିଲ୍।
4: 10 ଡିସମିଲ୍ ଜାଗାନେ ବନେ କରି କୁନ୍ଦୁରୁ ହେଲେ କେତେ ପରା ପଇସା ହବା?
5: ଆମର ହେବା 40-50 ହଜାର ଖଣ୍ଡ ହେବା।
4: ତ ଏଇଟାର ପାଖେ ନା ଆମେ ଦେଖୁଛୁଁ ଯେ ଭେଣି ଚାଷ ବି ଆପଣ କରିଛନ୍, ତ ଏଇଟା କେନ୍ କିସମର ଭେଣି କରିଛନ୍?
5: ଗୋବର
4: ଖତ ଦଉଛନ୍? ଗୋବର ଖତ ବି ଦଉଛନ୍, ଗାଈ ବୁଛରା ରଖିଛନ୍?
5: ନେଲେ ଘେଣି କରି ବି ଆଣୁଛନ୍।
4: ଇତାର ସଙ୍ଗେ ସଙ୍ଗେ ଆର୍ କାଁ କାଁ ଚାଷ୍ ମାନେ କରିଛନ୍?
5: ଏବେ ତ

ପ୍ରଚାର କଲୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ଶୁଣନ୍ତୁ ନିଖୋଜ ବ୍ୟକ୍ତିଙ୍କ ସମ୍ବନ୍ଧେ ଏହି ସୂଚନା। ନିଖୋଜ ବ୍ୟକ୍ତି ଜଣକ ହେଉଛନ୍ତି ସିଦ୍ଧାର୍ଥ ସାହୁ, ଡାକନାମ ଓମ୍, ପିତା ଦିଲୀପ ସାହୁ, ମାତା ଅମ୍ବିକା ସାହୁ, ବୟସ 16 ବର୍ଷ, ଉଚ୍ଚତା 5 ଫୁଟ 4 ଇଞ୍ଚ, ଶରୀର ରଙ୍ଗ ମଧ୍ୟମ ଧରଣର। ଗତକାଲି ସନ୍ଧ୍ୟାରୁ ସେ କେଉଁଆଡ଼େ ଚାଲିଯାଇଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସେ ଷ୍ଟେଚୁପଡ଼ା ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ନିବାସୀ ଅଟନ୍ତି। ସେ ଘରୁ ବାହାରକୁ ଯିବା ସମୟରେ ହାଲୁକା ବା ଫିକା ସବୁଜ ରଙ୍ଗର ପ୍ୟାଣ୍ଟ ସହିତ ଟି ସାର୍ଟ ପରିଧାନ କରିଥିଲେ। କେହି ସହୃଦୟ ବ୍ୟକ୍ତି ଯଦି ତାଙ୍କୁ ନିଜ ପାଖ ଅଞ୍ଚଳରେ ପାଆନ୍ତି କିମ୍ବା ତାଙ୍କ ସମ୍ପର୍କରେ କିଛି ଖବର ପାଆନ୍ତି, ତେବେ ଦୟାପୂର୍ବକ ଭବାନୀପାଟଣା ଟାଉନ୍ ଥାନାରେ ଜଣାଇବା ସହ ତାଙ୍କ ପିତାଙ୍କ ଫୋନ୍ ନମ୍ବରରେ ଯୋଗାଯୋଗ କରିବେ। ଫୋନ୍ ନମ୍ବର ହେଲା 700-8458-750। ନମ୍ବରଟି ଆଉଥରେ କହି ରଖୁଛୁ, 700-8458-750। ଠିକଣା ହେଲା ଦିଲୀପ ସାହୁ, ଷ୍ଟେଚୁପଡ଼ା, ଭବାନୀପାଟଣା, କଳାହାଣ୍ଡି। ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:00। ପ୍ରଚାର କରୁଛୁ ଗୀତ ଗଜଲର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଏହି ଗଜଲ ମୋନିକାଙ୍କ କଣ୍ଠରେ ନିଜ ଲେଖନୀରୁ।

କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ବିଶାଳ ମିଶ୍ରାଙ୍କ କଣ୍ଠରେ କେତୋଟି ଗୀତ ରଚନା କୌଶଲ କିଶୋର।

0: ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ରାତି 8:15। ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତ। ଶୁଣିପାରିବେ ଏହି ବିଜ୍ଞାପନ ଏବଂ ସୂଚନା ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
5: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
4: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ, ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
4: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି। ପାଟିରୁ

0: ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟରେ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
0: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: କାର୍ଯ୍ୟକ୍ରମ ପ୍ରଥମେ ଶୁଣନ୍ତୁ ଏହି ସମ୍ବଲପୁରୀ ଗୀତଟି ବୈଜୟନ୍ତୀ ସିଂଙ୍କ କଣ୍ଠରେ। ଗୀତ ରଚନା ରଜନୀ ଭୋଏ।

ଯୁଗଳକଣ୍ଠରେ ଏଥର ଏହି ସମ୍ବଲପୁରୀ ଗୀତ ଶୁଣନ୍ତୁ। ଶିଳ୍ପୀ ହେଲେ ବୈଜୟନ୍ତୀ ସିଂ ଏବଂ ଗୌତମ ଚରଣ ଭୋଇ, ଗୀତ ରଚନା ରଜନୀ ଭୋଏ।

ଆଞ୍ଚଳିକ ଗୀତ କ୍ରମରେ ଶୁଣୁଥିଲେ ସମ୍ବଲପୁରୀ ଗୀତ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:30 ହେବାକୁ ଯାଉଛି। ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲେଖି ପ୍ରଚାର କରୁଛୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ఏ బారలాజ్ఞా చెప్పినాగో యా మాతారాజ్ఞా శ్రీకృష్ణంక చక్ర చిహ్న ఏ ఆజ్ఞ రాత్రి బారిలా ఠుంకర్ ଆଜ୍ଞା ପବନ ଆଜ୍ଞା ତାର ଆହାର ଏଇଟାକୁ ଦେଖନ୍ତୁ ଆଜ୍ଞା ଇଏ ଆଜ୍ଞା ଶିବଙ୍କ ପ୍ରିୟ ନାଗ ଆଜ୍ଞା ୟା ନା ଆଜ୍ଞା ଛୋଟ ନାଗ ୟାର ଲମ୍ବ ଆଜ୍ଞା ମାତ୍ର ଚାଖଣ୍ଡେ ଦେଖନ୍ତୁ ଆଜ୍ଞା ଚାଖଣ୍ଡକର ନାଗ ଇଏ ଆଜ୍ଞା ଶିବଙ୍କ ଜଟାରେ ବାସ କରେ ସେଠି ଆଜ୍ଞା ରହେ ଏଇଟାକୁ ଟିକେ ଦେଖନ୍ତୁ ଆଜ୍ଞା ଇଏ ହଉଛି ତମ୍ପ ନାଗ ୟାର ବିଷ ଅତି ଉତ୍କଟ ଆଜ୍ଞା ତମ୍ପ ମାରିଲେ ତାର ଔଷଧ ନାହିଁ ଆଜ୍ଞା ଏମାନେ ଆଜ୍ଞା କାହାର କ୍ଷତି କରିବେନି ଆଜ୍ଞା ଯଦି କଲେ ତାର ଆଉ ମୁକ୍ତି ନାହିଁ ଆଜ୍ଞା ଆଜ୍ଞା ମାନେ ସିଏ ଯମପୁରକୁ ନିଶ୍ଚୟ ଯିବ ଆପଣମାନେ ରାତ୍ରି ବିକାଳେ ଡମ୍ବରୁ ଜଙ୍ଗଲ ପାହାଡ଼ରେ ଆଜ୍ଞା କିଛି ନା କିଛି କାମରେ ଯାଉଛନ୍ତି ଆଜ୍ଞା ଏଇ ଚକ୍ରି ଏଇ ତମ୍ପ ଆଜ୍ଞା ରାସ୍ତାରେ ଶୋଇଛି ଆଜ୍ଞା ପବନ ଖାଉଛି ଆଜ୍ଞା ଆଜିରେ ଆଜ୍ଞା ଶୁଣୁଛି ସେଇଥିପାଇଁ ଆଜ୍ଞା ୟା ମାତା ହେଲା ଚକ୍ଷୁଶ୍ରବା ହଠାତ୍ ଆଜ୍ଞା ଆପଣ ଚାଲିଛନ୍ତି ଚାଲିଛନ୍ତି ଆଜ୍ଞା ଆପଣଙ୍କ ପାଦ ୟା ଉପରେ ପଡ଼ିଗଲା ଆଜ୍ଞା ସିଏ ଦଂଶି ଦେଲା ଆଜ୍ଞା ପାଖରେ ଆଜ୍ଞା ବସ୍ତି ନାହିଁ ଡାକ୍ତରଖାନା ନାହିଁ ଆଜ୍ଞା ଏଇ ପୈତୃକ ପ୍ରାଣଟା ଆଜ୍ଞା ଛଟପଟ ହେଇ ସେ ଜଙ୍ଗଲ ଭିତରେ ଚାଲିଯିବ ଆଜ୍ଞା ନା ତା ହେବା ପାଇଁ ଏଇ ବିଜୁପୁର ଦାସ ଜାତିରେ ସାପୁଆ କେଳା ତା ଚେଲା ବଟିଆ ଦାସ ଆଜ୍ଞା ଦେବ ନାହିଁ ୟା ଆଜ୍ଞା ଶିବଙ୍କ ନାମରେ ଡେଉଁରିଆ ତିଆରି କରି ରଖିଛି ଆଜ୍ଞା ୟାକୁ ଦେଖିଲେ ଆଜ୍ଞା ଶିବଙ୍କ ଆଦେଶ ତାକୁ ମନେ ପଡ଼ିଯିବ ଆଜ୍ଞା ମହାଦେବଙ୍କ ଜଟା ଭିତରୁ ସିଦ୍ଧ ଡେଉଁରିଆ ଏଇ ଦେଖନ୍ତୁ ଆଜ୍ଞା ଦେଖନ୍ତୁ ଆଜ୍ଞା ଡେଉଁରିଆର ନାଁ ଶୁଣିଲେ ଏ ଚମ୍ପା ଚକ୍ରି ତମ୍ପ ସମସ୍ତେ କେମିତି ପେଟ୍ରା ଭିତରକୁ ମୂଷା ଛୁଆ ଭଳିଆ ପଶି ଯାଉଛନ୍ତି ଆଜ୍ଞା ଦେଖନ୍ତୁ ଆଜ୍ଞା ଏଇ ଡେଉଁରିଆଟିଏ ହାତରେ ବାନ୍ଧିଲେ ଆଜ୍ଞା ନିର୍ଭୟରେ ରାତି ଅଧରେ ଘରୁ ବାହାରନ୍ତୁ ଖାଲି ସାପ ନୁହେଁ ଆଜ୍ଞା ଡାଣି ଚିରୁଗୁଣି ଭୂତ ପ୍ରେତ କେହି ଆପଣଙ୍କୁ ଛୁଇଁ ପାରିବେନି ଆଜ୍ଞା ସାତ ଦିନ ସାତ ରାତି ଉପବାସ ରହି ଶିବଙ୍କ ଠାରେ ମୋ ଗୁରୁ ବିଜୁପର ଦାସ ଅଧ୍ୟା ପଡ଼ିଥିଲେ ଆଜ୍ଞା ଶିବଙ୍କ ଆଦେଶରେ ଆକୁ ତିଆରି କରିଛନ୍ତି ଆଜ୍ଞା ୟା ଭିତରେ ଆଜ୍ଞା ଗଦ ଅଛି ନିଅନ୍ତୁ ଆଜ୍ଞା ଆଜ୍ଞା ନିଅନ୍ତୁ ଆଜ୍ଞା ମା ମାନେ ଭଉଣୀ ମାନେ ପିଲାମାନେ ସମସ୍ତେ ନିଅନ୍ତୁ ଆଜ୍ଞା ଗୋଟିଏ ଗୋଟିଏ ଡିଉଁରିଆ ନିଅନ୍ତୁ ଆଜ୍ଞା ମାତ୍ର ଗୋଟିଏ ଟଙ୍କା ଖାଲି ପାରିଶ୍ରମିକ ଆଜ୍ଞା ଜଗତର କଲ୍ୟାଣ ପାଇଁ ପ୍ରଭୁ ଈଶ୍ୱର ଆମର ଆତଜାତ କହିଛନ୍ତି ଆମକୁ ଆଦେଶ ଦେଇଛନ୍ତି ମାନବ ଜାତିକୁ ରକ୍ଷା କରିବା ପାଇଁ ନିଅନ୍ତୁ ଆଜ୍ଞା ନିଅନ୍ତୁ ଆଜ୍ଞା ସରିଗଲେ ଆଉ ମିଳିବ ନାହିଁ ସରିଗଲେ ମିଳିବ ନାହିଁ ନିଅନ୍ତୁ ଆଜ୍ଞା ସ୍ୱୟଂ କୈଳାସରୁ ଜଡ଼ିବୁଟି ଆଣି ଏଇ ଡିଉଁରିଆ ତିଆରି କରିଛନ୍ତି ମୋର ଗୁରୁ ବିଜୁପର ଦାସ ଆଜ୍ଞା ଆଜ୍ଞା ଟଙ୍କାଟିଏ ଆଜ୍ଞା ନ ଖାଇ ଆଜ୍ଞା ଥୁକି ଦଉଛନ୍ତି ଆଜ୍ଞା ବିଡ଼ି ଖାଇ ଆଜ୍ଞା ଫୁଙ୍କି ଦଉଛନ୍ତି ଆଜ୍ଞା ଗୁଡା କୁଡା ଆଜ୍ଞା ଘଷି ଦଉଛନ୍ତି ଆଜ୍ଞା ଟଙ୍କାଟିଏ ଆଜ୍ଞା ଆଜ୍ଞା ଟଙ୍କାଟିଏ ଗୋଟିଏ ଡେଉଁରିଆର ଦାମ ଆଜ୍ଞା ଟଙ୍କାଟିଏ ନେ ଆଜ୍ଞା ମାନଙ୍କ ଠୁ ଟଙ୍କାଟେ ରଖି ଡେଉଁରିଆ ଗୋଟା ଗୋଟା ଆଜ୍ଞା ମାନଙ୍କୁ ଦେ ନିଅନ୍ତୁ ଆଜ୍ଞା
1: ଏସବୁ ପେଟରା ବାହିଙ୍ଗିରେ ପୁରା ଆଉ କେତେଟା ଡେଉଁରିଆ ରହିଲା ଗଣି ପକା କାଲି ପାଇଁ ପୁଣି ଡେଉଁରିଆ ତିଆରି କରିବାକୁ ହବ
2: ମୁଁ କମଳୀକୁ କହି ଆସିଛି ଘରେ ବସି ସିଏ ତିଆରି କରୁଥିବ
1: ସବୁ ଜିନିଷ ବାନ୍ଧିଲୁଣି ରହ ମୁଁ ଟଙ୍କା ତକ ଗଣି ପକାଏ ବାଟରେ ସ୍ୱାଇଁ ଦୋକାନରୁ ଆଳୁ ଖୁଦ ଆଉ ଡାଲି କିଣି ନବା
2: ବା କମଳୀ କହୁଥିଲା ସୋରିଷ ତେଲ ନେବାକୁ ସୋରିଷ ତେଲ ନଥିଲେ ନା ଆଳୁ ଭର୍ତ୍ତାଟା ମୋଟେ ଭଲ ଲାଗୁନି
1: କମଳୀ କହୁଥିଲା ନା ତୁ କହୁଛୁ ସିସି ଆଣିଛୁ
2: ହଁ ବା ମୋ ପକେଟରେ ଅଛି ପରା
1: ହଉ ଧର ଧର ସବୁ ଧର ମୁଁ ଟିକେ ଟଙ୍କା ତକ ଗଣି ପକାଏ ଟଙ୍କା ଟଙ୍କା ଆଠ ଅଣ ଦୁଇ ଟଙ୍କା ତିନି ଟଙ୍କା ଆଠ ଅଣ ଦିନ ଆଠ ପାଞ୍ଚ ଟଙ୍କା ଆଠ ଟଙ୍କା ଆଠ ଟଙ୍କା ଆଠ ଅଣ ଆଠ ଆଣ ଦଶ ଟଙ୍କା ବାର ଟଙ୍କା ବାର ଟଙ୍କା ଚାରି ଅଣ ଏଥିରୁ ବଟିଆ ନେବ ଦୁଇ ଟଙ୍କା ଏଇଥିରେ ପୁଣି ଖୁଦ

0: ଖାଲି ଆଳୁ ସୋରିଷ ତେଲ ସବୁ ନବ, ବୁଝିଲୁ କହିଲା ଯାଅ? ଆଜି ତେଲ ନବାନି, ବୁଝିଲୁ? ଖାଲି ଖୁଦ ଆଉ ଆଳୁ ନେଇଯିବା, ଆଳୁ ପୋଡ଼ା ସାଙ୍ଗକୁ ପଖାଳ, ପିଆଜ ଲୁଣ କେମିତି ମଜା ଲାଗିବ କହିଲୁ?
1: ତୁ ସବୁବେଳେ ମତେ ଠକି ଦଉଛୁ ବା, ମୁଁ ଆଜି ଖାଇବିନି।
0: କଣ ହେଲା ଖାଇବୁନି? କଣ କହିଲୁ, ଖାଇବୁନି ନା? କାଇଁ ଗଲା ବେପାର? ଆରେ ପିଟି ପିଟି ସା ବାହାର କରିଦେବି, ଜାଣିଛୁ? କହିଲା ଖାଇବିନି ଚାଲ ଏପୁଟିଳି ଧର, ସିଧା ଘରକୁ ଚାଲ, ମୁଁ ସଉଦା ନେଇଯାଉଛି। ସାବଧାନ, ବାଟରେ କିଛି ଜିନିଷ ଫିଙ୍ଗିବିନି କହିଦଉଛି। ଡେଉଁରିଆ ତକ ଗଣି ଭଲ ଭାବେ ରଖ, ଯା ବଟିଆ। ଆରେ ବଟିଆ ବାହାର, ଉଠା ଶୀଘ୍ର, ଚାଲ ଶୀଘ୍ର।
2: କିଏ ବିଜୁ କିରେ? ଆଣିକିଆ
0: ଓଳିକି ଜନାର୍ଦ୍ଦନ ଦାଦି।
2: ଏଇଠି ଟିକେ ବୁହ, ଭାରି ଥକା ଲାଗିବଣି ନୁହେଁ?
0: କୁଆଡ଼େ ଯାଇଥିଲ କି ଦାଦି? ମୁଣ୍ଡରେ ଠେକା ଭିଡ଼ିଛ ଯେ।
2: କୁଆଡ଼େ ଆଉ ଯିବି, ସେ ନକ୍ଷା ପାଖକୁ ଟିକେ ଯାଇଥିଲି ଯେ, ତା ଦେଖା ପାଇଲିନି। କୁଆଡ଼େ ସାପ ଧରିବାକୁ ଯାଇଛି, ଏଇଥର କୁଆଡ଼େ ମଣିନାଗ ଧରିବ। ଆରେ ପାଗଳାଟା, ମଣିନାଗ କଣ ଏଇ ବହିମଣ୍ଡଳରେ ଅଛନ୍ତି ଯେ ଧରିବ? ଆରେ କଳିକାଳ ଶେଷ ହେଲାଣି ପରା, ଶେଷ ନାଗ ପରା ଫଣା ଟିକି ବୋଇଛି ଏ ମହିମଣ୍ଡଳକୁ ଗିଳିବ ବୋଲି, ଇଏ କହୁଛି ମଣିନାଗ। ଆରେ ବାପ, ସେ ଯୁଗ ଗଲାଣି।
0: ଚେଷ୍ଟା ତ କରୁଛି, କରୁ ଦାଦି, ସେଥିରେ କ୍ଷତି କଣ? ତା ଛଡା ଆଜିକାଲିକା ପିଲା, ତାଙ୍କର ଯାହା ଜିଦି ନା।
2: ଛାଡ଼ ସେ କଥା, ଆରେ ଏଇ ଆଜି କେତେ କହିଲୁ କି, କଣ ମାଲ ପାଣି ମୋଟା ଭଳି ଲାଗୁଛି?
0: ନାଇଁ ଦାଦି, ମୋଟେ 10 ଟଙ୍କା ଚାରଣା ବଳିଛି, ତହିଁକି ପୁଣି କୈଳାସର ଜିଦି, ସୋରିଷ ତେଲ ନହେଲେ ଆଳୁ ଭର୍ତ୍ତା ଖାଇବନି। ଭଲା 2 ଟଙ୍କା ନଦେଲେ ସୋରିଷ ତେଲ କଣ ସ୍ୱାଇଁ ଦୋକାନୀ ଦବ?
2: କଣ ସବୁ ସାଇଦେଲୁ? ବଳକା ଥିବ ଯଦି ଚାଲିଟେ ଦେ, ସକାଳେ ତୁ ବିଡ଼ି ଟିକେ ଟାଣିନି, ପାଟିଟା କେମିତି କେମିତି ଲାଗୁଛି।
0: ହଁ ନିଅ, ମୁଁ ଯାଉଛି ଦାଦି, ତେଣେ କମଳୀ ଜଗି ବସିଥିବ, ଖୁଦ ନେଲେ ରାନ୍ଧିବ।
2: ଆରେ ଶୁଣ ଶୁଣ ମ, ଏଇ ଭଲ କଥାଟେ ମନେ ପଡ଼ିଲା, ଏଇ କମଳୀ କଥା ମ, ଭଲ ବେଳ ଦେଖି ହାତକୁ ଦି ହାତ କରିଦେ, ବଢ଼ିଲା ଝିଅ, କେତେ ଦିନ ଆଉ ଘରେ ରଖିବୁ?
0: କରିଦେବି ଯେ ଦାଦି, ହେଲେ ସେ ନକ୍ଷିଆଟା ପରା ଜମା ଧରା ଦେଉନି, ତାହାଠି ମୋର ଭାରି ମନ।
2: ଆରେ ସେଇ କଥା ନେଇ ତ ତା ପାଖକୁ ଯାଇଥିଲି, ସେ ତ ଦିନେ 2 ଦିନ ଭିତରେ ଆସିବ, ୟା ଭିତରେ ମୁଖିଆ ସରପଞ୍ଚଙ୍କ ପାଖରେ କଥାଟା ପକାଇଲୁ, ସେମାନେ ଯଦି ହଁ ଭରି ଦିଅନ୍ତି ତାହେଲେ ତ।
0: କମଳୀ କହୁଥିଲା
2: କଣ କହୁଥିଲା?
0: ନକ୍ଷିଆ କୁଆଡ଼େ ବଡ଼ ବଡ଼ ସହର ବୁଲିବ, ଖେଳ ଦେଖେଇବ, ଖୁବ ପଇସା କମେଇବ, ତାପରେ ଯାଇ ବାହା ହବ।
2: ସେ ଯାହା କରୁଛୁ କରୁ, କାନ୍ଧରେ ପଡ଼ିଲେ ଆପେ ବୋଝେଇ ଶିଖିବ, ବୁଝିଲୁ? ତୁ ଆଗ କମଳୀ ଇଚ୍ଛାଟା କଣ ବୁଝିଲେ, ଯଦି ସେ ରାଜି ଅଛି ମତେ ଖବର ଦେ।
0: ହଉ ଦାଦି, ମୁଁ ଚାଲିଲି, ଡେରି ହେଇଯିବ ଯେ।
2: ହଉ ହଉ, ଯା ଯା ବାପା ଯା।
3: ଆରେ ଭଟିଆ, ଆରେ ଭାର ନେଇକି ଆ, କୈଳାସ ଗଲାଣି ଆଗରେ।
4: ଓହୋ,

0: ଏବଂ ନୂଆ ଚିପାଟିଏ ଶିଖିଯିବ
1: ସତରେ
0: ଲକ୍ଷ୍ମୀ ଠାକୁରାଣୀ ଭାରି ସୁନ୍ଦର ଦିଶିବ ହେ ଦେଖୁନୁ ଆର ସାହି ପୁଲିମ ହାତରେ କେମିତି କୁଟେଇଛି ବୁଝିଲୁ ମାଉସୀ ଶେଷ କାଳରେ ଆମେ ମାଇପିଙ୍କୁ କିଏ ଆଉ ସାହାବର ସାହାବ କହିଲୁ
1: ସତ କଥା ଯେ ହେଲେ ମୋ ପାଖରେ ତ
0: ପଇସା ନାହିଁ ତ ମୁଁ କଣ ତୁ ପଇସା ନେଉଛି
1: ହେଲେ ସବୁବେଳେ କଣ ଏମିତି ମାଗଣାରେ ଚିତା କୁଟଉଥିବୁ ତତେ ତୋର ପାଉଣାଟା ନଦେଲେ ଚିତା କୁଟାଇବାର ପୁଣ୍ୟ ମତେ କୋଉଠୁ ମିଳିବ କହିଲୁ
0: ଆଲୋ ମାଉସୀ ଦେଇଦବୁନି ନଖିଆ ମଣିନାଗ ଧରି ଆସୁ ଦେଖିବୁ କେତେ ପଇସା କମେଇବ ଆଉ ସେତିକି ବେଳେ ପଇସା ସବୁ କଣ କରିବୁ କହିଲୁ ସେତେବେଳକୁ କମଳିକୁ ମନେ ରଖିଥିବୁ ଟି
1: ତୋ ତୁଣ୍ଡରେ ମହାପ୍ରସାଦ ପଡୁଲୋ ଝୁଅ ତୋ ତୁଣ୍ଡ ସୁତୁଣ୍ଡ ହଉ
2: ଓଲୋ ମା ତମେ ତମର କଥା ହଉ ତ ମୁଁ ଯାଏ ଆମ ଘର ଆଡକୁ ଆସିବୁଲ ଝିଅ
0: ଆଲୋ ମାଉସୀ ଆଣିଲୁ ଆଣିଲୁ ତୋ ବାହାହତଟା ମୁଁ ଟିକେ ଲକ୍ଷ୍ମୀ ଠାକୁରାଣୀଙ୍କ ଚିତାଟା କୁଟେଇ ଦିଏ ଏଇ ପିଢା ଉପରକୁ ହାତଟା ଚିତ କରି ରଖିଦେ ଏମିତି ଆଚ୍ଛା ମାଉସୀ ଏ ନଖିଆ ଯାଇକି କେତେ ଦିନ ହେଲାଣି କି
1: ସୋମବାରକୁ ସୋମବାର 8 ମଙ୍ଗଳବାର 9 ଆଜି 10 ଦିନ
0: କେବେ ଫେରିବ କିଛି କହିନି
1: କହୁଥିଲା ତ 8-10 ଦିନ ଲାଗିବ ବୋଲି ଉପାସ ରହି ସୋମବାର ଦିନ ଶିବଙ୍କ ମୁଣ୍ଡରେ 108 ଚମ୍ପା ଫୁଲ ଚଢେଇ ଯାଇଛି ପରା
0: ଏଥର ଦେଖିବୁଲୋ ମାଉସୀ ମଣିନାଗ ନିଶ୍ଚୟ ମିଳିବ ଏତେ ପୂଜା ପାଠ ଉପାସ କଣ ବୃଥା ଯିବ ଏବେ ହାତଟା ଉଠେଇଲୁ ଦେଖିଲୁ ମାଉସୀ ତୋ ଗୋରା ତକ ତକ ହାତଟାରେ ଲକ୍ଷ୍ମୀ ଠାକୁରାଣୀଙ୍କ ଚିତାଟା କେମିତି ସୁନ୍ଦର ଦିଶୁଛି ଶୁଖିଗଲେ ଆହୁରି ଭଲ ଦେଖାଯିବ
1: ତୋ ହାତକୁ ବାଛିବା ପାଇଁ ଏଇ 10 ଖଣ୍ଡ ଗାଁରେ ଆଉ କିଏ ଅଛି ଲୋ ତୁ ତ ସାକ୍ଷାତ ଲକ୍ଷ୍ମୀଟିଏ କାହା ହାଣ୍ଡିରେ ଚାଉଳ ପକେଇଛୁ କେଜାଣି
0: ମୁଁ ଯାଉଛି ଲୋ ମାଉସୀ ନଖିଆ ଆସିଲେ କହିଦେବୁ ତା ହାତରେ 10 କିଲୋ ଆଗ ଚିତା କୁଟିବାକୁ ହବ ମୁଁ ପରା ସିଦ୍ଧ ବାବାଙ୍କୁ ପଚାରିଥିଲି ସେ କହିଲେ ନଖିଆର ରିଷ୍ଟ ଅଛି ବାସୁକି ଦେବତାଙ୍କୁ ସନ୍ତୁଷ୍ଟ କଲେ ସେ ମଣିନାଗ ପାଇଯିବ
1: ହଉ ନେ ଏ ଚାଉଳ ପାଉଲି ନେଇଥା
0: ଥାଉ ଲୋ ମାଉସୀ ତୋଠୁ ପୁଣି ଚାଉଳ ନେବି
1: ନେ ବା ମୋ ପାଖରେ ତ ପଇସା ନାହିଁ
0: ମାଉସୀ ମୁଁ କଣ ତ ଝିଅ ଭଳି ନୁହଁ ଏଇ ଚିତା ଟିକେ କୁଟେଇଦେଲି କଣଟା ବା ଅଧିକା କଲି ମୋର ତ ପୁଣି ହାତ ସରସ ହେଲା ମୁଁ ତୁଣି ଯାଏ ଲୋ ମା ଚିତା କୁଟେଇବ ଚିତା ବଳିକି ଭଳି।

0: ପୁଣି ପଛରେ ଡାକିଦେଲୁ ଗଲା। ଆଜି ସକାଳୁ କାହା ମୁଁ ଦେଖି ବାହାରିଥିଲି କିଏ ଜାଣି।
1: ତୁ ତ ଏମିତି ଛାନିଆ ଦିଆ ହଉଛୁ କହିଲୁ, ଜାଳଟା ପୁରା ସିଝି ଗଲାଣି। ଏ ଧୂଆଁରେ କଣ କିଛି ଦେଖି ହଉଛି କହିଲୁ, ଥାଳିଟା ଆଣିଲି ବାଡ଼ି ଦିଏ।
0: ଅନୁକୂଳ ତ ବିଗାଡ଼ି ଦେଲୁ, ଦେ ଯାହା ଖାଇବାକୁ ଦଉଛୁ ଦେଖ।

0: କମଳୀ କିଲୋ କୋଉଠି ଅଛୁ?
1: ଯାଉଛି
2: ଲକ୍ଷ୍ମୀ ମାଉସୀ ଘରକୁ। ଆ
1: କିଲୋ, ଦି ଦିନ ହେଲା ତୋର ଦେଖା ନାହିଁ, ଦିଅ ବା ଭଲ ଅଛି ତ?
2: ନାଇଁ ଲୋ ମାଉସୀ, କାଲି ପରଦିନ ନଈ ସେପାରି ଗାଁକୁ ଚାଲି ଯାଇଥିଲି ଯେ ଫେରିଲା ବେଳକୁ ଉଛୁରୁ ହେଲା, ସେଇ ନାଗି ଯାଇପାରିଲିନି ନା।
1: ହେଇ ଶୁଣ, ଭଲ ଖବରଟିଏ ଆଣିଛି। ଆ କଲୁ ନେ ଏଇ ମୁଢି ମୁଆଟା ଖାଇଦେ।
2: କଣ ହେଇଛି କି?
1: ହବ ଆଉ କଣ, କାଲି ରାତିରେ ନଖିଆ ଆଇଛି।
2: ନଖିଆ ଆଇଛି? ଆଉ ମଣିନାଗ?
1: ମଣିନାଗ ହୁଙ୍କା ଠାବ କରି ଆଇଛି ପରା।
2: ମାଉସୀ
1: କଣ,
2: ସେ ଆଜି ଘରେ ଥବଟି?
1: ଆଉ ଯିବ କୁଆଡେ?
2: ତାକୁ କହିବୁ ମୁଁ ଯାଇ ତା ହାତରେ ବାସୁକି ନାଗ ଚିତା କୁଟି ଦେଇ ଆସିବି।
1: ହଉ,
2: ତାପରେ ଦେଖିବୁ ଏଇ ହାତ ବୁଲେଇଲା ତ ମଣିନାଗ ତା ହାତରେ। ଆଉ
1: ମୁଁ ଯାଉଛି, ସେଇଆ କହିଦେବି। ତୁ ଆ,
2: ନଖିଆକୁ ମନେ କରି କହିଦବୁ, ଦିପହରେ ଘରେ ଥିବ।
0: ହଉ ଲୋ, କହିଦେବି।

0: କମଳି କମଳି
1: ଯାଉଛି ବା। କଣ ହେଲା ବା?
0: ଟୋପାଏ ଟୋପାଏ ପାଣି ଦେଲୁ। ଏ ଜ୍ୱରଟା କୋଉଠି ଥିଲା କେଜାଣି, ଦି ଦିନ ହେଲା ଘରୁ ବାହାର କରେଇ ଦଉନି। ଆଚ୍ଛା କମଳୀ,
1: ବା
0: ସେ

0: ଏ ସାପ ଗୁରାଙ୍କୁ ଖାଇବାକୁ ଦେଇଛୁ କି ନାହିଁ?
1: କୈଳାସ ସକାଳେ ଖାଇବାକୁ ଦେଇଥିଲା।
0: ସେ ଯାଇ ଫେରିନି?
1: ନା, ଆସୁଥିବ। ଦୂରକୁ ଯଦି ପଳେଇ ଯାଇଥିବ ସିଆଡ଼େ ରହିଯାଇ ସଞ୍ଜକୁ ଫେରିବ।
0: ପିଲାଟା ଖରାରେ କୁଆଡ଼େ ବୁଲୁଥିବ କେଜାଣି? କେତେଟା ସାପ ନେଇକି ଯାଇଛି?
1: ଦିଟା ସାପ ଆଉ କେଇଟା ଡେଉରିଆ ନେଇଛି।
0: ଆଉ ତ ଡେଉରିଆ ନଥିବ। ମତେ ସେ ଭୋଗେଇଟା ଦେ, ଖାଲିଟାରେ ବସିବି କାହିଁକି? କେତେଟା ଡେଉରିଆ କରିଦିଏ।
1: ଥାଉ ବା, କାଲି ପାଇଁ ଡେଉରିଆ କରିଦେଇଛି। ତୋର ତ ଦେହ ଭଲ ନାହିଁ, ଯାଇପାରିବୁନି। କୈଳାସ କେତେଟା ବା ବିକିବ ଯେ?
0: କାଲି ପଇସାର କିଛି ବଳକା ଅଛି?
1: ହଁ, 2 ଟଙ୍କା ଖଣ୍ଡେ ପଡ଼ିଛି।
0: ଆଠଣାର ଅଫିମ ଆଣନ୍ତୁ ନି, ଭାରି କଷ୍ଟ ଲାଗୁଛି ଏ ଧଇଁଟା। ନାଇଁ ଦେ, ମୁଁ ନିଜେ ଯାଇ ଆଣିବି। ତୁ କୁଆଡ଼େ ବାହାରିଛୁ କିଲୋ?
1: ବାଲି ସାହି ଆଡ଼େ ବୁଲି ଆସିବି। କୁଳିଆ ନାନୀ କହିଥିଲା ଚିତା କୁଟେଇବାକୁ, କିଛି ଚାଉଳ ମିଳିଯିବ ତ?
0: ହଁ, ଯା ବେଗେ ଆସିବୁ।
1: ଚାଉଳ ମିଳିଲେ ତୋ ପାଇଁ ଭାତ ମୁଠିରେ ଆଣିଦେବି। ହଁ, ଚୁଲି ପାଉଁଶରେ ଆଳୁ 2 ପୋତି ଦେଇଛି, ହାଣ୍ଡିରେ ଯାଉ ବି ଅଛି, ଭୋକ ହେଲେ ଖାଇଦବୁ। ଲୁଣ କଞ୍ଚା ଲଙ୍କା ସବୁ ଡାଲାରେ ଅଛି।
0: ଝଟି ଆସିବୁ। କେତେ ଦିନ ଏ ଝିଅଟାର ବୋଝ ଶୋଇବାକୁ ହେବ କେ ଜାଣେ? ତାର ଯଦି ମା ଥାନ୍ତା, କାହିଁ କେତେ ଦିନ ହାତକୁ ଦିହାତ କରିଦିଅନ୍ତାଣି? ଯୁଆଡ଼େ ଦେଖିଲେ ଆଖି ଆଗରେ ଏଇ ନଖିଆଟା ଦିଶୁଛି।
2: ଘରେ ଅଛୁଟି?
0: ହଁ ଜନାର୍ଦ୍ଦନ ଦାଦି, ଆଚ୍ଛା ଓଳିକି
3: ତତେ ଜ୍ୱର ହେଇଛି ପରା, ସେଇ ନାଗି ଧାଇଁ ଆଇଲି। ଏକୁଟିଆ ବସି କ'ଣ ବିଳୁବିଳୁଛୁ କିରେ?
0: କିଛି ନାହିଁ ଦାଦି, ଖାଲି କର୍ମକୁ ନିନ୍ଦୁଛି। ଏ ବୟସରେ ଏତେ ହୀନସ୍ଥା ହେବାକୁ ଥିଲା, ସେଇ କଥା ଭାବୁଛି।
3: କିରେ ବୟସ କ'ଣ, ଆମ ଆଗରେ ତୁ ପିଲାଟା, ମୋ ପଛରେ ବିଲ ହିଡ଼ରୁ ସାପ ଧରିବାକୁ ଗାମୁଛା ଖଣ୍ଡେ ପିନ୍ଧି ଦୌଡ଼ୁଥିଲୁ। ତୋର ମନେ ଅଛି ନା, ସାପ ବୋଲି କୋଚିଆଟାକୁ ଧରି ପକେଇ ପେଟରା ଭିତରେ ପୁରେଇ ରଖିଥିଲୁ। ସାପ କିଏ କୋଚିଆ କିଏ ସେତକ ବି ଚିହ୍ନି ଆସୁନଥିଲା, ଆଉ ଆଜି କହୁଛି କ'ଣ ନା ବୟସ ହେଲାଣି। କିରେ ମୋ ବୟସ ତ ଦେଖୁଛୁ?
0: ବୟସ କ'ଣ ରହୁଛି ଦାଦି, ଏବେ ଦେଖୁନ କମଳି କୈଳାସ କେଡ଼େ ବଡ଼ ବଡ଼ ହେଇଗଲେଣି। ଦେଖୁ ଦେଖୁ କମଳି ବୋଉ ଚାଲିଯାଏ, 8 ବର୍ଷ ପୁରିଗଲାଣି।
3: ତୁ ଯେତେବେଳେ ସାପ ଧରି ଶିଖିଲୁ ସେତେବେଳକୁ ମୋ ନିଶ ଗଜରୁ ଥିଲା, ଏବେ ତ ମୁଁ ମରିବାକୁ ବସିଲିଣି। ପିଲାବେଳ କଥା ମନେ ପଡ଼ିଲେ ଖୁବ୍ ଭଲ ଲାଗୁଛି ରେ, ଲାଗୁଛି ଏଇ ଏଇ କାଲି ଛାଡ଼ି ପରଦିନ କଥା ସବୁ।
0: ମୁଣ୍ଡଟା ଯେମିତି କିଏ ଛିଣ୍ଡେଇ ପକଉଛି
3: ଦେଖି ଦେଖି। ହଁ ତ, ଦେହରେ ତାତି ଖଇ ଫୁଟୁଛି, 2 ଦିନ ହେଲାଣି ଜ୍ୱର। ବୈଦକୁ ଡାକୁନୁ?
0: ବୈଦକୁ ଦେବାକୁ ପଇସା କାହିଁ?
3: କି କଥା କହୁଛୁ କିରେ, ବୈଦ 2-4 ଟଙ୍କା ନବ ବୋଲି ଏମିତି ଜ୍ୱରରେ ସଢ଼ୁଥବୁ? ନହେଲେ ଡାକ୍ତରଖାନା ଯାଉନୁ।
0: ସେଇ ଛୁଞ୍ଚି ଫୋଡ଼ାକୁ ମୋର ତ ଭାରି ଡର ଦାଦି, ଫୋଡ଼ି ଦବ ଯେ।
3: କିରେ ବିଜୁ, ସାପର ବିଷ ଦାନ୍ତକୁ ଯିଏ ଡରିନି ସେ ପୁଣି ଛାର ଛୁଞ୍ଚି ଫୋଡ଼ାକୁ ଡରୁଛି? ଛି ଛି ଛି ଛି।
0: ନାଇଁ ଦାଦି, ସାପର ଦାନ୍ତ ତ ସାନ ସାନ, ହେଲେ ସେ ଛୁଞ୍ଚିଟା ଏଡ଼େ ନାଖେ।
3: ଆରେ ବଟିକା ଖାଇନବୁ ହେଲା, କାଲି ସକାଳୁ କୈଳାସ ସାଙ୍ଗରେ ପଳେଇ ଯା, ଗୋଟିଏ ବଟିକାରେ ଜ୍ୱର ସେ। ଆରେ ମୁଁ ପରା 2 ଥର ବଟିକା ଖାଇଲିଣି। ଆରେ ଶୀଘ୍ର ଭଲ ହେଲେ ସିନା ଖେଳ ଦେଖେଇବୁ, ସହରକୁ ଯିବୁ। କୈଳାସଟା ଏମିତି କେତେ କମେଇବ ଯେ ତମେ 3 ପ୍ରାଣୀ ଖାଇବ କହିଲୁ?
0: ହଁ ସେଇଆ କରିବି, ଆଜି ହିଁ ଯିବି।
3: ଆରେ ବିଜୁ, ଏ କମଳି କାହିଁକିରେ ଏ ଦିଶୁନି?
0: ବାଲି ସାହି ଆଡ଼େ ଯାଇଛି ପରା କାହାର ଚିତା କୁଟେଇବାକୁ, କହିଛି ଚାଉଳ 2 ଆଣିଲେ ମୋ ପାଇଁ ଟିକେ ଭାତ ରାନ୍ଧିଦେବ, ଆଳୁ ପୋଡ଼ି ରଖିଛି।
3: ଆହା, ବାପ ପାଇଁ ଝିଅଟାର

0: କେତେ ଦରଦ
1: ହେଲେ କ'ଣ ହବ ଦାଦି, ସେଇଟା ଯଦି ହାତକୁ ଦିହାତ ହେଇଯାଆନ୍ତା।
0: ହବ, ବେଳ ଆଇଲେ ସେ ଆପଣା ଛାଏ ଚାଲିଯିବ, ତୁ ଆଉ ତାକୁ ଅଟକେଇ ପାରିବୁନି।
1: ନଖିଆଟା କାହିଁ ଧରା ଛୁଆଁ ଦେଉନି,
0: ତୁ ଜାଣିନୁ କିରେ ବିଜୁ, ନଖିଆଟା ପରା ଖାସ କମଳୀକୁ ବାହା ହବ ବୋଲି ରାଇଜ ସାରା କହି ବୁଲୁଛି।
1: ଏ ତମେ ତମେ ସତ କହୁଛ ଦାଦି? ସତ କହୁଛ
0: କିରେ? ଜନାର୍ଦ୍ଦନ ଦାଦି ତୋ ସାଙ୍ଗରେ କେବେ ଟାପରା ହେଇଛି? ମୁଁ ପରା ନିଜେ ଶୁଣିଛି। ଆଉ କମଳୀ, କମଳୀର ବି ନଖିଆ ଥେଇ ଭାରି ମନ। ନଖିଆ ମଣିନାଗ ଧରିବ ବୋଲି କମଳୀ ଶିବ ମନ୍ଦିରରେ ଅଧିଆ ପଡ଼ିଥିଲା, ଭଲ ବାର ତିଥି ଦେଖି ତା ହାତରେ ବାସୁକି ନାଗ ଚିତା କୁଟେଇଛି। ଏଥର ଦେଖିବୁ, ତୋ ସୁଖର ଦିନ ପାଖେଇ ଆଇଲାଣି।
1: ହଉ, ସେଇ ମହାଦେବ ସାହା
2: କିଏ କୈଳାସ କିରେ? ଆ ଭିତରକୁ ଆ, ଏତେ ସକାଳୁ କେମିତି ଆଇଲୁ? ରାତିରେ କୋଉଠି ଥିଲୁ କିରେ?
3: କହୁଛି କହୁଛି ସବୁ କହୁଛି, ତୁ ଆଗ ଭିତରକୁ ଚାଲ। ବାର ଦେହ କେମିତି ଅଛି?
2: ଜ୍ୱର ପରା ଛାଡ଼ୁନି, ତୁ ଗଲାବେଳେ ଯେମିତି ଥିଲା ଏବେ ସେମିତି ଅଛି, ପରେ ଛାଡ଼ିଲେ ପରେ ହେଉଛି।
3: ଏଇ ଦେଖ, 50 ଟଙ୍କା।
2: 50 ଟଙ୍କା? ଏତେ ଟଙ୍କା କୋଉଠୁ ପାଇଲୁ?
3: ସହରରୁ ପାଇଲି।
2: ତୁ ତୁ କୋଉଠୁ ଚୋରି କରିନୁ ତ?
3: ଆରେ ଛାଡ଼ନ ଚୋରି, ପଚାରୁନୁ, ମୋ ସାଙ୍ଗେ ପରା ନଖିଆ ହେଇଥିଲା।
2: ନଖିଆ ଥିଲା ତ? ସେ ତତେ
3: କହିଛି କହିଛି, ତୋ କଥା ଆଉ ବା କଥା ସବୁ କହିଛି, ସେଇଥିପାଇଁ ପରା ଭୋରୁ ଭୋରୁ ପଳେଇ ଆଇଲି। ଆଜି ଦିନକୁ ରହିଥିଲେ ନା 100 ଟଙ୍କା ହେଇଥାନ୍ତା, ତୁ ଝଟ ଯାଇ ବାର ଔଷଧ ନେଇଆ।
2: ହଁ ଯେ, ତୁ ଏତେ ଟଙ୍କା କୋଉଠୁ ଆଣିଲୁ?
3: କହିଲି ପରା, ସହରରେ ଖେଳ ଦେଖିକି କମେଇଛି। ଆମର ଯେଉଁ ବଡ଼ ଅହିରଜ, ତାକୁ ଦେଖି ତ ସହରୀ ବାବୁ ମାନେ ଛାନିଆ, ତାକୁ ଯେମିତି କାନ୍ଧରେ ପକେଇ ଦି ଘରେ ବୁଲି ଆଇଲି, ଖାଲି ତ ପଇସା ବର୍ଷା ହେଲା।
2: ହେଲେ ସେଇଟା ପରା ନୂଆ ଧରା ହେଇଥିଲା, ତା ବିଷଧଳଟା କଟା ହେଇଥିଲା ଯେ ତନଖି ବି ହେଇନି, ତାକୁ କାନ୍ଧରେ ପକେଇ ବୁଲୁଛୁ କିରେ? ଯଦି ଦଂଶି ଦବ ତୋ ଜୀବନ ରହିବଟି?
3: ତନଖି କାମ କ'ଣ ବାକି ଅଛି? ନଖିଆ ଏ ପରା ମୋତେ ତନଖି କରିଦେଲା।
2: ହେଲେ ନଖିଆ କାହିଁ
3: ମୋତେ ଏଇଠି ଛାଡ଼ିଦେଇ ଘରକୁ ଗଲା? କହୁଥିଲା ସୋମବାରକୁ ମଣିନାଗ ଧରିବ, ତୁ ଆଉ ବା ଦିହେ ତା ସାଙ୍ଗରେ ଯିବ।
2: ଏ ସତ କହୁଛୁ?
3: ମିଛ କ୍ୟାଁ କହିବି ଯେ।
4: ଏ ସକାଳଠାରୁ କାହା ସାଙ୍ଗରେ କଥା ହଉଛୁ କିଲ? କମଳୀ, ଏ କମଳୀ।
3: ବା, ମୁଁ ଆଇଲି ପରା।
4: କୈଳାସ କିରେ, କେତେବେଳେ ଆଇଲୁ?
3: ବା, ସହରରେ ଭାରି ମଜା ହେଲା, ଲୋକ ଗୁଡାକ ଏଡ଼ିକି ପକା, ଆଉ ସାପ ଦେଖିବାକୁ ଏତେ ଭିଡ଼, ଜାଣିଥିବ ମୁଁ 2 ଦିନରେ 50 ଟଙ୍କା କମେଇଛି।
4: 50 ଟଙ୍କା? ତୁ ସତ କହୁଛୁ କୈଳାସ? ଏଥର ଏଥର ମୋ ଦେହ ଭଲ ହେଇଯିବ ରେ, ଡାକ୍ତରର ସେଇ ପିତା ଔଷଧ ପଡ଼ିଲେ ସବୁ ଜ୍ୱର ଠିକ ହେଇଯିବ।
3: ହଁ ବା, ମୁଁ କମଳୀକୁ ଔଷଧ ଆଣିବାକୁ 30 ଟଙ୍କା ଦେଇଦେଲି, ଆଉ 20 ଟଙ୍କା ତୁ ନେ।
4: ହଁ ଦେ, ମୋ ପୁଅର ପ୍ରଥମ କମେ, ସିଏ ପୁଣି 20 ଟଙ୍କା, ବା ମୋର କି ଭାଗ୍ୟ। ଦେଖ ଦେଖ କୈଳାସ, ଦେଖ ମୋ ଦେହରୁ ତାତି ସବୁ ଆପେ ଆପେ କେମିତି ଛାଡ଼ି ଯାଉଛି, ଦେଖ ଦେଖ ଆରେ ଦେଖ।
3: ହେ କୋଉଠି ତୋ ଦେହ ତ ତାତି ହୋଇଛି।
4: ହାତ ହୁଣ୍ଡାଟା, ତୁ କିଛି ବୁଝିପାରୁନୁ, ଯା ଗୋଡ଼ ହାତ ଧୁଆ ଧୋଇ ହେଇ ସ୍ୱାଇଁ ଦୋକାନରୁ ଖୁଦ ଡାଲି ଆଳୁ ସୂର୍ଯ୍ୟ ତେଲ ସବୁ ନେଇଆ, ଆଜି ଖୁବ ମଜାରେ
3: ଖାଇଲେ। ବା, ତୋ ଔଷଧ ପାଇଁ ଯଦି ଆଉ ପଇସା ଲୋଡ଼ା ହେବ?
4: ନାଇଁ ରେ ନାଇଁ, ଆଉ ଲୋଡ଼ା ହେବନି, ତୁ ଯା ଯା, ଆଜି ମୁଁ ଟିକିଏ ପେଟ ଭରି ଖାଇନେବି।
5: ବା, ଉଳିକି ହେଉଛି
4: ନଖିଆ? ଆ ବାପା, ତୁ ପରା ନଥିଲୁ?
3: ହଁ ବା, ଆମେ ପରା ସାଙ୍ଗ ହୋଇ କାଲି ଖେଳ ଦେଖେଇଲୁ, ଦିହେଁ ଯାକ ସାଙ୍ଗ ହୋଇ ଏଇ ଖେଳ ଆସୁଛୁ।
4: ଭଲ କଲୁ ବାପା। ବହ,
6: ଆଲୋ କମଳୀ, କମଳୀ ଆଲୋ ଚଟେଇଟା ଆଣ, ନଖିଆ ହେଇଛି ପରା।
5: ଥାଉ ବା, ତମର ଦେହ ଭଲ ନାହିଁ ଶୁଣିଲି ତ, ମନଟା ଭଲ ଲାଗିଲାନି, ସାଙ୍ଗେ ସାଙ୍ଗେ ବୋଉକୁ ଦେଖା କରି ଚାଲି ଆସିଲେ।
4: ଏତିକି ତୋଠୁ ଶୁଣିଲି, ସେଇ ମୋର ଭାଗ୍ୟ, ଆଉ କିଏ ଅଛି ଯେ ମୋ କଥା ବୁଝିବ।
5: ଏବେ ଦେହ ତମର କେମିତି ଅଛି ବା?
4: ମୋ ଦେହ, ଆରେ ମୋ ଦେହ ତ ପୁରା ଭଲ ହେଇଗଲାଣି, ତମମାନଙ୍କ ଭଳି ପୁଅ ଥିଲେ ମୋର ଆଉ ଦୁଃଖ କ'ଣ। ଆରେ ମୋ କୈଳାସ ପରା ରୋଜଗାର କଲାଣି, ପୁଣି ବାପାଠୁ କାହିଁ

0: କେତେ ବେଶି, ମୋହର ଆଉ ଚିନ୍ତା ନାହିଁ।
1: କମଳୀ କମଳୀ, ଆରେ ନଖିଆ ହେଇଛି ପରା।
2: କମଳୀ ପରା ଡାକ୍ତର ପାଖକୁ ଗଲା।
0: ଓହୋ, ଏଇ ଝିଅଟାକୁ ଏତିକି ବେଳକୁ ଯିବାକୁ ଥିଲା। ତୁ ବୋ ବାପା, ଏଇ ଚଟେଇ ଉପରେ ବ, କମଳୀ ଏଇଖାନା ଆସୁଥିବ ଯେ।
3: ତମେ କାହିଁକି ବ୍ୟସ୍ତ ହେଉଛ ବା, ତମ ଦେହ ପରା ଭଲ ନାହିଁ।
0: ମୋ ଦେହ ପୁରାପୁରି ଠିକ ହେଇଗଲା, ଦେଖୁନୁ ଦେଖ ମୋର କ'ଣ ହେଇଛି। କିଛି ନାହିଁ। ଆଉ ବାପ, ତୋର ମଣିନାଗ ଧରିବା କାମ କେତେ ଦୂର ଗଲା?
3: ସବୁ ଠାବ ହେଇଛି, ଖାଲି ସାଙ୍ଗରେ ଦୁଇ ଜଣ ଲୋକ ଲୋଡ଼ା। ଭାବୁଛି ତମେ ଆଉ କମଳୀ।
0: କି କଥା କହୁଛୁ, ତୁ ମଣିନାଗ ଧରିବୁ, ମୁଁ ପୁଣି ଯିବିନି? ଅଲବତ୍ ଯିବି,
3: ସୋମବାର ଦିନକୁ ବେଳା ବାହାରିଛି। ହେଲେ ତମ ଝିଅଟା?
0: ଝିଅଟା ଝିଅଟା କ'ଣ ହେଇଛି, ସୋମବାର ପରେ ଆହୁରି ତିନି ଦିନ ଅଛି, ଖାଲି ଟିକିଏ ଅସକତିଆ ଲାଗୁଛି। ସୋମବାର ବେଳକୁ ପୁରା ଠିକ ହେଇଯିବ, ମୁଁ ଆଉ କମଳୀ ନିଶ୍ଚୟ ଯିବୁ। ଆରେ ୟାଠୁ ଭଳି ବଡ଼ କଥା ଆଉ ଅଛି? ଆମ କୂଳରେ ମଣିନାଗ ଧରିବାକୁ କିଏ ଏମିତି ଅଛି କହିଲୁ? ଯାହା ଥିଲା ଆମ ଜଟିଆ ଅଜା, କେତେ କେତେ ମଣିନାଗକୁ ଏମିତି ହାତ ବୁଲେଇ ସେ ଧରିଥିଲା।
2: ବା ଦେଖିବୁ, ନଖିଆ ଏ ମଣିନାଗ ଧରିଲେ ନା ସହରରେ ଖେଳ ଦେଖି ବହୁତ ଟଙ୍କା କମେଇବ। ଏଇ ରଣା ତମ୍ପ ଦେଖି ଲୋକ ଛାନିଆ, ମଣିନାଗ ଦେଖିଲେ କ'ଣ ନ ହେବେ କହିଲୁ? ଆଉ ନଖିଆ କହିଛି ମୋତେ ବି ତା ସାଙ୍ଗରେ ନବ।
0: ହଁ ଭଲ, ଖୁବ୍ ଭଲ, ୟାଠୁ ଭଲ କଥା ଆଉ କ'ଣ ଅଛି।
3: ମୁଁ ଟିକେ ଆସୁଛି ବା, ସୋମବାର ପାଇଁ କେତେ ଗୁଡ଼ିଏ ଜିନିଷ ଯୋଗାଡ଼ କରିବାକୁ ହବ ତ।
0: ଟିକେ ରହୁନୁ, ରହିଯା ବାପ, ଏଇ ତ କମଳୀ ଆସୁଥିବ।
3: ନାଇଁ ବା, ଥାଉ ମୁଁ ଆସୁଛି।
0: ହଉ।
4: ବା ବା, ଏ ଔଷଧଟା ଖାଇନୁ ଯେ?
0: ହଁ
4: ନେ ଖାଇଦେ।
0: ଆଉ କାହିଁକି ଏ ଔଷଧ ଗୁଡ଼ାକ ଦଉଛୁ ଯେ, ଜ୍ୱର ତ କମି ଆସିଲାଣି।
4: ହେଲେ ତୁ ତ ଚାଲି ପାରୁନୁ କି ଉଠି ପାରୁନୁ?
0: କାଲି ପରିଦିନକୁ ଠିକ ଉଠି ବସିବି।
4: କାଲି ତ ସୋମବାର, ଆଜି ରାତିରେ ବାହାରିବାକୁ ହବ। ଏ ଅବସ୍ଥାରେ କେମିତି ଯିବୁ ଯେ?
0: ଯିବି, ନିଶ୍ଚୟ ଯିବି।
4: ନଖିଆ କହୁଥିଲା ଏ ଦେହରେ ତୁ ଜଙ୍ଗଲକୁ ଯାଇପାରିବୁନି।
0: କାହିଁକି, ମୋର କ'ଣ ହେଇଛି କି?
4: ଏତେ ବାଟ ଚାଲି ଚାଲି ଯିବାକୁ ହବ, ପୁଣି ଏଇ ଥଣ୍ଡା ଯେମିତି ପଡ଼ିଛି।
0: ଆରେ ମୁଁ ନଗଲେ ହବ କେମିତି? ଏଇ ବେଳରେ ସେ ବଟିଆଟା ଭଲା ଥାଆନ୍ତା, ସେ ନିଆନଗାଟାକୁ ଏତିକି ବେଳକୁ ଶ୍ୱଶୁର ଘରକୁ ଯିବାକୁ ଥିଲା।
4: କାହିଁକି, ଆମେ ତ ଅଛୁ, ମୁଁ ଆଉ କୈଳାସ ଦିହେଁ ଯିବୁନି।
0: ଆରେ ତମେ ସବୁ ପିଲା ଲୋକ, ଏସବୁ କାମକୁ ପାରିବନି।
3: ବା ଯାଉଥିଲି, ବାଟରେ କମଳିକି ଦେଖିଲି ତ ପଳେଇ ଆଇଲି।
0: ନଖିଆଗିରେ ଆ ବାପା, ତୋରି କଥା ହିଁ ପଡ଼ିଥିଲା, କମଳୀ କହୁଛି ମୁଁ କୁଆଡ଼େ ଯାଇପାରିବିନି, ପାଗଳିଟା।
3: ସେଇ କଥା ତ ମୁଁ କମଳୀକି କହୁଥିଲି, ତମେ ଘରେ ରୁହ, ମୁଁ କମଳୀ ଆଉ କୈଳାସକୁ ନେଇ ରାତି ପହରୁ ବାହାରି ପଡ଼ିବି।
0: ହେଲେ ବାପା, ତମମାନଙ୍କୁ ଏକା ଛାଡ଼ି
3: କିଛି ହବନି ବା, ତମେ ଯାହା ସବୁ ଶିଖେଇଛ ସେସବୁ ମନ୍ତ୍ର ସିଦ୍ଧ କରିଛି, ତା ଛଡ଼ା ମୁଁ କେଉଁ ପିଲା ହେଇଛି ଯେ। ତମେ ଜମା ବ୍ୟସ୍ତ ହୁଅନି, ଦେଖିବ ତମ ନଖିଆ ମଣିନାଗ ଧରି ତମରି ପାଦ ତଳେ ନିଶ୍ଚୟ ଗଡ଼ାଇ ଦେବ।
0: ହଁ ଜାଣିଛି, ସବୁ ଜାଣିଛି, ତୁ ବେଶ ପାରିବୁ, ମୋ ସ୍ୱପ୍ନକୁ ତୁ ନିଶ୍ଚେ ପୁରା କରିବୁ। ହେଲେ ମୋ ମନଟା କାହିଁକି ମାନୁନି ରେ, ପିଲା ତିନିଟା କ'ଣ ଯାଇ ସେଠି କରିବ? ନା ମୁଁ ତମ ସାଙ୍ଗରେ ଯିବି।
3: କେମିତି ଯିବ କହିଲ, ଚାଲି ପାରୁନ, ଏତେ ବାଟ, ଫେରେ ଜଙ୍ଗଲ ଜାଗା, ପୁଣି ଯେଉଁ ଥଣ୍ଡା ପଡ଼ୁଛି। ନା ନା ନା, ତମେ ଜମା ଯିବନି, ମୁଁ ସବୁ ସମ୍ଭାଳି ନେବି। ବା ମୋ ଉପରେ କ'ଣ ତମର ଏତିକି ଭରସା ନାହିଁ?
0: ହଁ ଅଛି, ତୋ ଉପରେ ମୋର ପୁରା ଭରସା ଅଛି। ଯା, ଠାକୁରେ ତମକୁ ନିଶ୍ଚୟ ସାହାଯ୍ୟ।
4: ତୁ ଠିକ ସମୟରେ ଔଷଧ ଖାଉଥିବୁ ବା, ଆମେ କାଲି ସଞ୍ଜକୁ ନିଶ୍ଚୟ ଫେରି ଆସିବୁ।
0: ଯା ଲୋ ମା ଯା, ତୋର ଫେରିବା ବାଟକୁ ମୁଁ ଚାହିଁ ରହିଥିବି, ହେଲେ ହେଲେ ଦେଖି ଚାହିଁ କାମ କରିବ।

0: କମଳି କୈଳାସ, ସବୁ ଠିକ୍ ଅଛି ତ?
1: ହଁ, ସବୁ ଠିକ୍ ଅଛି।
0: ମୁଁ ଏଇ ମନ୍ତ୍ରଟି ବୋଲୁଛି, ତୁ ସେପଟେ ନାଲି ମୁରୁଜ ନେଇ ହୁଙ୍କା ଚାରିପଟେ ଗାରଟିଏ ବୁଲେଇ ଆଣ। ଯା, ଓଦା ଲୁଗା ପିନ୍ଧୁଛୁଟି।

0: ଆଣ ସେଇ ନଈ ପାଣି ଥିବା ଗୋଡ଼ୁଟିକୁ, ହଁ ସେଇଠି ସେଇଠି ଠିକ୍ ସେଇ ପଦ୍ମଚିତା ଉପରେ ରଖ, ବାସ୍ ବାସ୍, ହଁ ଏଇଠି ତୁ ଏଇଠି ବସିଲୁ, ଚଟେଇ ପକେଇ ବସ୍, ହଁ ଏଇ ଦେଖ ମଣିନାଗ କେଉଁ ଗାତରୁ ବାହାରିବ, ଅନିଶା କରିଥିବୁ,
1: ହଁ ମୁଁ ଅନିଶା କରିଛି,
0: କୈଳାସ ସେ ପେଟାଟା ଧରି ମୋ ପାଖରେ ଠିଆ ହ, ଆରେ ଯେମିତି ସାପଟା ବାହାରିବ ଆଉ ବେତଟା ତା ବେକ ଉପରେ ମୁଁ ଥୋଇଦେବି, ତୁ ଚଟ୍ କରି ତା ଲାଞ୍ଜଟା ଧରି ପକେଇବୁ ହେଲା, କମଳୀ ତୁ ବି ଅନେଇଥା, ଏଇ ମୁଁ ପଦ୍ମତୋଳା ବୋଲୁଛି ହେଲା।

0: ଫିଙ୍ଗେଇ ଦେଉଛୁ ନ ଖାଇରୁ ବି ଚେତ ବୁଡ଼ିଗଲା।
1: ତାର କିଛି ହବନି, ସବୁ ବିଷ ମୁଁ ଟାଣି ଦେଇଛି। ମୋ ମୁଣ୍ଡଟା କ'ଣ ହେଇଯାଉଛି ରେ କୈଳାସ, ମୋତେ ବିଷ ଚଢ଼ିଗଲା ନା କ'ଣ?
0: କମଳୀର ବି ଚେତ ବୁଡ଼ିଗଲା, ମୁଁ ଏବେ କ'ଣ କରିବି? ଯାଉଛି ଯାଉଛି ବାହାକୁ ଡାକି ଆଣିବି।

0: ମୁଁ ଘରକୁ କେମିତି ଆସିଲି? ମତେ ତ ଜଙ୍ଗଲରେ ସାପ ଦଂଶି ଦେଇଥିଲା। ହାତଟା
1: ଥୟ ଧର ବାପା, ଥୟ ଧର, ତୋର କିଛି ହବନି।
0: କୈଳାସ, ସବୁ ଜିନିଷ ଜଙ୍ଗଲରୁ ଆଣିଲେ ତ?
2: ସବୁ ଆଣିଛି ନଖିଆ।
0: କମଳି କାହିଁ? ସେ ତ ଦିଶୁନି। ତୁ ତୁ କାନ୍ଦୁଛୁ କାହିଁକି? କ'ଣ ହେଇଛି? କମଳିର କିଛି ହେଇନି ତ? ତମେ ସବୁ ଚୁପ୍ ଅଛ ଯେ, କମଳି କଥା କେହି କହୁନ କାହିଁକି? କମଳିର କ'ଣ ହେଇଛି? ଆରେ କୁହ।
2: ତମକୁ ବଞ୍ଚେଇବାକୁ ଯାଇ କମଳି ସେଇଠି।
0: ନାଇଁ ନାଇଁ ନାଇଁ ନାଇଁ, ସେମିତି ହବନି, ସେମିତି ହବନି। ମୋତେ ବଞ୍ଚେଇବାକୁ ଯାଇ ସିଏ କାହିଁକି ମରିବ? ନା ନା ନା ନା, ତୁ ତୁ ମିଛ କହୁଛୁ ରେ, ତୁ ତୁ ମିଛ କହୁଛୁ। ତମେ କୁହ ବା, ବା ତମେ କୁହ, କ'ଣ ହେଇଛି କୁହ, କୁହ ବା।
1: କୈଳାସ, କୈଳାସ ଠିକ କହୁଛି ବାପ, କମଳି କମଳି ସଂସାରେ ନାହିଁ ବାପ, ନାହିଁ
0: କମଳି, କମଳି ଆଉ ନାହିଁ। ହେଲେ ହେଲେ ମୁଁ କାହିଁକି ବଞ୍ଚିଛି, କାହା ପାଇଁ ବଞ୍ଚିଛି? ସାପ ଧରିବା ନିଶାରେ ମୁଁ ମୋ କମଳିକି ହରେଇଲି। ଦିଗ ମୋ ଜୀବନ, ମୋର ଏଇ ସାପ ଧରିବା ନିଶା ଯୋଗୁଁ ଏମିତି ଅନର୍ଥ ହେଲା। ନା ଆଜିଠୁ ମୁଁ ଆଉ ସାପ ଧରିବିନି, ସାପ ଧରିବିନି, ସାପ ପାଖ ମାରିବିନି, ସାପକୁ ଚାଲିବିନି। ନା।

ଶୁଣୁଥିଲେ ନାଟକ ସାପୁଆ କେଳା, ରଚନା ସୁକୁମାର ପଟ୍ଟନାୟକ, ପରିଚାଳନା ସୁହାସ ମହାନ୍ତି, ସହଯୋଗିତା କରିଥିଲେ ଅଶୋକ କୁମାର ମିଶ୍ର, ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ବିଜୁପୁର ଭୂମିକାରେ ଗୋପାଳ କୃଷ୍ଣ ସାମନ୍ତରାୟ, ନଖିଆ ରବୀନ୍ଦ୍ର କୁମାର ପଣ୍ଡା, ବଟିଆ ଭୂମିକାରେ ଅଶୋକ ମିଶ୍ର, କମଳୀ ପ୍ରେମଲତା ଦାସ, ଆଇ ଭୂମିକାରେ କମଳା ସାହୁ, କୈଳାସ ଶିବାଶିଷ ମିଶ୍ର, ନଖି ବୋଉ ରାଜଲକ୍ଷ୍ମୀ ନନ୍ଦ ଏବଂ ଜନାର୍ଦ୍ଦନ ଦାଦି ଭୂମିକାରେ ଶୁଭେନ୍ଦୁ କୁମାର ମହାପାତ୍ର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।